ଆକାଶବାଣୀ ରାଉରକେଲା, ଆଜି ଶନିବାର 1948 ଶକାବ୍ଦ, ଆଷାଢ଼ 22 ଦିନ, 2026 ମସିହା, ଜୁଲାଇ 11 ତାରିଖ। ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ସକାଳ 5:59 ହେବାକୁ ଯାଉଛି। ଶ୍ରୋତାମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.6 ମେଗାହର୍ଟ୍ଜ ଯୋଗେ। ମାଙ୍ଗଳିକ।

ଶ୍ରୋତାବନ୍ଧୁ ଶୁଣୁଛନ୍ତି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ପରବର୍ତ୍ତୀ ଭକ୍ତିଗୀତଟି ଶୁଣିବା ଆଶାଲତା ଷଡ଼ଙ୍ଗୀଙ୍କ କଣ୍ଠରୁ। ଗୀତ ରଚନା କରିଛନ୍ତି ମନୋଜ ମହାନ୍ତି।

ଶ୍ରୋତାବନ୍ଧୁ ଶୁଣୁଛନ୍ତି ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଧନା ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ପରବର୍ତ୍ତୀ ଭକ୍ତି ଗୀତଟି ଶୁଣିବା ପ୍ରଫୁଲ୍ଲ କୁମାର ମହାନ୍ତିଙ୍କ କଣ୍ଠରୁ। ଗୀତ ରଚନା କରିଛନ୍ତି ମହେଶ୍ୱର ପଣ୍ଡା।

ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ 7008248758 ଟେଲିଫୋନ୍ ନମ୍ବରରେ। ଫୋନ୍ ନମ୍ବରଟି ଆଉଥରେ କହି ରଖୁଛୁ 7008248758। ସୂଚନାଟି ସମାପ୍ତ ହେଲା। ଶ୍ରୋତାବନ୍ଧୁ ଶୁଣୁଛନ୍ତି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ପରବର୍ତ୍ତୀ ଭକ୍ତିଗୀତଟି ଶୁଣିବା ମଧୁମିତା ଭୂୟାଙ୍କ କଣ୍ଠରୁ। ଗୀତ ରଚନା କରିଛନ୍ତି ବୃନ୍ଦାବନ ଜେନା।

ଶ୍ରୋତାବନ୍ଧୁ ଶୁଣୁଛନ୍ତି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ପରବର୍ତ୍ତୀ ଭକ୍ତିଗୀତଟି ଶୁଣିବା ବି ବୁଦ୍ଧପ୍ରସାଦ ରାଉଙ୍କ କଣ୍ଠରୁ। ଗୀତ ରଚନା କରିଛନ୍ତି ଭିକାରୀ ଚରଣ ଚୌଧୁରୀ।

ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ କରନ୍ତୁ 8249809672 ଟେଲିଫୋନ ନମ୍ବରରେ। ଫୋନ ନମ୍ବରଟି ଆଉ ଥରେ କହି ରଖୁଛୁ 8249809672। ସୂଚନାଟି ସମାପ୍ତ ହେଲା। ଶ୍ରୋତାବନ୍ଧୁ ଶୁଣୁଛନ୍ତି ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ପରବର୍ତ୍ତୀ ଭକ୍ତିଗୀତଟି ଶୁଣିବା ସଂଯୁକ୍ତ ପାତ୍ରଙ୍କ କଣ୍ଠରୁ। ଗୀତ ରଚନା କରିଛନ୍ତି ଚିତ୍ତରଞ୍ଜନ ନାୟକ।

0: ଶ୍ରୋତାବନ୍ଧ ଶୁଣୁଥିଲେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ସକାଳ 6:35। ଆସନ୍ତୁ ଶୁଣିବା ତୁଳସୀଦାସ ରଚିତ ଶ୍ରୀରାମ ଚରିତ ମାନସ, କ୍ରମରେ ଶୁଣିବା 221ତମ ଭାଗ।
1: एपिसोड नंबर 221, 221।

ଶ୍ରୋତାବନ୍ଧୁ ଶୁଣୁଥିଲେ ତୁଳସୀଦାସ ରଚିତ ଶ୍ରୀରାମଚରିତ ମାନସ, ଆକାଶବାଣୀ ରାଉରକେଲା। ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ସକାଳ 6:45। ପରବର୍ତ୍ତୀ କାର୍ଯ୍ୟକ୍ରମ 6:47ରେ ଶୁଣିବା ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ, ଏବଂ ପରେ ପରେ 6:55ରେ ସଂସ୍କୃତରେ ସମ୍ବାଦ ଶୁଣିବା ଆକାଶବାଣୀ ଦିଲ୍ଲୀରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ।

ପରିବେଷଣ କରିଛନ୍ତି ସିଲଭେରିୟା ସ୍ୱେଲିଂ ଏବଂ ସାଥୀ। ସକାଳ 9ଟାରୁ 10ଟା ଶୁଣିବା ବିବିଧ ଭାରତୀ କାର୍ଯ୍ୟକ୍ରମ। ସକାଳ 10ଟାରେ ପ୍ରଚାର କରିବୁ ଶ୍ରୋତାବନ୍ଧୁଙ୍କ ଫୋନ୍ କଲ୍ ଏବଂ ଗୀତ ଅନୁରୋଧର କାର୍ଯ୍ୟକ୍ରମ ହ୍ୟାଲୋ ରାଉରକେଲା। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ବସନ୍ତ କୁମାର ସ୍ୱାଇଁ। ଏହାଛଡ଼ା ଦିନ 11ଟାରୁ ଅପରାହ୍ନ 5ଟା ଯାଏ ଶୁଣିବା ବିବିଧ ଭାରତୀ କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ, ଏ ଥିଲା ଆଜିର ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମର ସଂକ୍ଷିପ୍ତ ସୂଚନା। ଆକାଶବାଣୀ ରାଉରକେଲା, ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ସକାଳ 7:02। ପରବର୍ତ୍ତୀ କାର୍ଯ୍ୟକ୍ରମ 7:05ରେ ଶୁଣିବା ଆଞ୍ଚଳିକ ସମ୍ବାଦ ଏବଂ 7:15ରେ ଓଡ଼ିଆରେ ସମ୍ବାଦ ଶୁଣିବା ଆକାଶବାଣୀ କଟକ କେନ୍ଦ୍ରରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟ ରଞ୍ଜନ ମହାପାତ୍ର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଭୁବନେଶ୍ୱର ଲୋକସେବା ଭବନରେ ପୁରୀ ରଥଯାତ୍ରାର ପରିଚାଳନା ସମ୍ପର୍କରେ ସମୀକ୍ଷା କରିଛନ୍ତି। ବୈଠକରେ ଶ୍ରୀ ମାଝି ସହଯୋଗ, ସମନ୍ୱୟ ଓ ନିରନ୍ତର ଯୋଗାଯୋଗ ଉପରେ ଗୁରୁତ୍ୱ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ରଥଯାତ୍ରା ନୀତିକାନ୍ତିର ସମୟାନୁବର୍ତ୍ତିତା, ରଥ ଓ ଯାତ୍ରୀଙ୍କ ସୁରକ୍ଷା, ଭିଡ଼ ନିୟନ୍ତ୍ରଣ ଉପରେ ମଧ୍ୟ ଗୁରୁତ୍ୱ ପ୍ରଦାନ କରିଛନ୍ତି। ବୈଠକରୁ ଜଣାପଡ଼ିଛି, ରଥଯାତ୍ରା ସମୟରେ ସୁରକ୍ଷା ବ୍ୟବସ୍ଥା ପାଇଁ 12,000 ପୁଲିସ୍ କର୍ମଚାରୀ ମୁତୟନ ହେବେ। ଦିବ୍ୟାଙ୍ଗ ଓ ବୟୋଜ୍ୟେଷ୍ଠ ଶ୍ରଦ୍ଧାଳୁମାନଙ୍କ ପାଇଁ ସ୍ୱତନ୍ତ୍ର ହେଲ୍ପ ଡେସ୍କ ଓ ଭିଡ଼ ନିୟନ୍ତ୍ରଣ ପାଇଁ ଇଭାକ୍ୟୁଏସନ୍ କରିଡର ଲାଗି ନିଷ୍ପତ୍ତି ହୋଇଛି। ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଆସନ୍ତା 15 ତାରିଖରେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ ଏବଂ 16 ତାରିଖରେ ରଥଯାତ୍ରା ଅନୁଷ୍ଠିତ ହେବ। ପୁରୀ ଶ୍ରୀମନ୍ଦିରରେ ଦଶମୀ ତିଥିରେ ଗତକାଲି ଶ୍ରୀଜୀଉମାନଙ୍କର ଚକା ବିଜେ ନୀତି ଅନୁଷ୍ଠିତ

0: ହୋଇଯାଇଛି। ଅଣସର ଘରେ ଥିବା ମହାପ୍ରଭୁଙ୍କୁ ଫୁଲୁରୀ ତେଲ ଏବଂ ଓଷ ଲାଗି ପରେ ମହାପ୍ରଭୁ ଧୀରେ ଧୀରେ ସୁସ୍ଥ ହେବା ସହ ଶୋଇବା ଅବସ୍ଥାରୁ ଉଠି ବସିଛନ୍ତି। ମହାପ୍ରଭୁଙ୍କ ସମ୍ପୂର୍ଣ୍ଣ ସୁସ୍ଥତା ପାଇଁ ରାଜବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ମୋଦକ ଶ୍ରୀମନ୍ଦିର ଗାରଦଙ୍କୁ ହସ୍ତାନ୍ତର କରାଯାଇଛି। ଏକାଦଶୀ ତିଥିରେ ଆଜି ଏହି ଔଷଧ ସେବନ ପରେ ଠାକୁରମାନେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହେବେ ବୋଲି ଜଣାପଡ଼ିଛି। ଭଦ୍ରକ ସହରର ବିକାଶ ଓ ସୌନ୍ଦର୍ଯ୍ୟ ପାଇଁ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ 6 ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ସହର ବିକାଶ ଯୋଜନାରେ ହେବାକୁ ଥିବା ପ୍ରକଳ୍ପଗୁଡ଼ିକ ପାଇଁ 8,50,00,000 ଟଙ୍କା ଖର୍ଚ୍ଚ ହେବ। ଓଡ଼ିଶା ଲୋକସେବା ଆୟୋଗ ଓପିଏସ୍ସି ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ୍ ସର୍ଭିସ୍ OCS 2025 ପ୍ରିଲିମିନାରୀ ପରୀକ୍ଷାଫଳ ପ୍ରକାଶ ପାଇଛି। ଏଥିରେ 5,690 ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। କୃତି ପରୀକ୍ଷାର୍ଥୀମାନେ ଆସନ୍ତା ଅକ୍ଟୋବର ମାସରେ ହେବାକୁ ଥିବା ମୁଖ୍ୟ ଲିଖିତ ପରୀକ୍ଷା ଦେବେ। ପରୀକ୍ଷାର ସବିଶେଷ ସୂଚୀ ଖୁବ୍ ଶୀଘ୍ର ପ୍ରକାଶ ପାଇବ ବୋଲି ଓପିଏସ୍ସି ପକ୍ଷରୁ କୁହାଯାଇଛି। ଜବାହର ନବୋଦୟ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ନାମ ଲେଖାଇବା ପାଇଁ ପ୍ରବେଶ ପରୀକ୍ଷା ଲାଗି ଅନ୍ଲାଇନ୍ ମାଧ୍ୟମରେ ଦରଖାସ୍ତ ଆବେଦନ କରାଯାଇଛି। 2026-27 ଶିକ୍ଷାବର୍ଷରେ ସରକାରୀ ଅନୁମୋଦନ ପ୍ରାପ୍ତ ବିଦ୍ୟାଳୟରେ ପଞ୍ଚମ ଶ୍ରେଣୀ ପଢ଼ୁଥିବା ଛାତ୍ରଛାତ୍ରୀମାନେ 2027 ବର୍ଷ ପାଇଁ ନବୋଦୟ ବିଦ୍ୟାଳୟ ଷଷ୍ଠ ଶ୍ରେଣୀ ପ୍ରବେଶ ପରୀକ୍ଷା ଚୟନରେ ଅଂଶଗ୍ରହଣ କରିବା ନିମନ୍ତେ ଆବେଦନ କରିପାରିବେ। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆସନ୍ତା ସୋମବାର ବନ୍ଦ ରହିବ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପରବର୍ତ୍ତୀ ଅଭିଯୋଗ ଶୁଣାଣି ତାରିଖ ଜନସାଧାରଣଙ୍କୁ ବିଭିନ୍ନ ଗଣମାଧ୍ୟମ ମାଧ୍ୟମରେ ଜଣାଇ ଦିଆଯିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି। କେନ୍ଦ୍ର ସଡ଼କ ପରିବହନ ଓ ରାଜ୍ୟମାର୍ଗ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ତଥା ମାଲକାନଗିରି ଜିଲ୍ଲା କେନ୍ଦ୍ରୀୟ ପ୍ରଭାରୀ ଅଧିକାରୀ ମହମ୍ମଦ ଅହମ୍ମଦ ଜିଲ୍ଲାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରୁଛନ୍ତି। ଶ୍ରୀ ଅହମ୍ମଦ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ତଥା ନିର୍ମାଣାଧୀନ ପ୍ରକଳ୍ପଗୁଡ଼ିକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। ଗଞ୍ଜାମ ଜିଲ୍ଲା ଛତ୍ରପୁରସ୍ଥିତ ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ଛେଳିଗଡ଼ ଜଳସେଚନ ପ୍ରକଳ୍ପର ଥଇଥାନ ଓ ଉପାନ୍ତ ଅଞ୍ଚଳ ଉନ୍ନୟନ ପରାମର୍ଶଦାତା କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପ୍ରକଳ୍ପର ଅଗ୍ରଗତି, ଥଇଥାନ ଓ ପୁନର୍ବାସ, ଜୀବିକା ନିର୍ବାହ ପନ୍ଥା ସୃଷ୍ଟି ଆଦି ସମ୍ପର୍କରେ ଆଲୋଚନା ହୋଇଥିଲା। ଛେଳିଗଡ଼ ପ୍ରକଳ୍ପ କାର୍ଯ୍ୟକୁ 2027 ମସିହା ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ସଡ଼କ ଦୁର୍ଘଟଣା ହ୍ରାସ ଏବଂ ଯାତ୍ରୀଙ୍କ ସୁରକ୍ଷା ପାଇଁ ସହରରେ ଦିନ ସମୟରେ ଭାରୀ ଯାନ ଚଳାଚଳ ଉପରେ ସାମୟିକ କଟକଣା ଜାରି କରାଯାଇଛି। ଏହାର ଉଲ୍ଲଂଘନ କଲେ ଆଇନ ଅନୁଯାୟୀ କଠୋର ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଓଡ଼ିଶା ରାଜ୍ୟ ବିଦ୍ୟାଳୟ କ୍ରୀଡ଼ା ସଂଗଠନର କାର୍ଯ୍ୟକାରିଣୀ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରରେ ଆୟୋଜିତ ବୈଠକରେ ବାର୍ଷିକ ବିବରଣୀ ସମେତ ବିଭିନ୍ନ ଆର୍ଥିକ ବର୍ଷର ବ୍ୟୟ ଅଟକଳ ସମ୍ପର୍କରେ ଆଲୋଚନା ହୋଇଥିଲା। ଏଥିରେ ବାର୍ଷିକ କ୍ରୀଡ଼ା ପଞ୍ଜିକା ମଧ୍ୟ ଉପସ୍ଥାପିତ ହୋଇଥିଲା। ଜନସଂଖ୍ୟା ବୃଦ୍ଧିଜନିତ ସମସ୍ୟା ଉପରେ ଜନସାଧାରଣଙ୍କୁ ସଚେତନ କରିବା ଲକ୍ଷ୍ୟରେ ଆଜି ବିଶ୍ୱ ଜନସଂଖ୍ୟା ଦିବସ ପାଳନ କରାଯାଉଛି। 1999 ମସିହାରୁ ଜାତିସଂଘ ପକ୍ଷରୁ ପ୍ରତିବର୍ଷ ଏହି ଦିବସ ପାଳିତ ହୋଇଆସୁଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ଯୁବପିଢ଼ିଙ୍କ ଆଶା ଏବଂ ଆକାଂକ୍ଷାକୁ ସାକାର କରିବା ଆଜି ଏବଂ ଭବିଷ୍ୟତ ପାଇଁ। ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ପାର୍ଶ୍ୱବର୍ତ୍ତୀ ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ସୂଚନା ଅନୁସାରେ ରାଜ୍ୟରେ ଆସନ୍ତା 7 ପର୍ଯ୍ୟନ୍ତ ବର୍ଷା ହୋଇପାରେ। ଗତ 24 ମଧ୍ୟରେ ସୁନ୍ଦରଗଡ଼ର ଗୁରୁଣ୍ଡିଆଠାରେ ସର୍ବାଧିକ 71 mm ବର୍ଷା ରେକର୍ଡ ହୋଇଥିଲା। ହୀରାକୁଦ ଜଳଭଣ୍ଡାର ଜଳସ୍ତର ଆଜି ସକାଳ 6 ସୁଦ୍ଧା 612.52 ଘନଫୁଟ ରହିଛି। ବର୍ତ୍ତମାନ ଜଳଭଣ୍ଡାରର 8 ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 48,951 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 149,256 ଘନଫୁଟ ଜଳ ନିଷ୍କାସିତ ହେଉଛି। ଅପରପକ୍ଷରେ ହୀରାକୁଦରୁ ନିଷ୍କାସିତ ହୋଇଥିବା ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ଗତ ରାତିରେ କଟକ ମୁଣ୍ଡଳୀରେ ପହଞ୍ଚିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ, ଆମର ସ୍ୱାସ୍ଥ୍ୟ, ଆଜି ଏଥିରେ ଶୁଣନ୍ତୁ ଜନସଂଖ୍ୟା ଦିବସ। ଏ ସମ୍ପର୍କରେ କହିଛନ୍ତି ଡାକ୍ତର ରବି ନାରାୟଣ ରଥ।
2: ଆଜି July 11 ସମଗ୍ର ବିଶ୍ୱରେ ଆଜିର ଦିନକୁ ଜନସଂଖ୍ୟା ଦିବସ ଭାବେ ପାଳନ କରାଯାଏ। ପୃଥିବୀର ଜନସଂଖ୍ୟା 1810 ମସିହାରେ ଥିଲା 100 crore। ଧରାପୃଷ୍ଠରେ ମାନବ ଆବିର୍ଭୂତ ହେବା ପରଠାରୁ ଲକ୍ଷ ଲକ୍ଷ ବର୍ଷ ମଧ୍ୟରେ ଏହି ଜନସଂଖ୍ୟା ହୋଇଥିଲା। ମାତ୍ର ତାପରେ 120 ବର୍ଷ ମଧ୍ୟରେ ଅର୍ଥାତ 1930 ମସିହା ବେଳକୁ ଏହା 2x ଅର୍ଥାତ 200 crore ପହଞ୍ଚିଲା। 1975 ମସିହା ବେଳକୁ ମାତ୍ର 45 ବର୍ଷ

0: ପରେ ଏହା ପୁଣି ଥରେ ଦୁଇ ଗଣରୁ ଅଧିକ ବୃଦ୍ଧି ହୋଇ 460 କୋଟି ହେଲା। 2008 ମସିହାରେ ପୃଥିବୀର ଜନସଂଖ୍ୟା 668 କୋଟି ହେଲା। ଜନସଂଖ୍ୟା ଏହି ହାରରେ ବୃଦ୍ଧି ପାଇଲେ ଏହା 800 କୋଟିରେ ପହଞ୍ଚିବ। ଆମ ଦେଶ ଭାରତବର୍ଷ ଯେତେବେଳେ ସ୍ୱାଧୀନ ହେଲା 1947 ମସିହାରେ ଏହାର ଜନସଂଖ୍ୟା ଥିଲା ମାତ୍ର 35 କୋଟି। ତେବେ ମାତ୍ର 53 ବର୍ଷର ବ୍ୟବଧାନରେ 2000 ମସିହା ମେ ମାସରେ ଆମ ଦେଶର ଜନସଂଖ୍ୟା 100 କୋଟି ଛୁଇଁଲା। ଆମ ଦେଶରେ ଏଭଳି ବେଗରେ ଜନସଂଖ୍ୟା ବୃଦ୍ଧି ହେଉଥିବାରୁ ତାହା ସମସ୍ତଙ୍କ ମୁଣ୍ଡବଥାର କାରଣ ହୋଇଛି। ଦୁଃଖର କଥା, ସାମାଜିକ ବିକାଶ ମାପକ ବା ସୋସିଆଲ ଡେଭଲପମେଣ୍ଟ ଇଣ୍ଡେକ୍ସ ଅନୁସାରେ ପୃଥିବୀର ଅନ୍ୟାନ୍ୟ ଦେଶମାନଙ୍କ ତୁଳନାରେ ଆମେ ବହୁ ପଛରେ ପଡ଼ିଛୁ। ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଅର୍ଥନୈତିକ ଅବସ୍ଥାକୁ ନେଇ ସାମାଜିକ ବିକାଶ ମାପକ କରାଯାଇଥାଏ। ଅନ୍ୟାନ୍ୟ ଦେଶମାନଙ୍କ ତୁଳନାରେ ଭାରତର ଏହି ଦୟନୀୟ ଅବସ୍ଥା କ'ଣ ପାଇଁ ହେଇଛି? ଏହାର ସରଳ ଉତ୍ତର ହେଉଛି ଜନସଂଖ୍ୟାର ବିସ୍ଫୋରଣ। ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଗମନାଗମନ, ପରିବେଶ ଇତ୍ୟାଦି ପ୍ରତ୍ୟେକ କ୍ଷେତ୍ରରେ ଅତ୍ୟଧିକ ଜନସଂଖ୍ୟାର ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ପ୍ରତିକୂଳ ପ୍ରଭାବ ପଡ଼ିଥାଏ। ଫଳରେ ସରକାରଙ୍କ ଯୋଜନା, ସମସ୍ତ ଯୋଜନା ପଣ୍ଡ ହୋଇଯାଏ। ଗୋଟିଏ ସାଧାରଣ ଉଦାହରଣରୁ ଏ ବିଷୟରେ ଆପଣଙ୍କର ଧାରଣା ସ୍ପଷ୍ଟ ହୋଇଯିବ। ଯେଉଁଠାରେ ମେଳା ମହୋତ୍ସବ ହେଲେ ସେଠାରେ ଅନେକ ଲୋକ ଜମା ହୁଅନ୍ତି। ସୀମିତ ସ୍ଥାନରେ ଅଧିକ ଲୋକ ଏକାଠି ହେଲାବେଳେ କେଉଁଠି ଦୁର୍ଘଟଣା ଘଟେ ତ କେଉଁଠି ଖାଦ୍ୟାଭାବ ହୁଏ, କେଉଁଠି ଦର ବୃଦ୍ଧି ହୁଏ। ଅନେକ ଲୋକ ମେଳାରୁ ଫେରିଯିବା ପରେ ରୋଗାକ୍ରାନ୍ତ ହୁଅନ୍ତି। ତା ଛଡ଼ା ମେଳା ସରିବା ପରେ ସେ ସ୍ଥାନକୁ ଯଦି ଆପଣ ଦେଖନ୍ତି ତେବେ ବୁଝିପାରିବେ ସେଠାରେ କିପରି ଅସ୍ୱାସ୍ଥ୍ୟକର ଏବଂ ଅପ୍ରୀତିକର ପରିବେଶ ସୃଷ୍ଟି ହୋଇଛି। ଜନବହୁଳତା ଯୋଗୁଁ ଏବେ ଆମ ଦେଶରେ ସେହିଭଳି ପରିବେଶ ସୃଷ୍ଟି ହେଲାଣି। ବିଜ୍ଞାନର ଅଗ୍ରଗତି ଏବଂ ସରକାରୀ ଏବଂ ବେସରକାରୀ ପ୍ରଚେଷ୍ଟା ଫଳରେ ଦେଶରେ ମୃତ୍ୟୁହାର ତ କମିଛି, ତା ସହିତ ପ୍ରଜନନ ହାର କମିଲେ ବି ତାହା ଏଯାବତ ଆଶାନୁରୂପ ସ୍ତରକୁ ଆସିପାରିନାହିଁ। ଏବେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଗମନାଗମନ, ବାଣିଜ୍ୟ, ଜୀବନଶୈଳୀ ଆଦି ପ୍ରତ୍ୟେକ କ୍ଷେତ୍ରରେ ପୂର୍ବ ଅପେକ୍ଷା ଉନ୍ନତି ହୋଇଥିଲେ ହେଁ ଜନସଂଖ୍ୟା ଉପରେ ତାର ପ୍ରତ୍ୟେକ ପ୍ରଭାବ ଯେତିକି ପଡ଼ିଛି ତାହା ଯଥେଷ୍ଟ ନୁହେଁ ବୋଲି ମନେ ହେଉଛି। ବୁଦ୍ଧିଜୀବୀମାନେ ମତ ଦିଅନ୍ତି ଯେ ଅତ୍ୟଧିକ ଜନସଂଖ୍ୟା ଯୋଗୁଁ ଦାରିଦ୍ର୍ୟ, ସ୍ୱାସ୍ଥ୍ୟ ଏବଂ ଶିକ୍ଷାର ଅଭାବ, ଖାଦ୍ୟାଭାବ, ଜଙ୍ଗଲ ସମ୍ପଦର କ୍ଷୟ, ପ୍ରାକୃତିକ ସାଧନର ଅଭାବ, ବିଦ୍ୟୁତ ଶକ୍ତି ଓ ଇନ୍ଧନର ଅଭାବ, ଜଳ, ବାୟୁ ଏବଂ ଭୂମିର ପ୍ରଦୂଷଣ, ଜୈବିକ ଅସନ୍ତୁଳନ ଆଦି ଅନେକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥାଏ। ପରିବେଶର ଅବକ୍ଷୟ ଏତେ ତୀବ୍ର ହେଲାଣି ଯେ ଏହାଫଳରେ ଭବିଷ୍ୟତରେ ମଣିଷ ଜୀବନ ପାଇଁ ବିପଦ ସୃଷ୍ଟି ହେବ ଏବଂ ସୃଷ୍ଟିନାଶ ହେବା କିଛି ବିଚିତ୍ର ବି ନୁହେଁ। ପୃଥିବୀ ପୃଷ୍ଠରେ ଏଭଳି ବିପଦଜନକ ପରିସ୍ଥିତି କେବଳ ଜନବିସ୍ଫୋରଣ ଯୋଗୁଁ ହେଉଛି ଏକଥା ନିଃସନ୍ଦେହରେ କୁହାଯାଇପାରେ। ତେଣୁ ପ୍ରତ୍ୟେକ ଦାୟିତ୍ୱବାନ ନାଗରିକ ଜନସଂଖ୍ୟାର ବିସ୍ଫୋରଣ ରୋକିବା ପାଇଁ ସାଧ୍ୟମତେ ଚେଷ୍ଟା କରିବା ଆବଶ୍ୟକ ହେଉଛି। ଅଧିକାଂଶ ବିକଶିତ ଦେଶମାନଙ୍କରେ ସଫଳତାର ସହିତ ଜନସଂଖ୍ୟାକୁ ନିୟନ୍ତ୍ରିତ କରାଯାଇପାରିଛି। ମହିଳାମାନଙ୍କ ସର୍ବାଙ୍ଗୀନ ବିକାଶ ଦ୍ୱାରା ହିଁ ଏହା ସମ୍ଭବ ହୋଇଛି। ଆମ ଦେଶରେ ମହିଳାମାନଙ୍କ ଶିକ୍ଷା ଏବଂ ସ୍ୱାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଦିଆଗଲେ ସ୍ୱାଭାବିକ ଭାବେ ବିବାହ ବୟସରେ ବିଳମ୍ବ ହେବ। ସେମାନେ ଅଧିକରୁ ଅଧିକ କର୍ମ ଅଭିମୁଖୀ ହେବେ ଏବଂ ଆତ୍ମନିର୍ଭରଶୀଳ ହେବେ। ଲିଙ୍ଗ ବୈଷମ୍ୟ ରହିବ ନାହିଁ, କନ୍ୟା ସନ୍ତାନ ପ୍ରତି ଅହେତୁକ ବିମୁଖତା ରହିବ ନାହିଁ, ଲୈଙ୍ଗିକ ଅନୁପାତରେ ବା ସେକ୍ସ ରେସିଓର ସନ୍ତୁଳନ ରହିବ। ନାରୀ ଶିକ୍ଷିତ ଏବଂ ବିକଶିତ ହେଲେ ପରିବାର ଗଠନରେ ତାର ସକ୍ରିୟ ତଥା ଗଠନମୂଳକ ଭୂମିକା ରହିବ, ଫଳରେ ଆପେ ଆପେ ଜନସଂଖ୍ୟାରେ ସ୍ଥିରତା ଆସିଯିବ।
1: ଶେଷ ହେଲା ଆମର ସ୍ୱାସ୍ଥ୍ୟ। ଆକାଶବାଣୀ କଟକ, ସମୟ ସକାଳ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ନ୍ୟୁଜିଲାଣ୍ଡର ଅକ୍ଲ୍ୟାଣ୍ଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ପ୍ରତିପକ୍ଷ ଖ୍ରୀଷ୍ଟୋଫର ଲକ୍ସନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା, ଦେଶର ସାମୁଦ୍ରିକ ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ପ୍ରତିବଦ୍ଧ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ନୌସେନାରେ ଆଜି ସାମିଲ ହେବ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଇଏନ୍ଏସ୍ ମହେନ୍ଦ୍ରଗିରି। 10 ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି। ଏବଂ ଫିଫା ବିଶ୍ୱକପ୍ରେ ବେଲଜିୟମକୁ 2-1 ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କଲା ସ୍ପେନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ନ୍ୟୁଜିଲାଣ୍ଡ ପ୍ରତିପକ୍ଷ ଖ୍ରୀଷ୍ଟୋଫର ଲକ୍ସନଙ୍କ ସହ ଅକ୍ଲ୍ୟାଣ୍ଡରେ ଆଜି ଦ୍ୱିପକ୍ଷୀୟ ଆଲୋଚନା କରୁଛନ୍ତି। ଉଭୟ ନେତା ଦ୍ୱିପାକ୍ଷିକ

ସମ୍ପର୍କ କ୍ଷେତ୍ରରେ ଗତ 2 ବର୍ଷରେ ହୋଇଥିବା ବିକାଶ କାର୍ଯ୍ୟର ସମୀକ୍ଷା କରୁଥିବା ଜଣାପଡ଼ିଛି। ବିଶେଷ କରି ବ୍ୟବସାୟ ଓ ବାଣିଜ୍ୟ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଉଭୟ ଦେଶ କରିଥିବା ଅଗ୍ରଗତି ଆଲୋଚନାର ପ୍ରମୁଖ ପ୍ରସଙ୍ଗ ରହିଛି। ଶ୍ରୀ ମୋଦି ଆଜି ସେଠାରେ ପ୍ରମୁଖ ବ୍ୟବସାୟିକ ଏବଂ କ୍ରୀଡ଼ା କ୍ଷେତ୍ରର ବ୍ୟକ୍ତିତ୍ୱଙ୍କ ସହ ଆଲୋଚନା କରିବେ। ସେଠାରେ ଭାରତୀୟ ସମ୍ପ୍ରଦାୟକୁ ଶ୍ରୀ ମୋଦି ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଅଷ୍ଟ୍ରେଲିଆ ଏବଂ ଇଣ୍ଡୋନେସିଆ ଗସ୍ତ କରିବା ପରେ ତ୍ରିରାଷ୍ଟ୍ରୀୟ ଗସ୍ତର ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ମୋଦି ଗତକାଲି ଅକ୍ଲାଣ୍ଡରେ ପହଞ୍ଚିଥିଲେ। ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ବିମାନ ବନ୍ଦରରେ ସ୍ୱାଗତ କରିଥିବା ବେଳେ ପ୍ରବାସୀ ଭାରତୀୟମାନେ ବହୁ ସଂଖ୍ୟାରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି ଅବସରରେ ଶ୍ରୀ ମୋଦି ନ୍ୟୁଜିଲାଣ୍ଡରେ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ପ୍ରଚାର ପ୍ରସାର କରୁଥିବା ପ୍ରବାସୀ ଭାରତୀୟମାନଙ୍କୁ ପ୍ରଶଂସା କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଅବସରରେ ନ୍ୟୁଜିଲାଣ୍ଡର ପ୍ରସିଦ୍ଧ ସ୍କାଏ ଟାୱାରକୁ ତ୍ରିରଙ୍ଗା ଆଲୋକରେ ସଜ୍ଜିତ କରାଯାଇଥିଲା। ଗତ 40 ବର୍ଷ ମଧ୍ୟରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ନ୍ୟୁଜିଲାଣ୍ଡ ଗସ୍ତ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ ସାମାଜିକ ଗଣମାଧ୍ୟମରେ ଆଲୋକିତ ସ୍କାଏ ଟାୱାରର ଦୃଶ୍ୟ ସେୟାର କରି କହିଛନ୍ତି, ଏହା ଉଭୟ ଦେଶ ମଧ୍ୟରେ ଥିବା ବନ୍ଧୁତ୍ୱପୂର୍ଣ୍ଣ ଏବଂ ବୃଦ୍ଧି ପାଉଥିବା ଭାଗିଦାରିତାକୁ ପ୍ରଦର୍ଶନ କରୁଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, ଦେଶର ସାମୁଦ୍ରିକ ସୁରକ୍ଷାକୁ ଆହୁରି ଦୃଢ଼ କରିବା ପାଇଁ ସରକାର ପ୍ରତିବଦ୍ଧ। ଗତକାଲି ବନ୍ଦର ସୁରକ୍ଷା ବ୍ୟୁରୋ ସ୍ଥାପନାର ବିକାଶ କାର୍ଯ୍ୟ ସମୀକ୍ଷା କରିବା ଅବସରରେ ଶ୍ରୀ ଶାହା କହିଛନ୍ତି, ବନ୍ଦର ସୁରକ୍ଷା କ୍ଷେତ୍ରରେ କେବଳ ଲାଇସେନ୍ସ ପ୍ରାପ୍ତ ଘରୋଇ ସୁରକ୍ଷା ସଂସ୍ଥାଗୁଡ଼ିକୁ ଦାୟିତ୍ୱ ଦିଆଯିବା ଉଚିତ। ଏ କ୍ଷେତ୍ରରେ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳକୁ ମୁତୟନ କରାଯିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ବର୍ତ୍ତମାନର ଭିତ୍ତିଭୂମିକୁ ବ୍ୟବହାର କରି ବନ୍ଦର ସୁରକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନରେ ପ୍ରଶିକ୍ଷଣ କାର୍ଯ୍ୟ ଆରମ୍ଭ କରିବା ଲାଗି ଶ୍ରୀ ଶାହା ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ବନ୍ଦର ସୁରକ୍ଷା ଲାଗି ବିଭିନ୍ନ ସ୍ଥାନରେ ମୁତୟନ ହେଉଥିବା ସୁରକ୍ଷା ଅଧିକାରୀମାନଙ୍କ ଏକ ଡାଟା ବେସ୍ ପ୍ରସ୍ତୁତ କରିବା ଲାଗି ମନ୍ତ୍ରୀ ଶ୍ରୀ ଶାହା ନିର୍ଦ୍ଦେଶ ଦେଇଛନ୍ତି। ଦେଶର ପ୍ରମୁଖ ବନ୍ଦର ସମେତ ବିଶାଖାପଟ୍ଟନମ୍ ବନ୍ଦର, ଜବାହରଲାଲ ନେହେରୁ ବନ୍ଦର ଏବଂ ମୁନ୍ଦ୍ରା ବନ୍ଦରରେ ପରୀକ୍ଷାମୂଳକ ଭାବେ କଣ୍ଟେନର ସ୍କାନିଂ ବ୍ୟବସ୍ଥା ଆରମ୍ଭ କରିବାକୁ ସେ ପରାମର୍ଶ ଦେଇଛନ୍ତି। ବୈଠକରେ କେନ୍ଦ୍ର ବନ୍ଦର, ଜାହାଜ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ, ଗୃହ ବିଭାଗ ସଚିବ ପ୍ରମୁଖ ଉପସ୍ଥିତ ଥିଲେ। ବିଜେପି ପକ୍ଷରୁ ବିହାର ବାଙ୍କିପୁରା ବିଧାନସଭା ଉପନିର୍ବାଚନ ନିମନ୍ତେ ନିରଜ କୁମାର ସିହ୍ନାଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଛି। ମଧ୍ୟପ୍ରଦେଶର ଦାତିଆ ବିଧାନସଭା ଆସନ ଉପନିର୍ବାଚନ ପାଇଁ ଆଶୁତୋଷ ତିୱାରୀଙ୍କୁ ପ୍ରାର୍ଥୀ କରାଯାଇଛି। ଚଳିତ ମାସ 30 ତାରିଖରେ ବିହାରର ବାଙ୍କିପୁର, ମଧ୍ୟପ୍ରଦେଶର ଦାତିଆ ଏବଂ ଗୁଜରାଟର ମଞ୍ଜଲପୁର ବିଧାନସଭା ଆସନ ନିମନ୍ତେ ଉପନିର୍ବାଚନ ଅନୁଷ୍ଠିତ ହେବ। ଭାରତୀୟ ନୌସେନା ସ୍ୱଦେଶୀ ନିର୍ମିତ ଷ୍ଟିଲ୍ଥ ଫ୍ରିଗେଟ୍ INS ମହେନ୍ଦ୍ରଗିରିକୁ ଆଜି ଆନ୍ଧ୍ରପ୍ରଦେଶର ବିଶାଖାପଟ୍ଟନମ୍ରେ ପୂର୍ବ ନୌସୈନିକ ପୋତ ସମୂହରେ ସାମିଲ କରାଯିବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ସମାରୋହରେ ଅଧ୍ୟକ୍ଷତା କରିବେ। ଏହା ଭାରତର ପ୍ରତିରକ୍ଷା ଆତ୍ମନିର୍ଭରତା ଦିଗରେ ଏକ ମହତ୍ତ୍ୱପୂର୍ଣ୍ଣ ଉପଲବ୍ଧି ବୋଲି ବିବେଚନା କରାଯାଉଛି। ସମାରୋହ ପୂର୍ବରୁ ବିଶାଖାପଟ୍ଟନମ୍ରେ ଗତ ସନ୍ଧ୍ୟାରେ ପ୍ରତିରକ୍ଷା ମନ୍ତ୍ରୀ ନୌସୈନିକମାନଙ୍କୁ ଉଦ୍ବୋଧନ ଦେଇ କହିଛନ୍ତି, INS ମହେନ୍ଦ୍ରଗିରି ଭାରତର ସ୍ୱଦେଶୀ ପ୍ରତିରକ୍ଷା ନିର୍ମାଣ କ୍ଷମତାର ପ୍ରତୀକ। 75%ରୁ ଅଧିକ ସ୍ୱଦେଶୀ ସାମଗ୍ରୀ ବ୍ୟବହାର କରାଯାଇ ଏହି ଆଧୁନିକ ଯୁଦ୍ଧପୋତ ନିର୍ମାଣ କରାଯାଇଛି। ଏହା ସାମୁଦ୍ରିକ ଅଭିଯାନ କ୍ଷେତ୍ରରେ ସଫଳତାପୂର୍ବକ କାର୍ଯ୍ୟ କରିବ ବୋଲି ମନ୍ତ୍ରୀ ଶ୍ରୀ ସିଂହ ଆଶା ପ୍ରକାଶ କରିଛନ୍ତି। ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ଦେଶର ସୁରକ୍ଷା ଏବଂ ସୁରକ୍ଷିତ ସାମୁଦ୍ରିକ ପରିବେଶ ସୃଷ୍ଟି ଲାଗି ନୌସୈନିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି, ଭାରତର 90%ରୁ ଅଧିକ ବ୍ୟବସାୟିକ କାର୍ଯ୍ୟ ସମୁଦ୍ର ମାର୍ଗରେ ହୋଇଥାଏ। ବିଶ୍ୱରେ ସାମୁଦ୍ରିକ କ୍ଷେତ୍ରକୁ ନେଇ ପ୍ରତିଯୋଗିତା ବୃଦ୍ଧି ପାଇଥିବା ବେଳେ ଦେଶର ସାମୁଦ୍ରିକ କ୍ଷେତ୍ରକୁ ଅଧିକ ସୁରକ୍ଷିତ କରିବା ଲାଗି ଶ୍ରୀ ସିଂ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ନୌସେନା ମୁଖ୍ୟ ଆଡମିରାଲ କ୍ରିଷ୍ଣା ସ୍ୱାମୀନାଥନ, ଇଷ୍ଟର୍ଣ୍ଣ ନାଭାଲ କମାଣ୍ଡର ଫ୍ଲାଗ୍ ଅଫିସର ଭାଇସ୍ ଆଡମିରାଲ ସଞ୍ଜୟ ଭଲ୍ଲା ଏବଂ ନୌସେନାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। କୋଇଲା ମନ୍ତ୍ରାଳୟ ବାଣିଜ୍ୟିକ କୋଇଲା ବ୍ଲକ ନିଲାମର 5ଦଶ ପର୍ଯ୍ୟାୟ ପାଇଁ ବିଡ୍ ଆରମ୍ଭ କରିଛି। 3ଦଶ ଏବଂ 4ଦଶ ପର୍ଯ୍ୟାୟର ଦ୍ୱିତୀୟ ପ୍ରୟାସ ସ୍ୱରୂପ ଏହି ବିଡ୍ କରାଯାଇଛି। ମନ୍ତ୍ରାଳୟ ସୂଚନା ଅନୁଯାୟୀ ଏହି ପର୍ଯ୍ୟାୟରେ ପ୍ରଦାନ କରାଯାଇଥିବା 23ଟି କୋଇଲା ବ୍ଲକ ମଧ୍ୟରୁ 8ଟି ପାଇଁ 21ଟି ବିଡ୍ ଗ୍ରହଣ କରାଯାଇଛି। ନିଲାମ ପ୍ରକ୍ରିୟାରେ 16ଟି କମ୍ପାନୀ ଅଂଶଗ୍ରହଣ କରିଥିଲେ। କେନ୍ଦ୍ର ଆଇନ ଏବଂ ନ୍ୟାୟ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ

0: ଧ୍ୟାନ ଦିଆଯିବା ଉଚିତ। ଏହି ଅବସରରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ରାଷ୍ଟ୍ରମନ୍ତ୍ରୀ ସାବିତ୍ରୀ ଠାକୁର କହିଛନ୍ତି, ମହିଳାମାନେ ନୂତନ ପ୍ରଯୁକ୍ତି ବିଦ୍ୟା ବ୍ୟବହାର କ୍ଷେତ୍ରରେ ସୀମିତ ନ ରହି ନିଜସ୍ୱ ବିକାଶ ଲାଗି ଏଥିରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବା ଉଚିତ। ସେ କହିଛନ୍ତି, ସରକାର ଇଣ୍ଡିଆ ଏଆଇ ମିଶନ ଅଧୀନରେ କୃତ୍ରିମ ବୁଦ୍ଧିମତା ସମ୍ବନ୍ଧିତ ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ଦେଶରେ ଏଆଇ ଇକୋସିଷ୍ଟମର ବିକାଶ କରୁଛନ୍ତି। ପ୍ରକୃତି କେ ବାତ୍ ଆକାଶବାଣୀ କେ ସାଥ ଧାରାବାହିକ କାର୍ଯ୍ୟକ୍ରମର ଅଂଶସ୍ୱରୂପ ଆଜି ପରିବେଶବିତ୍ ଆଶିଷ ଅଗ୍ରୱାଲଙ୍କ ସହ ସାକ୍ଷାତ ଆଲୋଚନା ପ୍ରଚାର କରାଯିବ। ଶ୍ରୀ ଅଗ୍ରୱାଲ ଲୋକମାନଙ୍କୁ ପରିବେଶ ଅନୁକୂଳ ଜୀବନଶୈଳୀ ଆପଣେଇବାକୁ ଉତ୍ସାହିତ କରିଆସୁଛନ୍ତି। ଏହି କାର୍ଯ୍ୟକ୍ରମ ଆଜି ସକାଳ 9:10 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲରେ ପ୍ରଚାର କରାଯିବ। ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ ୟୁଟ୍ୟୁବ୍ ଚ୍ୟାନେଲରେ ମଧ୍ୟ ଏହି କାର୍ଯ୍ୟକ୍ରମ ପ୍ରସାରିତ ହେବ। ଦେଶର 10 ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସେହି ରାଜ୍ୟଗୁଡ଼ିକ ହେଉଛି ବିହାର, ଉତ୍ତରପ୍ରଦେଶ, ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା, ପଶ୍ଚିମବଙ୍ଗ ଏବଂ ସିକ୍କିମ। ଆସନ୍ତା 3-4 ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ସେହି ସମୟ ମଧ୍ୟରେ ଓଡ଼ିଶା ସମେତ ପାର୍ଶ୍ୱବର୍ତ୍ତୀ ରାଜ୍ୟଗୁଡ଼ିକର କେତେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ଅନୁମାନ କରାଯାଇଛି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଆଜି ଦିନିକିଆ ବିହାର ଗସ୍ତରେ ଯିବେ। ଗସ୍ତକାଳରେ ଉପରାଷ୍ଟ୍ରପତି ଗୟାଠାରେ ବିହାର ବିଧାନସଭାର ନିର୍ବାଚିତ ସଦସ୍ୟମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି। ସଂସଦର ମୌସୁମୀ ଅଧିବେଶନ ଆସନ୍ତା 20 ଆରମ୍ଭ ହେବାକୁ ଥିବାରୁ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏବଂ ଡକ୍ଟର ଏଲ୍ ମୁରୁଗାନ ଗତକାଲି ସଂସଦ ଭବନ ପରିସରରେ ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମେଘୱାଲ କହିଛନ୍ତି, ଆଗାମୀ ଅଧିବେଶନ ଲାଗି ସଂସଦରେ ହେବାକୁ ଥିବା ବିଭିନ୍ନ ବୈଧାନିକ କାର୍ଯ୍ୟର ବିସ୍ତୃତ ସମୀକ୍ଷା କରିବା ସହିତ ଏଥିଲାଗି ଆବଶ୍ୟକ ନିର୍ଦ୍ଦେଶାବଳୀ ମଧ୍ୟ ଜାରି କରାଯାଇଛି। ସଂସଦର ମୌସୁମୀ ଅଧିବେଶନ ଆସନ୍ତା ମାସ 13 ପର୍ଯ୍ୟନ୍ତ ଚାଲିବ। ଫିଫା ବିଶ୍ୱକପ୍ରେ ଗତକାଲି ଲସ୍ ଆଞ୍ଜେଲସ୍ରେ ଅନୁଷ୍ଠିତ ଦ୍ୱିତୀୟ କ୍ୱାର୍ଟର ଫାଇନାଲରେ ସ୍ପେନ୍ 2-1 ଗୋଲ୍ରେ ବେଲ୍ଜିୟମ୍କୁ ପରାସ୍ତ କରି ସେମିଫାଇନାଲରେ ପହଞ୍ଚିଛି। ପୂର୍ବରୁ ଫ୍ରାନ୍ସ ପ୍ରଥମ କ୍ୱାର୍ଟର ଫାଇନାଲରେ 2-0 ଗୋଲ୍ରେ ମରକୋକୁ ପରାସ୍ତ କରି ସେମିଫାଇନାଲରେ ପହଞ୍ଚିସାରିଛି। ଆଜି ଭାରତୀୟ ସମୟ ରାତି 2:30 ନରୱେ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ କ୍ୱାର୍ଟର ଫାଇନାଲ ଅନୁଷ୍ଠିତ ହେବାକୁ ଥିବାବେଳେ ଆସନ୍ତାକାଲି ଆର୍ଜେଣ୍ଟିନା ଏବଂ ସ୍ୱିଜରଲ୍ୟାଣ୍ଡ ମଧ୍ୟରେ ଚତୁର୍ଥ କ୍ୱାର୍ଟର ଫାଇନାଲ ଖେଳାଯିବ। ଲଣ୍ଡନର ଲର୍ଡ଼ସ କ୍ରିକେଟ୍ ପଡ଼ିଆରେ ଗତକାଲି ଆରମ୍ଭ ହୋଇଥିବା ପ୍ରଥମ ମହିଳା ଟେଷ୍ଟର ଆଜି ଦ୍ୱିତୀୟ ଦିନରେ ଭାରତର 285 ରନ୍ ଜବାବରେ ଇଂଲଣ୍ଡ ଦଳ ବ୍ୟାଟିଂ ଜାରି ରଖିବ। ଭାରତୀୟ ସମୟ ଅପରାହ୍ନ 3:30 ଖେଳ ଆରମ୍ଭ ହେବ। ୱିମ୍ବିଲଡନ୍ ଟେନିସ୍ର ମହିଳା ଏକକ ଫାଇନାଲରେ ଚେକ୍ ଗଣରାଜ୍ୟର କାରୋଲିନା ମୁକୋବା ଏବଂ ଲିଣ୍ଡା ନୋସ୍କୋବାଙ୍କ ମଧ୍ୟରେ ଆଜି ଲଣ୍ଡନରେ ମ୍ୟାଚ୍ ଅନୁଷ୍ଠିତ ହେବ। ସେହିପରି ପୁରୁଷ ସିଙ୍ଗଲ୍ସ ଫାଇନାଲ ଆସନ୍ତାକାଲି ଖେଳାଯିବ। ମୁଖ୍ୟ ସମ୍ବାଦ ପୁଣିଥରେ। ନ୍ୟୁଜିଲାଣ୍ଡର ଅକ୍ଲ୍ୟାଣ୍ଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ପ୍ରତିପକ୍ଷ ଖ୍ରୀଷ୍ଟୋଫର୍ ଲକ୍ସନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ଜାରି। ଦେଶର ସାମୁଦ୍ରିକ ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ପ୍ରତିବଦ୍ଧ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ନୌସେନାରେ ଆଜି ସାମିଲ ହେବ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଇଏନ୍ଏସ୍ ମହେନ୍ଦ୍ରଗିରି। 10 ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି। ଏବଂ ଫିଫା ବିଶ୍ୱକପ୍ରେ ବେଲ୍ଜିୟମ୍କୁ 2-1 ଗୋଲ୍ରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କଲା ସ୍ପେନ୍। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ ରାଉରକେଲା ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ 7:25। ଆସନ୍ତୁ ଶୁଣିବା ଟକ୍ଲେଟନ୍ ୱାକଫ୍ ସମ୍ପତ୍ତି ସମୁଦାୟର ଏହାର ନିୟନ୍ତ୍ରକ ମାନଙ୍କର ନୁହେଁ। ଉପସ୍ଥାପନା ମେରିନୋର କୁଲୋ।

ୱାକଫ ସମ୍ପତ୍ତି ସମୁଦାୟର ଏହାର ନିୟନ୍ତ୍ରକମାନଙ୍କର ନୁହେଁ। ଶତାବ୍ଦୀ ଧରି ୱାକଫ ଇସଲାମରେ ସମାଜସେବାର ଏକ ବଡ଼ ପରମ୍ପରା ରହିଆସିଛି। ଭାରତର ବିଭିନ୍ନ ପ୍ରାନ୍ତରେ ଥିବା ମସଜିଦ, କବରସ୍ଥାନ, ମଦ୍ରାସା, ବିଦ୍ୟାଳୟ, ଅନାଥଶ୍ରମ, ଦରଘା ଏବଂ ଅନେକ ସେବାମୂଳକ ପ୍ରତିଷ୍ଠାନଗୁଡ଼ିକ ସେହି ଜମି ଉପରେ ଗଢ଼ି ଉଠିଛି ଯାହା ସାଧାରଣ ମୁସଲମାନମାନେ ଆଲ୍ଲାଙ୍କ ନାମରେ ଦାନ କରିଥିଲେ। ସେମାନଙ୍କର ବିଶ୍ୱାସ ଥିଲା ସେମାନଙ୍କର ଏହି ଦାନ

ମୃତ୍ୟୁ ପରେ ମଧ୍ୟ ସମାଜର କାମରେ ଲାଗି ରହିବ। ଏହି ସମ୍ପତ୍ତି କୌଣସି ବ୍ୟକ୍ତି, ପରିବାର କିମ୍ବା ସଂଗଠନ ପାଇଁ ନୁହେଁ, ବରଂ ସମାଜର ସାମୂହିକ କଲ୍ୟାଣକୁ ଲକ୍ଷ୍ୟ କରି ଆହ୍ଲାଙ୍କ ନାମରେ ଉତ୍ସର୍ଗ କରାଯାଇଥିଲା। କିନ୍ତୁ ବିଡ଼ମ୍ବନାର ବିଷୟ ହେଉଛି, ସାରା ଦେଶରେ ହଜାର ହଜାର ଏକର ମୂଲ୍ୟବାନ ଜମିର ମାଲିକାନା ଥିବା ସତ୍ତ୍ୱେ ୱାକଫ୍‌କୁ ନେଇ ବିବାଦ କମୁନାହିଁ। ଆଜି ସାଧାରଣ ମୁସଲମାନମାନଙ୍କ ମନରେ ଏକ ସ୍ୱାଭାବିକ ପ୍ରଶ୍ନ ଉଠୁଛି, ଯଦି ୱାକଫ୍ ସମ୍ପତ୍ତିର ମୂଲ୍ୟ ହଜାର ହଜାର କୋଟି ଟଙ୍କା, ତେବେ ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର ଓ ସାମାଜିକ କଲ୍ୟାଣ କ୍ଷେତ୍ରରେ ମୁସଲିମ ସମାଜ ସେହି ଅନୁପାତରେ କାହିଁକି ଆଗକୁ ବଢ଼ିପାରିନାହିଁ। ଏହି ପ୍ରଶ୍ନର ଉତ୍ତର ଗୋଟିଏ ଦାୟିତ୍ୱବୋଧ ଓ ଜବାବଦେହିତାର ଅଭାବ। ସରକାର ୱାକଫ୍ ପରିଚାଳନାରେ ସଂସ୍କାର ଆଣିବା କଥା କହିଲେ ସବୁଠାରୁ ଅଧିକ ବିରୋଧ ସେହି ସଂଗଠନମାନଙ୍କ ପକ୍ଷରୁ ଆସେ ଯେଉଁମାନେ ନିଜକୁ ମୁସଲିମ ସମାଜର ରକ୍ଷକ ବୋଲି କହନ୍ତି। ସେମାନଙ୍କର ଆଶଙ୍କା ହେଉଛି, ୱାକଫ୍ ସମ୍ପତ୍ତି ଉପରେ ସରକାରୀ କିମ୍ବା ରାଜନୈତିକ ହସ୍ତକ୍ଷେପ ବଢ଼ିପାରେ, ଯେଉଁଥିରୁ ଏହାକୁ ସୁରକ୍ଷିତ ରଖିବା ଅତ୍ୟାବଶ୍ୟକ। ଏହି ଆଶଙ୍କାକୁ ଅସ୍ୱୀକାର କରାଯାଇପାରିବ ନାହିଁ, କିନ୍ତୁ ବାହ୍ୟ ହସ୍ତକ୍ଷେପରୁ ସୁରକ୍ଷା ନାଁରେ ଭିତରର ଅନିୟମିତତାକୁ ଅଣଦେଖା କରିହେବ ନାହିଁ। ଜୟପୁରର ଜାମିଆତୁଲ ହିଦୟାକୁ ନେଇ ହୋଇଥିବା ବିବାଦ ଏହି ପ୍ରସଙ୍ଗକୁ ପୁଣି ଥରେ ସାମ୍ନାକୁ ଆଣିଛି। ଜାମିଆ ହିଦୟା ଟ୍ରଷ୍ଟ ସହ ଜଡ଼ିତ ଜିଆ ଉର୍ ରେହମାନ ମୁଜାଦିଦି ଏବଂ ଅଲ୍ ଇଣ୍ଡିଆ ମୁସଲିମ ପର୍ସନାଲ ଲ ବୋର୍ଡର ନେତୃତ୍ୱ ସହ ସମ୍ପୃକ୍ତ ଫଜଲୁର ରେହମାନ ମୁଜାଦିଦିଙ୍କ ନାମରେ ଜମି କାରବାରକୁ ନେଇ ଅଭିଯୋଗ ଆସିଛି। ଏହି ଘଟଣାରେ ଏକାଧିକ ଏଫ୍ଆଇଆର୍ ଓ ଅଭିଯୋଗ ଦାଖଲ ହୋଇଥିବା ବେଳେ ମାମଲା ଏବେ ଆଇନଗତ ପ୍ରକ୍ରିୟାରେ ରହିଛି। ଅଭିଯୁକ୍ତମାନେ ସମସ୍ତ ଅଭିଯୋଗକୁ ଅସ୍ୱୀକାର କରି କହିଛନ୍ତି ଯେ ସମସ୍ତ କାରବାର ଆଇନ ଅନୁସାରେ ହୋଇଛି, ତେଣୁ ଅଦାଲତର ରାୟ ଆସିବା ପୂର୍ବରୁ କାହାକୁ ଦୋଷୀ କହିବା ଉଚିତ ନୁହେଁ। କିନ୍ତୁ ପ୍ରଶ୍ନ ଏଠାରେ ଶେଷ ହେଉନାହିଁ। ଯେତେବେଳେ ସମୁଦାୟର ସ୍ୱାର୍ଥର କଥା କହୁଥିବା ସଂଗଠନ ସହ ଜଡ଼ିତ ଲୋକଙ୍କ ନାମ ସମୁଦାୟର ସମ୍ପତ୍ତିକୁ ନେଇ ବିବାଦରେ ଆସେ, ସେତେବେଳେ ସମାଜର ପ୍ରଶ୍ନ ପଚାରିବାର ଅଧିକାର ଅଛି। ଏହା କେବଳ ଗୋଟିଏ ପରିବାର କିମ୍ବା ଗୋଟିଏ ସଂସ୍ଥାର କଥା ନୁହେଁ, ସମସ୍ୟା ହେଉଛି ସେହି ପରିବେଶର ଯେଉଁଠାରେ ପ୍ରଶ୍ନ ପଚାରିବାକୁ ଅନେକ ସମୟରେ ଇସଲାମ ବିରୋଧୀ କିମ୍ବା ସମୁଦାୟ ବିରୋଧୀ ବୋଲି ଦେଖାଯାଏ। ବାସ୍ତବରେ ଦାନରେ ମିଳିଥିବା ସମ୍ପତ୍ତିର ହିସାବ ମାଗିବା ଇସଲାମ ବିରୋଧୀ ନୁହେଁ, ଏହା ଇସଲାମର ମୂଳ ଶିକ୍ଷା ସହ ମେଳ ଖାଏ। ପବିତ୍ର କୁରାନ ସତ୍ୟନିଷ୍ଠା, ନ୍ୟାୟ ଓ ଅମାନତର ସୁରକ୍ଷା ଉପରେ ବାରମ୍ବାର ଗୁରୁତ୍ୱ ଦେଇଛି। ପୈଗମ୍ବର ମହମ୍ମଦ ମଧ୍ୟ ସାର୍ବଜନୀନ ସମ୍ପତ୍ତିର ଦୁରୁପଯୋଗକୁ କଠୋର ଭାବେ ନିନ୍ଦା କରିଛନ୍ତି। ତେଣୁ ସାଧାରଣ ଲୋକଙ୍କୁ ଯଦି ଜବାବଦେହି ଦେବାକୁ ପଡ଼େ, ତେବେ ସମୁଦାୟର ସମ୍ପତ୍ତିର ଦାୟିତ୍ୱ ନେବାକୁ ଲୋକମାନେ ମଧ୍ୟ ପ୍ରଶ୍ନର ଉତ୍ତର ଦେବାକୁ ପ୍ରସ୍ତୁତ ରହିବା ଉଚିତ। ସବୁଠାରୁ ଅଧିକ କ୍ଷତି ସାଧାରଣ ମୁସଲମାନମାନଙ୍କର ହେଉଛି। ବେଆଇନ ଦଖଲ, ବିବାଦୀୟ ଜମି କାରବାର ଯୋଗୁଁ ଯେଉଁ ଅର୍ଥ ସମାଜର କାମରେ ଲାଗିବା କଥା ତାହା ଲାଗୁନାହିଁ, ଫଳରେ ଛାତ୍ରଛାତ୍ରୀ ଛାତ୍ରବୃତ୍ତିରୁ ବଞ୍ଚିତ ହେଉଛନ୍ତି, ଗରିବ ଲୋକ ଚିକିତ୍ସା ସୁବିଧା ପାଉନାହାନ୍ତି ଏବଂ ଅନେକ ପରିବାର ସହାୟତାରୁ ବଞ୍ଚିତ ରହୁଛନ୍ତି। ଯଦି ୱାକଫ୍ର ପ୍ରତ୍ୟେକ ସମ୍ପତ୍ତି ସ୍ୱଚ୍ଛ ଓ ଦକ୍ଷତାର ସହ ପରିଚାଳିତ ହୁଏ, ତେବେ ହଜାର ହଜାର ଛାତ୍ରଛାତ୍ରୀ ଆର୍ଥିକ ସହାୟତା ପାଇପାରିବେ। ଆଧୁନିକ ବିଦ୍ୟାଳୟ, କୌଶଳ ବିକାଶ କେନ୍ଦ୍ର ଓ ହସ୍ପିଟାଲ ସ୍ଥାପନ ହୋଇପାରିବ, ରୋଜଗାରର ନୂଆ ସୁଯୋଗ ସୃଷ୍ଟି ହୋଇପାରିବ, ସମଗ୍ର ସମୁଦାୟର ଚିତ୍ର ବଦଳିଯାଇପାରେ। କିନ୍ତୁ ଦୁଃଖର କଥା, ଆଜି ଆଲୋଚନା ହେଉଛି ଅଭିଯୋଗ, ଅଦାଲତ, ଜମି ଦଖଲ ଓ ବିବାଦକୁ ନେଇ। ଏବେ ସମୟ ଆସିଛି ଯେ ମୁସଲିମ ସମାଜ କେବଳ ଭାବନା ନୁହେଁ, ବରଂ ସଂସ୍କାରର ଦାବି କରୁ। ପ୍ରତ୍ୟେକ ୱାକଫ୍ ସମ୍ପତ୍ତିର ଡିଜିଟାଲ ରେକର୍ଡ ରହିବା ଦରକାର, ପ୍ରତିବର୍ଷର ଅଡିଟ୍ ରିପୋର୍ଟ ସାର୍ବଜନୀନ କରିବା ଉଚିତ, କେତେ ଆୟ ହେଉଛି ଏବଂ କେଉଁଠି ଖର୍ଚ୍ଚ ହେଉଛି ତାହା ଲୋକଙ୍କୁ ଜଣାଯିବା ଦରକାର, ଲିଜ୍ ଚୁକ୍ତି ଓ ବିକାଶ ପ୍ରକଳ୍ପର ସମସ୍ତ ତଥ୍ୟ ସ୍ୱଚ୍ଛ ହେବା ଆବଶ୍ୟକ, ସ୍ୱାଧୀନ ତଦାରଖ ବ୍ୟବସ୍ଥାକୁ ସ୍ୱାଗତ କରିବା ଉଚିତ, କୌଣସି ବ୍ୟକ୍ତି କିମ୍ବା ସଂଗଠନ କେବଳ ଧାର୍ମିକ ପଦବୀ କିମ୍ବା ପ୍ରଭାବ ଥିବାରୁ ପ୍ରଶ୍ନର ଉର୍ଦ୍ଧ୍ୱରେ ରହିପାରିବ ନାହିଁ। ୱାକଫ୍ର ଭବିଷ୍ୟ କେବଳ ଭାଷଣରେ ସୁରକ୍ଷିତ ହେବ ନାହିଁ, ଏହା ସେତେବେଳେ ସୁରକ୍ଷିତ ହେବ ଯେତେବେଳେ ପ୍ରତ୍ୟେକ ମୁସଲମାନମାନଙ୍କର ଏହି ବିଶ୍ୱାସ ହେବ ଯେ ସମୁଦାୟର ସମ୍ପତ୍ତି ସତ୍ୟନିଷ୍ଠା ଓ ସ୍ୱଚ୍ଛତା ସହ ପରିଚାଳିତ ହେଉଛି। ୱାକଫ୍କୁ ସୁରକ୍ଷା ଦେବା ଦାବି କରୁଥିବା ସଂଗଠନମାନଙ୍କର ବିଶ୍ୱସନୀୟତା କେବଳ ସରକାରୀ ନୀତିର ବିରୋଧ କରିବା ନୁହେଁ, ବରଂ ନିଜ ଭିତରେ ସତ୍ୟନିଷ୍ଠା ଓ ଜବାବଦେହିତା ରକ୍ଷା କରିବାରେ ଅଛି। ଜୟପୁର ବିବାଦର ଶେଷ ରାୟ ଯାହା ହେଉ, ଗୋଟିଏ କଥା ସ୍ପଷ୍ଟ, ସ୍ୱଚ୍ଛତା ୱାକଫ୍ ପାଇଁ ବିପଦ ନୁହେଁ, ବରଂ ସବୁଠାରୁ ବଡ଼

ସୁରକ୍ଷା। ସମାଜ ଉତ୍ତର ଚାହୁଁଛି, ଦାନଦାତା ଜବାବଦେହିତା ଚାହୁଁଛନ୍ତି, ଆଗାମୀ ପିଢ଼ି ଏକ ଭଲ ବ୍ୟବସ୍ଥାର ଅଧିକାରୀ। ୱାକଫ ଲୋକଙ୍କ ସେବା ପାଇଁ ଗଢ଼ାଯାଇଥିଲା, କୌଣସି ପ୍ରଭାବଶାଳୀ ବ୍ୟକ୍ତିଙ୍କ ସ୍ୱାର୍ଥ ପାଇଁ ନୁହେଁ। ଏହି ମୂଳ ଉଦ୍ଦେଶ୍ୟକୁ ଯେତେ ଶୀଘ୍ର ଆମେ ପୁଣି ଆଗକୁ ଆଣିବୁ, ସେତେ ଶକ୍ତିଶାଳୀ ହେବ ୱାକଫ ବ୍ୟବସ୍ଥା।

ଶ୍ରୋତାବନ୍ଧୁ ଶୁଣୁଥିଲେ ଟକ୍ଲେଟନ୍ ୱାକଅପ୍ ସମ୍ପତ୍ତି ସମୁଦାୟର, ଏହାର ନିୟନ୍ତ୍ରକମାନଙ୍କର ନୁହେଁ। ଆକାଶବାଣୀ ରାଉରକେଲା, ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ 7:33। ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ ବିକଶିତ ସହର। ଆଜିର ବିଷୟ ରହିଛି ଆମ ସହରର ବିକାଶରେ ପ୍ରତ୍ୟେକ ନାଗରିକର ଭୂମିକା। ଏନେଇ ଆଲୋଚନା କରିଛନ୍ତି ଜ୍ୟୋତ୍ସ୍ନାନନ୍ଦ ଏବଂ ଦେବସ୍ମିତା ପାଣିଗ୍ରାହୀ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ସୌମ୍ୟା ଶ୍ରୀ ମହାନ୍ତି। ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ ବିକଶିତ ସହର।

ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ 7008248758 ଟେଲିଫୋନ୍ ନମ୍ବରରେ। ଫୋନ୍ ନମ୍ବରଟି ଆଉଥରେ କହି ରଖୁଛୁ 7008248758। ସୂଚନାଟି ସମାପ୍ତ ହେଲା। ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ 8249809672 ଟେଲିଫୋନ୍ ନମ୍ବରରେ। ଫୋନ୍ ନମ୍ବରଟି ଆଉଥରେ କହି ରଖୁଛୁ 8249809672। ସୂଚନାଟି ସମାପ୍ତ ହେଲା। ତେବେ ଆସନ୍ତୁ ଶ୍ରୋତାବନ୍ଧୁ ଶୁଣିବା କାର୍ଯ୍ୟକ୍ରମ ବିକଶିତ ସହର।

ନମସ୍କାର ଶ୍ରୋତା ବନ୍ଧୁ, 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରର ବିକଶିତ ସହର କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ। କାର୍ଯ୍ୟକ୍ରମ ପ୍ରଯୋଜନାରେ ବସନ୍ତ କୁମାର ସ୍ୱାଇଁ ଏବଂ ଉପସ୍ଥାପନାରେ ମୁଁ ଆପଣଙ୍କ ରେଡ଼ିଓ ସାଥୀ ସୌମ୍ୟଶ୍ରୀ। ଶ୍ରୋତାବନ୍ଧୁ, ଆମ ସମସ୍ତଙ୍କୁ ଜାଣିବା ଦରକାର, ଏକ ସହର କେବଳ ବଡ଼ ବଡ଼ ଅଟ୍ଟାଳିକା, ଚଉଡ଼ା ରାସ୍ତା କିମ୍ବା ଆଧୁନିକ ସୁବିଧା ଦ୍ୱାରା ବିକଶିତ ହୁଏ ନାହିଁ। ଏକ ସହର ସେତେବେଳେ ପ୍ରକୃତ ଅର୍ଥରେ ବିକଶିତ ହୁଏ ଯେତେବେଳେ ସେଠାରେ ବସବାସ କରୁଥିବା ପ୍ରତ୍ୟେକ ନାଗରିକ ନିଜର କର୍ତ୍ତବ୍ୟ ଓ ଦାୟିତ୍ୱକୁ ସଚେତନତାର ସହିତ ପାଳନ କରିଥାନ୍ତି। ହଁ, ଆମେ ପ୍ରାୟତଃ ଭାବୁଛେ ସହରର ବିକାଶ କେବଳ ସରକାର କିମ୍ବା ପ୍ରଶାସନର ଦାୟିତ୍ୱ, କିନ୍ତୁ ପ୍ରକୃତରେ ଏହା ଆମ ସମସ୍ତଙ୍କର ମିଳିତ ପ୍ରୟାସର ଫଳ। ହଁ, ରାସ୍ତାକୁ ସଫା ରଖିବା, ଯଥାସ୍ଥାନରେ ଆବର୍ଜନା ପକାଇବା, ଗଛ ଲଗାଇବା ଓ ତାହାର ଯତ୍ନ ନେବା, ଟ୍ରାଫିକ୍ ନିୟମ ମାନିବା, ସାର୍ବଜନୀନ ସମ୍ପତ୍ତିର ସୁରକ୍ଷା କରିବା, ପାଣି ଓ ବିଦ୍ୟୁତର ସଠିକ୍ ବ୍ୟବହାର କରିବା, ଏହି ଛୋଟ ଛୋଟ ପଦକ୍ଷେପ ହିଁ ଏକ ବଡ଼ ପରିବର୍ତ୍ତନର ଆଧାର ହୋଇଥାଏ। ଯେତେବେଳେ ପ୍ରତ୍ୟେକ ନାଗରିକ ନିଜ ଦାୟିତ୍ୱକୁ ବୁଝନ୍ତି, ସେତେବେଳେ ସହର ସୁନ୍ଦର, ସ୍ୱଚ୍ଛ, ସୁରକ୍ଷିତ ଓ ବସବାସ ଯୋଗ୍ୟ ହୋଇଥାଏ। ବିକଶିତ ସହର ଗଢ଼ିବା ପାଇଁ କେବଳ ଯୋଜନା ନୁହେଁ, ବରଂ ସଚେତନତା, ସହଯୋଗ ଏବଂ ସାମୂହିକ ଅଂଶଗ୍ରହଣର ଅତ୍ୟନ୍ତ ଆବଶ୍ୟକତା ରହିଥାଏ। ହଁ ଶ୍ରୋତାବନ୍ଧୁ, ସେଥିପାଇଁ ଆମ ସମସ୍ତଙ୍କୁ ଆମ ସହରର ବିକାଶ କରିବା ପାଇଁ ସବୁବେଳେ ସଚେତନ ଏବଂ ଚେଷ୍ଟିତ ରହିବା କଥା।

0: ହଁ ଶ୍ରୋତା ବନ୍ଧୁ, ସେଥିପାଇଁ ଆଜିର ଆମର ଏହି କାର୍ଯ୍ୟକ୍ରମର ବିଷୟବସ୍ତୁ ରଖିଛୁ, ଆମ ସହରର ବିକାଶରେ ପ୍ରତ୍ୟେକ ନାଗରିକମାନଙ୍କର କ'ଣ ଭୂମିକା ରହିବା ଆବଶ୍ୟକ। ଏହି ବିଷୟବସ୍ତୁକୁ ଆହୁରି ଗଭୀର ଭାବରେ ବୁଝିବା ପାଇଁ ଆଜି ଆମ ସହ ଉପସ୍ଥିତ ଅଛନ୍ତି ଆଜିର ଆମର ଅତିଥିମାନେ। ଆସନ୍ତୁ ତାଙ୍କ ଅନୁଭବ ଓ ମତାମତ ମାଧ୍ୟମରେ ଆମେ ଜାଣିବାକୁ ଚେଷ୍ଟା କରିବା, ଏକ ବିକଶିତ ସହର ଗଢ଼ିବାରେ ପ୍ରତ୍ୟେକ ନାଗରିକଙ୍କର ଭୂମିକା କ'ଣ ଏବଂ ଆମ ନିଜ ନିଜ ସ୍ତରରୁ କିପରି ଏହି ବିକାଶ ଯାତ୍ରାରେ ଆମେମାନେ ମଧ୍ୟ ସାମିଲ ହୋଇପାରିବା।
1: ନମସ୍କାର, ମୁଁ ଜ୍ୟୋତ୍ସ୍ନା ନନ୍ଦ, ପ୍ରିନ୍ସିପାଲ ସୃଷ୍ଟି ମଡେଲ ସ୍କୁଲ। ସହରର ବିକାଶରେ ପ୍ରତ୍ୟେକ ନାଗରିକଙ୍କ କର୍ତ୍ତବ୍ୟ ବିଷୟରେ କିଛି କହିବାକୁ ଚାହୁଁଛି। ପ୍ରତ୍ୟେକ ନାଗରିକଙ୍କର ନିଜ ସହରର ବିକାଶ, ସୁରକ୍ଷା ଏବଂ କଲ୍ୟାଣରେ ଯୋଗଦାନ ଦେବା ଏକ ଅତ୍ୟାବଶ୍ୟକ ଦାୟିତ୍ୱ। ଏହି ନାଗରିକଙ୍କ ସହର ପ୍ରତି କର୍ତ୍ତବ୍ୟ ଗୁଡ଼ିକ ପାଳନ କରିବା ଉଚିତ। ପୌରପାଳିକାଙ୍କର ନିୟମବଳୀକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି। ପ୍ରଥମତଃ ଆଇନଗତ ଓ ବାଧ୍ୟତାମୂଳକ ନିୟମ, ଦ୍ୱିତୀୟତଃ ସ୍ୱେଚ୍ଛାକୃତ କର୍ତ୍ତବ୍ୟ। ଆଇନଗତ ଓ ବାଧ୍ୟତାମୂଳକ ନିୟମ ଗୁଡ଼ିକ ହେଲା ସ୍ଥାନୀୟ ଆଇନ ମାନିବା, କର ଓ ଟ୍ୟାକ୍ସ ଦେବା, ଆଇନଗତ କାର୍ଯ୍ୟକଳାପରେ ସାହାଯ୍ୟ କରିବା। ସ୍ୱେଚ୍ଛାକୃତ କର୍ତ୍ତବ୍ୟ ଗୁଡ଼ିକ ହେଲା ଗଣତାନ୍ତ୍ରିକ ପ୍ରକ୍ରିୟାରେ ଭାଗ ନେବା, ସ୍ଥାନୀୟ ନିର୍ବାଚନରେ ମତଦାନ ଦେବା, ସମାଜ ସେବା କରିବା, ପରିବେଶକୁ ସୁରକ୍ଷା ରଖିବା। ଏବଂ ପୌରପାଳିକା ନିୟମ ଗୁଡ଼ିକ ଆବର୍ଜନା ନିୟମ, ସହରକୁ ସଫା ରଖିବା ପାଇଁ ଓଦା ଓ ଶୁଖିଲା ବର୍ଜ୍ୟବସ୍ତୁକୁ ଅଲଗା କରି ନିର୍ଦ୍ଦିଷ୍ଟ ଡଷ୍ଟବିନ୍ରେ ପକାଇବା ଏବଂ ପ୍ଲାଷ୍ଟିକର ବ୍ୟବହାର କମାଇବା। ଟ୍ରାଫିକ୍ ନିୟମ, ଗାଡ଼ି ଚଲାଇବା ସମୟରେ ହେଲମେଟ୍, ସିଟ୍ ବେଲ୍ଟ ପିନ୍ଧିବା, ସିଗ୍ନାଲ ମାନିବା ଏବଂ ବେଆଇନ ପାର୍କିଂ ନ କରିବା। ଗୃହ ନିର୍ମାଣ କରିବା ନିୟମ, ନିଜ ଅଞ୍ଚଳରେ ଉନ୍ନୟନ କର୍ତ୍ତୃପକ୍ଷ କିମ୍ବା ମ୍ୟୁନିସିପାଲିଟିର ବିନା ଅନୁମତିରେ ବେଆଇନ ଗୃହ ନିର୍ମାଣ କିମ୍ବା ରାସ୍ତା ଜବରଦଖଲ ନ କରିବା। ସାମ୍ବିଧାନିକ ମୌଳିକ କର୍ତ୍ତବ୍ୟ ଗୁଡ଼ିକ ହେଲା ଜାତୀୟ ପ୍ରତୀକର ସମ୍ମାନ, ସମ୍ବିଧାନ, ଜାତୀୟ ପତାକା ଏବଂ ଜାତୀୟ ସଙ୍ଗୀତକୁ ସମ୍ମାନ ଦେବା। ସରକାରୀ ସମ୍ପତ୍ତିର ସୁରକ୍ଷା, ସହରରେ ଥିବା ସରକାରୀ ବସ୍, ପାର୍କ ଏବଂ ଷ୍ଟ୍ରିଟ୍ ଲାଇଟ୍ ଭଳି ସାଧାରଣ ସମ୍ପତ୍ତିକୁ ନଷ୍ଟ ନ କରିବା। ପରିବେଶ ସୁରକ୍ଷା, ସହରର ନଦୀ, ପୋଖରୀ, ଜଙ୍ଗଲ ଏବଂ ବନ୍ୟଜନ୍ତୁଙ୍କୁ ସୁରକ୍ଷା କରିବା ସହ ବୃକ୍ଷରୋପଣ କରିବା। ସାମାଜିକ ନିୟମ ଗୁଡ଼ିକ ହେଲା ଶାନ୍ତି ବଜାୟ ରଖିବା, ବିଳମ୍ବିତ ରାତି ପର୍ଯ୍ୟନ୍ତ ଉଚ୍ଚ ଶବ୍ଦରେ ଲାଉଡ୍ ସ୍ପିକର ନ ବଜାଇବା, ଯେପରି ପଡ଼ୋଶୀ କିମ୍ବା ରୋଗୀମାନଙ୍କର ଅସୁବିଧା ନ ହେବ। ଭାତୃଭାବ, ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କ ସହ ସହଯୋଗର ସହିତ ରହିବା। ସେ ନିୟମାବଳୀ ଗୁଡ଼ିକୁ ବିସ୍ତାରିତ ଭାବରେ ଆଲୋଚନା କରିବା। ଆଇନ ପାଳନ କରିବା, ସଡ଼କ ଟ୍ରାଫିକ୍ ନିୟମ, ଜୋନିଂ ନିୟମ, ଅନ୍ୟାନ୍ୟ ସ୍ଥାନୀୟ ନିୟମମାନ ପାଳନ କରିବା ଉଚିତ। ଏହା ସାର୍ବଜନୀନ ଶୃଙ୍ଖଳା ବଜାୟ ରଖେ। ସ୍ଥାନୀୟ ଶାସନରେ ଅଂଶଗ୍ରହଣ କରିବା, ସ୍ଥାନୀୟ ନିର୍ବାଚନରେ ଭୋଟ ଦେବା ଉଚିତ। ଆମ ସହରର ଆବଶ୍ୟକତା ପାଇଁ ସମର୍ଥନ କରୁଥିବା ଜାତୀୟବାନ ପ୍ରତିନିଧିମାନଙ୍କୁ ଦାୟିତ୍ୱବାନ ପ୍ରତିନିଧିମାନଙ୍କୁ ଚୟନ କରିବାର ଏକ ପ୍ରଭାବଶାଳୀ ଉପାୟ। ସାମୂହିକ ସେବାରେ ଆୟୋଜିତ ହେବା, ରାସ୍ତାଘାଟରେ ଦୁର୍ଘଟଣା କିମ୍ବା ରାସ୍ତାରେ ଅସୁସ୍ଥ ଲୋକଙ୍କୁ ଡାକ୍ତରଖାନା ପହଞ୍ଚାଇବା, ସ୍ଥାନେ ସ୍ଥାନେ ଜଳର ସୁବିଧା କରିବା, ଏହିଭଳି ବିଭିନ୍ନ ଛୋଟ ଛୋଟ ସେବା କରି ଲୋକଙ୍କ ପାଇଁ ସୁବିଧା କରିବା। ସ୍ୱଚ୍ଛତା ରକ୍ଷା କରିବା, ସମସ୍ତଙ୍କ ପାଇଁ ଏକ ସଫା, ସୁରକ୍ଷିତ ଏବଂ ଅଧିକ ସଂଯୁକ୍ତ ପରିବେଶ ସୃଷ୍ଟି କରିବା। ପରିଷ୍କାର ପରିଚ୍ଛନ୍ନତା ବଜାୟ ରଖିବା, ଅଳିଆ ଆବର୍ଜନା ଏଠି ସେଠି ନ ପକାଇ

ନିର୍ଦ୍ଦିଷ୍ଟ ଡବାରେ ଅଳିଆ ପକାଇବା, ନିଜ ଘର ଚାରିପାଖ ସଫା ରଖିବା ଓ ପଡ଼ୋଶୀଙ୍କ ଘର ଚାରିପାଖ ମଧ୍ୟ ସଫା ରଖିବା। ଏଥିପାଇଁ ଗୋଷ୍ଠୀଗତ ସଫେଇ ଅଭିଯାନରେ ଅଂଶଗ୍ରହଣ କରିବା, ସ୍ଥାନୀୟ କର ଦେବା, ଯେମିତି ପାଣି କର, ପୌର କର, ସମ୍ପତ୍ତି କର ଯଥା ସମୟରେ ଜମା କରିବା ନିତାନ୍ତ ଆବଶ୍ୟକ, କାରଣ ଏହି ପାଣ୍ଠି ଦ୍ୱାରା ରାସ୍ତାଘାଟ ମରାମତି, ଅଳିଆ ସଂଗ୍ରହୀକରଣ, ପରିବହନ ବ୍ୟବସ୍ଥା, ପାର୍କର ସୁବ୍ୟବସ୍ଥା, ଐତିହାସିକ ସ୍ମାରକୀର ସଂରକ୍ଷଣ, ଅନ୍ୟାନ୍ୟ ସାର୍ବଜନୀନ କାର୍ଯ୍ୟମାନ କରାଯାଇଥାଏ। ସ୍ଥାନୀୟ ନୀତି ବିଷୟରେ ଅବଗତ ହେବା ପାଇଁ ଟାଉନ ହଲ୍ ଏବଂ ପୌର ପରିଷଦ ସମାବେଶରେ ଅଂଶଗ୍ରହଣ କରିବା ଏବଂ ନୂତନ ତଥ୍ୟମାନ ସଂଗ୍ରହ କରିବା। ସମ୍ବଳ ସଂରକ୍ଷଣ କରିବା, ଏକକ ବ୍ୟବହୃତ ପ୍ଲାଷ୍ଟିକକୁ ବର୍ଜନ କରି ଭସ୍ମୀଭୂତ ଉପକରଣ ବ୍ୟବହାର କରିବା ଏବଂ ପରିବେଶକୁ ସ୍ୱଚ୍ଛ ରଖିବା। ଜଳର ସଦ୍ବ୍ୟବହାର କରି ଜଳ ସଂଗ୍ରହଣ କରିବା, ଅପଚୟ ଜଳକୁ ସଂଗ୍ରହ କରି ପୁନଃବ୍ୟବହାର କରିବା, ବିଦ୍ୟୁତ ଅପଚୟକୁ ରୋକିବା, ସୋଲାର ବ୍ୟବସ୍ଥାକୁ ଆପଣେଇ ସରକାରଙ୍କୁ ବିଦ୍ୟୁତ ସଂରକ୍ଷଣରେ ସାହାଯ୍ୟ କରିବା ଏବଂ ସ୍ଥାୟୀ ଜୀବନଯାପନ କରିବା। ସ୍ଥାନୀୟ ସବୁଜ ସ୍ଥାନ ଗୁଡ଼ିକୁ ସୁରକ୍ଷା ଦେବା, ବୃକ୍ଷରୋପଣ କରି ବୃକ୍ଷ ନଷ୍ଟ ହେବାରୁ ସଜାଗ ରହିବା, ନୂତନ ବୃକ୍ଷରୋପଣ କରି ପରିବେଶକୁ ସ୍ୱଚ୍ଛ ଶ୍ୟାମଳା ରଖିବା, ସର୍ବଜନୀନ ଜମିକୁ ବେଆଇନ ଦଖଲ ନ କରିବା, ସମ୍ପ୍ରଦାୟକୁ ସମର୍ଥନ କରିବା, ସ୍ଥାନୀୟ ଅଣଲୋଭକାରୀ ଗୋଷ୍ଠୀ, ସ୍ୱୟଂ ସହାୟକ ଗୋଷ୍ଠୀ, ପଡ଼ୋଶୀ ସଂଘ ପାଇଁ ଆପଣମାନଙ୍କର ସମୟ ଓ ଦକ୍ଷତାକୁ ସ୍ୱେଚ୍ଛାସେବକ କରିବା, ସହରର ଅର୍ଥନୀତିକୁ ବୃଦ୍ଧି କରିବାକୁ ଏବଂ ଆବଶ୍ୟକ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ସ୍ଥାନୀୟ ବ୍ୟବସାୟୀମାନଙ୍କୁ ସମର୍ଥନ କରିବା, ଅଭାବ ଏବଂ ଅନ୍ତର୍ଭୁକ୍ତକୁ ପ୍ରଦର୍ଶିତ କରିବା, ସାଂସ୍କୃତିକ କିମ୍ବା ଧାର୍ମିକ ପୃଷ୍ଠଭୂମିରେ ନିର୍ବିଶେଷରେ ଆପଣଙ୍କ ପଡ଼ୋଶୀମାନଙ୍କ ସହିତ ସମ୍ମାନର ସହିତ ବ୍ୟବହାର କରିବା, ଅନ୍ୟମାନଙ୍କର ଅଧିକାର ପାଇଁ ଠିଆ ହେବା, ଆପଣମାନଙ୍କ ସମ୍ପ୍ରଦାୟ ମଧ୍ୟରେ ସାମାଜିକ କୁକର୍ମକୁ ସକ୍ରିୟ ବିରୋଧ କରିବା, ନାଗରିକର ମୁଖ୍ୟ କର୍ତ୍ତବ୍ୟ ମଧ୍ୟରୁ ଏକ ମହାନ କର୍ତ୍ତବ୍ୟ ଆପଣମାନଙ୍କ ଚାରିପାଖରେ ଥିବା ବଞ୍ଚିତ ଏବଂ ଅସହାୟ ଲୋକଙ୍କୁ ଚିହ୍ନଟ କରିବା ଏବଂ ସେମାନଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କଲ୍ୟାଣକାରୀ ଯୋଜନା ବିଷୟରେ ଅବଗତ କରାଇବା ଏବଂ ଯୋଡ଼ିବା, ପିଲାମାନଙ୍କର ଶିକ୍ଷାକୁ ସମର୍ଥନ କରିବା, ଝିଅମାନଙ୍କୁ ଶିକ୍ଷିତ କରିବା, ଝିଅମାନଙ୍କୁ ସମାଜରେ ପ୍ରଚଳିତ ପ୍ରଥା ବିରୁଦ୍ଧରେ ସଚେତନତା ସୃଷ୍ଟି କରିବା, ମହିଳାମାନଙ୍କୁ ସମ୍ମାନ, ସୁରକ୍ଷା ଏବଂ ବିକାଶ ପାଇଁ ସମାନ ସୁଯୋଗ ପ୍ରଦାନ କରିବା ପ୍ରତ୍ୟେକ ନାଗରିକଙ୍କୁ ନୈତିକ କର୍ତ୍ତବ୍ୟ ମଧ୍ୟରୁ ଗୋଟିଏ, ସମାଜର ପ୍ରତ୍ୟେକ ବର୍ଗର ଉନ୍ନତିକୁ ସୁନିଶ୍ଚିତ କରିବା, ଜରୁରୀକାଳୀନ ବିପର୍ଯ୍ୟୟ ପରିଚାଳନା, ଦୁର୍ବିପାକ, ଦୁର୍ଘଟଣା ବା ସଙ୍କଟ ସମୟରେ ଆହତମାନଙ୍କୁ ସାହାଯ୍ୟ କରିବା, ପ୍ରଶାସନ ସହିତ ସହଯୋଗ କରିବା, ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପ୍ରତ୍ୟେକ ନାଗରିକଙ୍କର କର୍ତ୍ତବ୍ୟ, ଆମ ସହରକୁ ରକ୍ଷା କରୁଥିବା ପୋଲିସଙ୍କୁ ସମ୍ମାନ ଦେବା, ତାଙ୍କ କାର୍ଯ୍ୟରେ ସାହାଯ୍ୟ ସହଯୋଗ କରିବା, ଅସାଧୁ କାର୍ଯ୍ୟ ଦେଖିଲେ ପୋଲିସ ସହିତ ସମ୍ପର୍କ କରିବା, ସହରର ସୁବ୍ୟବସ୍ଥା ପାଇଁ ବିଭିନ୍ନ ଫୋନ୍ ନମ୍ବର ଏବଂ ନାଗରିକଙ୍କର ଅଧିକାର ଉପରେ ସଚେତନତା ପ୍ରଚାର ଓ ପ୍ରସାର କରିବା, ସହରର କୌଣସି ପ୍ରକାର ଅବ୍ୟବସ୍ଥା ଦେଖିଲେ ସରକାରଙ୍କୁ ଜଣାଇବା ସଙ୍ଗେ ସଙ୍ଗେ ସୁନାଗରିକ ଭାବରେ ସୂକ୍ଷ୍ମ ବ୍ୟବସ୍ଥା କରିବାକୁ ଚେଷ୍ଟା କରିବା, ସହରକୁ ପ୍ରଦୂଷଣ ମୁକ୍ତ କରିବା ହେତୁରୁ ସଚେତନତା ଅବଲମ୍ବନ କରିବା ସହ ସଚେତନତା ଲୋକଙ୍କ ମଧ୍ୟରେ ମଧ୍ୟ ସୃଷ୍ଟି କରିବା, ସହରର ସ୍ୱାସ୍ଥ୍ୟ ବ୍ୟବସ୍ଥା ଯେମିତି ସମସ୍ତଙ୍କ ପାଇଁ ସୁବିଧାଜନକ ହୋଇପାରିବ ତା ପାଇଁ ନିୟମାବଳୀ ମାନିବା, ସହରରେ ଥିବା ସାନିଟାରୀ ବ୍ୟବସ୍ଥାକୁ ସ୍ୱଚ୍ଛ ରଖିବା ଏବଂ ସୁବ୍ୟବସ୍ଥିତ ହେତୁରୁ ପୌରପାଳିକାଙ୍କୁ ଅବଗତ କରିବା, ନଦୀ ପୋଖରୀ ଜଳରେ ଆବର୍ଜନା ନ ପକାଇବା କିମ୍ବା ମଳତ୍ୟାଗ ଓ ଅପରିଷ୍କାର ଜଳ ନିଷ୍କାସନ ନ କରିବା। ଏ ଥିଲା ସହରାଞ୍ଚଳରେ ନାଗରିକଙ୍କର କର୍ତ୍ତବ୍ୟ ବୃନ୍ଦ। ବର୍ତ୍ତମାନ ମୁଁ କହିବାକୁ ଚାହିଁବି, ପରିବାରକୁ ନେଇ ସମାଜ, ସମାଜକୁ ନେଇ ସହର।

0: କଥାରେ ଅଛି, ହାଣ୍ଡି ଶାଳରୁ ସ୍ୱଚ୍ଛତାର ପରିବରଣ କରାଯାଇଥାଏ। ଯଦି ଆମ ପରିବାରରେ ହିଁ ସବୁ ନିୟମ ଅନୁଶାସନ ଶୃଙ୍ଖଳା ଜନିତ ପରିବେଶ ରଖିବା, ଆମ ସମାଜ ସ୍ୱଚ୍ଛ ଓ ଶୃଙ୍ଖଳିତ ରହିବ ଏବଂ ସହର ମଧ୍ୟ ଶୃଙ୍ଖଳିତ ଓ ସ୍ୱଚ୍ଛ ହୋଇପାରିବ। ପୌରପାଳିକାଙ୍କ ନିୟମ ମାନି ଚଳିବା ଆମ ଶରୀର ସୁରକ୍ଷିତ ସୁସ୍ଥ ରହିବ ସହିତ ପରିବାର ଓ ସହର ମଧ୍ୟ ଉନ୍ନତତର ହୋଇପାରିବ। ନମସ୍କାର।
1: ଏକ କିଲା ଇସି ସହର ମେ।

ତୁମେ ନମସ୍କାର ଶ୍ରୋତା ବନ୍ଧୁ, ମୁଁ ଦେବସ୍ମିତା। ଆଜି ଆମର ଆଲୋଚନାର ଶୀର୍ଷକ ଆମ ସହର ବିକାଶରେ ପ୍ରତ୍ୟେକ ନାଗରିକର ଭୂମିକା। ଶ୍ରୋତା ବନ୍ଧୁ, ପ୍ରଥମେ ଆମେ ଜାଣିବା ଆମ ସହର ରାଉରକେଲା ବିଷୟରେ। ଆମ ସହର ରାଉରକେଲା ଭାରତର ଓଡ଼ିଶା ରାଜ୍ୟର ଉତ୍ତର ଦିଗରେ ଅବସ୍ଥିତ ଏକ ପ୍ରମୁଖ ନଗର। ଏହା ନାନାଦି ଖଣିଜ ସମ୍ପଦରେ ଭରପୁର ଓ ଏକ ଶିଳ୍ପ ପ୍ରଧାନ ନଗରୀ। ଓଡ଼ିଶାର ଉତ୍ତରରେ ଅବସ୍ଥିତ ରାଉରକେଲା ଏକ ଛୋଟ ଆଦିବାସୀ ଗ୍ରାମରୁ ବିରଳ ଶିଳ୍ପ ନଗରୀରେ ରୂପାନ୍ତରିତ ହେଉଛି। ଏହାର ଇତିହାସ ପ୍ରାଚୀନ ପୁରାଣ ଠାରୁ ଆରମ୍ଭ କରି ଆଧୁନିକ ଭାରତର ଶିଳ୍ପାୟନ ପର୍ଯ୍ୟନ୍ତ ବ୍ୟାପ୍ତ। ସାଦ୍ରୀ ଭାଷାରେ ରାଉର ଏବଂ କେଲା ଶବ୍ଦରୁ ରାଉରକେଲା ଶବ୍ଦ ଆସିଛି, ଯାହାର ଅର୍ଥ ଆମ ଗାଁ। ଐତିହାସିକ ଭାବେ ବ୍ରାହ୍ମଣୀ ନଦୀ କୂଳରେ ଥିବା ବେଦବ୍ୟାସ ପୀଠ ମହାଭାରତ ସହିତ ଜଡ଼ିତ। ଏଠାରେ ସାଧୁ ବ୍ୟାସଦେବ ମହାଭାରତ ରଚନା କରିଥିଲେ ବୋଲି ବିଶ୍ୱାସ କରାଯାଏ। ପ୍ରାଚୀନ ଇତିହାସ ପୂର୍ବରୁ ଏହି ଅଞ୍ଚଳ ଗାଙ୍ଗପୁର ରାଜ୍ୟର ଅନ୍ତର୍ଭୁକ୍ତ ଥିଲା। 1945 ମସିହାରେ ରାଜା ଉଦିତ ପ୍ରତାପ ଶେଖର ଦେଓ ପାନପୋଷରେ ଏହାର ମୁଖ୍ୟ କାର୍ଯ୍ୟାଳୟ ସ୍ଥାପନା କରିଥିଲେ। 1953 ମସିହାରେ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଏଠାରେ ଏକ ଇସ୍ପାତ କାରଖାନା ସ୍ଥାପନ କରିବାକୁ ଘୋଷଣା କରିଥିଲେ। ଜର୍ମାନ କମ୍ପାନୀ କ୍ରୁପ୍ ଏବଂ ଡିମାକ୍ ସହଯୋଗରେ 1969 ମସିହାରେ ତତ୍କାଳୀନ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କ ଦ୍ୱାରା ଦେଶରେ ପ୍ରଥମ ସାଧାରଣ କ୍ଷେତ୍ର ଇସ୍ପାତ କାରଖାନା ବା ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ ଆରମ୍ଭ ହୋଇଥିଲା। ଇସ୍ପାତ କାରଖାନା ପ୍ରତିଷ୍ଠା ପରେ ବିଭିନ୍ନ ଦେଶର ଇଞ୍ଜିନିୟର ଏବଂ ଭାରତର କୋଣ ଓ ଅନୁକୋଣରୁ ଲୋକମାନେ ଏଠାରେ ଆସି ରହିଲେ, ଫଳରେ ଏହି ଅଞ୍ଚଳ ବିଭିନ୍ନ ସଂସ୍କୃତିର ମିଳନସ୍ଥଳୀ ପାଲଟିଲା ଏବଂ ଏହା ମିନି ଇଣ୍ଡିଆ ବା ଇସ୍ପାତ ନଗରୀ କୁହାଗଲା। ସହରର ନକ୍ସା ଜର୍ମାନ ଇଞ୍ଜିନିୟରଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିଲା ଏବଂ ଏହାକୁ ସେକ୍ଟର ଭିତ୍ତିରେ ବିଭକ୍ତ କରାଯାଇଥିଲା। ବର୍ତ୍ତମାନ ଏହା ଓଡ଼ିଶାର ତୃତୀୟ ବୃହତ୍ତମ ସହର ତଥା ଦ୍ୱିତୀୟ ସ୍ମାର୍ଟ ସିଟି। ନାଗରିକର ଭୂମିକା ରୋଲ୍ ଅଫ୍ ଏ ସିଟିଜେନ୍ ଅର୍ଥ ହେଉଛି ଏକ ସମାଜ, ଏକ ରାଷ୍ଟ୍ର କିମ୍ବା ଡେମୋକ୍ରାସିରେ ଜଣେ ବ୍ୟକ୍ତି କିପରି ନିଜର ଦାୟିତ୍ୱ, କର୍ତ୍ତବ୍ୟ ଏବଂ ସକ୍ରିୟ ଅଂଶଗ୍ରହଣ ବା ଆକ୍ଟିଭ୍ ପାର୍ଟିସିପେସନ୍ ମାଧ୍ୟମରେ ସହଯୋଗ କରନ୍ତି ତାହାକୁ ବୁଝାଏ। ଏହାକୁ ବିଭିନ୍ନ ମୁଖ୍ୟ ଭାଗରେ ବିଭକ୍ତ କରାଯାଇପାରେ। ଏକରେ ହେଉଛି ମୌଳିକ କର୍ତ୍ତବ୍ୟ ବା ଫଣ୍ଡାମେଣ୍ଟାଲ ଡ୍ୟୁଟିଜ୍, ସମ୍ବିଧାନ ଏବଂ ନିୟମାବଳୀକୁ ସମ୍ମାନ କରିବା, ଟିକସ ସଠିକ୍ ସମୟରେ ଦେବା ଏବଂ ଦେଶର ସାର୍ବଭୌମତ୍ୱ ରକ୍ଷା କରିବା। ସକ୍ରିୟ ନାଗରିକତା, ଆକ୍ଟିଭ୍ ସିଟିଜେନ୍ସିପ୍, ସ୍ଥାନୀୟ ପ୍ରଶାସନ ଓ ଗଣତନ୍ତ୍ରରେ ଭାଗ ନେବା, ନିର୍ବାଚନରେ ମତଦାନ କରିବା ଏବଂ ସମସ୍ୟାର ସମାଧାନ ପାଇଁ ସରକାରଙ୍କୁ ସହଯୋଗ କରିବା। ତୃତୀୟରେ ହେଉଛି ସାମାଜିକ ଦାୟିତ୍ୱ, ସୋସିଆଲ୍ ରେସ୍ପନ୍ସିବିଲିଟି, ପରିବେଶକୁ ସ୍ୱଚ୍ଛ ରଖିବା, ଅନ୍ୟମାନଙ୍କ ଅଧିକାରକୁ ସମ୍ମାନ ଦେବା ଏବଂ ସମାଜରେ ଭାତୃଭାବ ବଜାୟ ରଖିବା। ସହରର ବିକାଶ ଏବଂ ନାଗରିକତା ପରସ୍ପର ସହ ଗଭୀର ଭାବେ ଜଡ଼ିତ। ଏକ ସ୍ଥାୟୀ ଏବଂ ଭବିଷ୍ୟତମୁଖୀ ସହର ଗଠନ ପାଇଁ ସୁବ୍ୟବସ୍ଥିତ ଭିତ୍ତିଭୂମି ସହ ସଚେତନ ନାଗରିକଙ୍କ

ସହଯୋଗ ଆବଶ୍ୟକ। ସହରର ବିକାଶ ଅର୍ବାନ୍ ଡେଭଲପମେଣ୍ଟ ସହରୀକରଣ କହିଲେ କେବଳ ବଡ଼ କୋଠାକୁ ବୁଝାଏ ନାହିଁ, ଏଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ସୁବିଧା ଅନ୍ତର୍ଭୁକ୍ତ। ଆଧୁନିକ ଭିତ୍ତିଭୂମି, ଉନ୍ନତ ରାସ୍ତା, ପରିଷ୍କାର ପାନୀୟ ଜଳ ଏବଂ ନିରବଚ୍ଛିନ୍ନ ବିଦ୍ୟୁତ ସରବରାହ, ସ୍ୱଚ୍ଛତା ଏବଂ ପରିବେଶ, ବର୍ଜ୍ୟବସ୍ତୁ ପରିଚାଳନା ଏବଂ ସବୁଜିମା ପାର୍କର ସୁରକ୍ଷା, ସହଜ ଯାତାୟାତ, ସାର୍ବଜନୀନ ପରିବହନ ବ୍ୟବସ୍ଥାର ବିକାଶ, ମହିଳା ସଶକ୍ତିକରଣ। ସହରର ବିକାଶରେ ମହିଳାଙ୍କ ଅଂଶଗ୍ରହଣ ଏବଂ ସେମାନଙ୍କ ନେତୃତ୍ୱକୁ ପ୍ରୋତ୍ସାହିତ କରିବା ସହ ସେମାନଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଏ। ସମ୍ପତ୍ତିର ସୁରକ୍ଷା, ସହରର ସର୍ବସାଧାରଣ ସମ୍ପତ୍ତି ଯଥା କୋଠା, ରାସ୍ତା, ଷ୍ଟ୍ରିଟ୍ ଲାଇଟ୍ ଏବଂ ସରକାରୀ କୋଠାବାଡ଼ିକୁ ନିଜର ସମ୍ପତ୍ତି ଭାବି ସୁରକ୍ଷା ଦେବା। ନିୟମ ପାଳନ, ଟ୍ରାଫିକ୍ ନିୟମ ଏବଂ ସହରର ନିର୍ମାଣ ସମ୍ବନ୍ଧୀୟ ନିୟମଗୁଡ଼ିକୁ ନିଷ୍ଠାର ସହ ପାଳନ କରିବା। ସ୍ୱେଚ୍ଛାସେବୀ କାର୍ଯ୍ୟ, ସହରରେ ଆୟୋଜିତ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ, ରକ୍ତଦାନ ଶିବିର କିମ୍ବା ବିପଦ ସମୟରେ ଅନ୍ୟ ସହରବାସୀଙ୍କୁ ସାହାଯ୍ୟ କରିବା। ସହରର ସମସ୍ୟା ସମ୍ପର୍କରେ ସ୍ଥାନୀୟ ପ୍ରଶାସନକୁ ଅବଗତ କରାଇବା ଏବଂ ଉନ୍ନୟନ କାର୍ଯ୍ୟରେ ସକ୍ରିୟ ମତାମତ ଦେବା। ଭାଇଚାରା ଓ ସଂସ୍କୃତି, ସହରରେ ସାମ୍ପ୍ରଦାୟିକ ସଦ୍ଭାବ ଏବଂ ଭାଇଚାରା ବଜାୟ ରଖିବା। ଶ୍ରୋତାବନ୍ଧୁ, ଦେଖିଲେ ତ ଆମେମାନେ ଚାହିଁଲେ କିପରି ଭାବରେ ଆମ ସହରକୁ ଶ୍ରେଷ୍ଠ ସହର ଭାବରେ ସମଗ୍ର ଭାରତବର୍ଷ କାହିଁକି ବିଶ୍ୱରେ ଠିଆ କରିପାରିବା। ଆଉ ମୁଁ ଏତିକି କହିବି, ଆସନ୍ତୁ ସମସ୍ତେ ମିଳିମିଶି ଏକ ମନ ଏକ ପ୍ରାଣ ହୋଇ ଆମେ ଆଗେଇ ଯିବା ଏକ ନୂତନ ଆଶା ଓ ଉଦ୍ଦୀପନାର ସହ। ଜୟ ହିନ୍ଦ।

ତେବେ ଶ୍ରୋତାବନ୍ଧୁ, ଶୁଣିଲେ ତ, ଆମ ସହରରେ ବିକାଶ ଆଣିବା ପାଇଁ ଆମର ପ୍ରତ୍ୟେକ ନାଗରିକମାନଙ୍କର ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ ରହିଛି। ହଁ, ଏହି ଆଲୋଚନା ଆପଣମାନଙ୍କୁ ନିଶ୍ଚିନ୍ତ ଭାବେ ଚିନ୍ତା କରିବାକୁ ପ୍ରେରଣା ଦେବ ଯେ ଏକ ବିକଶିତ ସହର କେବଳ ସରକାରଙ୍କ ପ୍ରୟାସରେ ନୁହେଁ, ବରଂ ଆମ ସମସ୍ତଙ୍କର ସଚେତନତା, ସହଯୋଗ ଓ ଦାୟିତ୍ୱବୋଧ ଦ୍ୱାରା ଗଢ଼ି ଉଠେ। ଆସନ୍ତୁ, ଆଜିଠାରୁ ଆମେ ନିଜ ନିଜ ସ୍ତରରୁ ଛୋଟ ଛୋଟ ପଦକ୍ଷେପ ନେବା, ଆମ ସହରକୁ ସ୍ୱଚ୍ଛ ରଖିବା, ପରିବେଶର ସୁରକ୍ଷା କରିବା, ଟ୍ରାଫିକ୍ ନିୟମ ପାଳନ କରିବା, ସାର୍ବଜନୀନ ସମ୍ପତ୍ତିର ଯତ୍ନ ନେବା ଏବଂ ଜଣେ ଦାୟିତ୍ୱବାନ ନାଗରିକ ଭାବେ ନିଜ କର୍ତ୍ତବ୍ୟକୁ ପାଳନ କରିବା। ଆମର ଏହି ଛୋଟ ଛୋଟ ପ୍ରୟାସ ହିଁ ଆସନ୍ତାକାଲିର ବଡ଼ ପରିବର୍ତ୍ତନର ଆଧାର ହୋଇପାରିବ। ଏହିଭଳି ଭାବେ ସଚେତନ ରହିଲେ ଏବଂ କର୍ତ୍ତବ୍ୟ କରିଲେ ଆମ ସହର ଏକ ବିକଶିତ ସହର ଭାବେ ପରିଚିତ ହେବ।

0: ଶ୍ରୋତା ବନ୍ଧୁ, ପ୍ରତିବର୍ଷ ଜୁଲାଇ 11 ତାରିଖକୁ ସମଗ୍ର ବିଶ୍ୱରେ ବିଶ୍ୱ ଜନସଂଖ୍ୟା ଦିବସ ଭାବରେ ପାଳନ କରାଯାଇଥାଏ। ଏହି ଦିବସ ପାଳନର ମୂଳ ଉଦ୍ଦେଶ୍ୟ ହେଉଛି ବଢ଼ୁଥିବା ଜନସଂଖ୍ୟା, ତାହାର ପ୍ରଭାବ ଏବଂ ତା ପ୍ରତି ସଚେତନତା ସୃଷ୍ଟି କରିବା। ବଢ଼ୁଥିବା ଜନସଂଖ୍ୟା ସହିତ ଖାଦ୍ୟ, ବାସସ୍ଥାନ, ଶିକ୍ଷା, ସ୍ୱାସ୍ଥ୍ୟ ସେବା, ରୋଜଗାର, ପାନୀୟ ଜଳ, ପରିବହନ ଓ ପରିବେଶ ଭଳି ଅନେକ କ୍ଷେତ୍ରରେ ଚାପ ମଧ୍ୟ ବଢ଼ି ଚାଲିଛି। କିନ୍ତୁ ଶ୍ରୋତାବନ୍ଧୁ, କେବଳ ଜନସଂଖ୍ୟା ବଢ଼ିବାଟା ସମସ୍ୟା ନୁହେଁ। ଯଦି ଲୋକମାନେ ସଚେତନ, ଶିକ୍ଷିତ ଏବଂ ଦାୟିତ୍ୱବାନ ହୁଅନ୍ତି, ତେବେ ସେହି ଜନସଂଖ୍ୟା ଏକ ଦେଶର ସବୁଠାରୁ ବଡ଼ ଶକ୍ତିରେ ପରିଣତ ହୋଇପାରିବ। ହଁ ଶ୍ରୋତାବନ୍ଧୁ, ଆଜି ଆମେ ଯେତେବେଳେ ଏକ ବିକଶିତ ଭାରତ ଓ ବିକଶିତ ସହରର ସ୍ୱପ୍ନ ଦେଖୁଛୁ, ସେତେବେଳେ ପ୍ରତ୍ୟେକ ନାଗରିକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ସହରକୁ ସ୍ୱଚ୍ଛ ରଖିବା, ଟ୍ରାଫିକ୍ ନିୟମ ପାଳନ କରିବା, ଜଳ ଓ ବିଦ୍ୟୁତର ସଠିକ୍ ବ୍ୟବହାର, ପରିବେଶ ସୁରକ୍ଷା, ସାର୍ବଜନୀନ ସମ୍ପତ୍ତିର ଯତ୍ନ ନେବା ଏବଂ ସାମାଜିକ ଦାୟିତ୍ୱ ପାଳନ କରିବା, ଏହିସବୁ ଛୋଟ ଛୋଟ ପଦକ୍ଷେପ ହିଁ ଏକ ବିକଶିତ ସହରର ମୂଳ ଦ୍ୱାର। ହଁ ଶ୍ରୋତାବନ୍ଧୁ, ଜନସଂଖ୍ୟା ଅଧିକ ହେଲେ ମଧ୍ୟ ଯଦି ପ୍ରତ୍ୟେକ ନାଗରିକ ସଚେତନ ଓ ଦାୟିତ୍ୱବାନ ହୁଅନ୍ତି, ତେବେ ଆମ ସହର ସୁନ୍ଦର, ସ୍ୱଚ୍ଛ ଓ ବିକଶିତ ହୋଇପାରିବ। ଆଜିର ଏହି କାର୍ଯ୍ୟକ୍ରମକୁ ମୁଁ ଏଇଠି ରଖୁଛି। ପୁଣି ଏକ ନୂଆ ବିଷୟ ଓ ନୂଆ ଆଲୋଚନା ସହିତ ଭେଟିବା। ସେ ପର୍ଯ୍ୟନ୍ତ ସମସ୍ତେ ସୁସ୍ଥ ରୁହନ୍ତୁ, ସଚେତନ ରୁହନ୍ତୁ ଏବଂ ନିଜ ସହରର ବିକାଶରେ ନିଜର ଅମୂଲ୍ୟ ଅବଦାନ।
1: ଶ୍ରୋତାବନ୍ଧୁ ଶୁଣୁଥିଲେ ବିକଶିତ ସହର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ବସନ୍ତ କୁମାର ସ୍ୱାଇଁ। ଆକାଶବାଣୀ ରାଉରକେଲା। ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ସକାଳ 8:00। ବର୍ତ୍ତମାନ ଶୁଣିବା ସମାଚାର ପ୍ରଭାତ ଏବଂ 8:15 ମର୍ଣ୍ଣିଂ ନ୍ୟୁଜ୍ ଆକାଶବାଣୀ ଦିଲ୍ଲୀରୁ।

ଶ୍ରୀଜଗନ୍ନାଥଙ୍କ ଯାତ୍ରାମାନଙ୍କ ମଧ୍ୟରେ ରଥଯାତ୍ରା ସର୍ବତନ୍ତ୍ର ସ୍ୱତନ୍ତ୍ର ଯାତ୍ରା ଭାବରେ ବିଶ୍ୱବିଖ୍ୟାତ। କାରଣ ଯେଉଁସବୁ ଗଣପର୍ବ ସମଗ୍ର ଭକ୍ତ ସମାଜର ହୃଦୟରେ ନିର୍ମଳ ଆନନ୍ଦ, ସାମ୍ୟ, ଐକ୍ୟ ତଥା ସଂହତିର ଭାବ ସଞ୍ଚାର କରିଥାଏ, ତନ୍ମଧ୍ୟରେ ପୁରୁଷୋତ୍ତମ କ୍ଷେତ୍ରରେ ଅନୁଷ୍ଠିତ ରଥଯାତ୍ରା ହେଉଛି ସର୍ବୋତ୍ତମ। ଶ୍ରୀମନ୍ଦିରରେ ଅନୁଷ୍ଠିତ ଦ୍ୱାଦଶ ଯାତ୍ରା ମଧ୍ୟରୁ ଏହି ରଥଯାତ୍ରା ମଧ୍ୟ ଶ୍ରୀଜଗନ୍ନାଥଙ୍କ ଅତି ପ୍ରିୟ ଉତ୍ସବ। ସ୍ୱୟଂ ପ୍ରଭୁ ଜଗନ୍ନାଥ ଏହି ଘୋଷଯାତ୍ରା କାଳରେ ମନ୍ଦିରରୁ ବାହାରି ଆସି ଜନତାର ମହାସମୁଦ୍ର ମଧ୍ୟରେ ନିଜକୁ ଏକୀଭୂତ କରନ୍ତି। ଜଗତର କଲ୍ୟାଣ ନିମନ୍ତେ ମହାପ୍ରଭୁଙ୍କ ଏହି ଘୋଷଯାତ୍ରା ଯୁଗେ ଯୁଗେ ଭକ୍ତର ମନରେ ଆନନ୍ଦ ସଞ୍ଚାର କରିଆସିଛି।

0: ଏହି ପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ଯାତ୍ରା ସମୟରେ ଶ୍ରୀଜୀଉମାନଙ୍କର ନୀତି ଓ ରୀତି ପାଳନ ଅବସରରେ ମନ୍ଦିରର ବିଭିନ୍ନ ନିଯୋଗର ସେବକମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ସେବକମାନଙ୍କ ମଧ୍ୟରୁ ପାଳିଆ ପଢ଼ିଆରୀ, ଗରାବଡ଼ୁ ସେବକ, ପତ୍ରବଡ଼ୁ, ସୁଆରବଡ଼ୁ, ମୁଦୁଲି, ପୂଜା ପଣ୍ଡା, ପତିମହାପାତ୍ର, ଦୈତାପତି, ମେକାପ, ବିମାନବଡ଼ୁ, ପାଳିଆ ଖୁଣ୍ଟିଆ, କାହାଳିଆ, ବଣିଆ, ଲେଙ୍କା, ପାଇକ, କୋଠସୁହାସିଆ, ରାଜଗୁରୁ, ଚିତ୍ରକାର, ତଳିଛ ମହାପାତ୍ର, ପୁଷ୍ପାଳକ, ରଥମହାରଣା, ଡାହୁକ, ରଥ ଭୋଇ, ପ୍ରଧାନୀ, ମହାସୁଆର, ଦର୍ପଣୀ ଆଦି 38 ପ୍ରକାରର ସେବକ ଏହି ଯାତ୍ରାରେ ସେବା ଯୋଗାଇଥାନ୍ତି। ସେମାନଙ୍କର ନିର୍ଦ୍ଦିଷ୍ଟ ସେବା ସମ୍ପର୍କରେ ଆଲୋଚନା ଆଜିର ମୁଖ୍ୟ ପ୍ରସଙ୍ଗ ଆଲୋଚନା କରୁଛନ୍ତି ଶ୍ରୀ ପୂର୍ଣ୍ଣଚନ୍ଦ୍ର ଗୋଛିକାର।
1: ଆମେ ସାଧାରଣତଃ ରଥଯାତ୍ରାକୁ ଆମେ ତିନି ଭାଗରେ ବିଭକ୍ତ କରିପାରିବା। ଶ୍ରୀଗୁଣ୍ଡିଚା ଦିନ ସକାଳେ ମଙ୍ଗଳ ଆଳତୀଠୁ ଆରମ୍ଭ କରି ପହଣ୍ଡି ପର୍ଯ୍ୟନ୍ତ ଶ୍ରୀମନ୍ଦିର ଭିତରେ ଏହି ନୀତି ଆରମ୍ଭ ହୁଏ ଏବଂ ସେ ମହାପ୍ରଭୁମାନେ ରଥାରୂଢ଼ ହୋଇସାରିଲା ପରେ ରଥ ଟଣା ପର୍ଯ୍ୟନ୍ତ ଏଠାରେ ବିଭିନ୍ନ ପ୍ରକାର ନୀତି ପାଳନ ହୁଏ ଏବଂ ରଥ ଟଣା ସରିଗଲା ପରେ ରାତ୍ର ପହୁଡ଼ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ରଥ ଉପରେ ନୀତି ହୁଏ। ମଙ୍ଗଳ ଆଳତୀଠୁ ଆରମ୍ଭ କରି ପହଣ୍ଡି ପର୍ଯ୍ୟନ୍ତ ଏହା ଶ୍ରୀମନ୍ଦିର ଭିତରେ ଅନୁଷ୍ଠିତ ହୁଏ। ମଙ୍ଗଳ ଆଳତୀ ହୁଏ, ତାପରେ ଅବକାଶ ହୁଏ, ଅବକାଶ ପରେ ବେଶ ହୁଏ, ତାପରେ ଖେଚଡ଼ି ଭୋଗ ଆଦି ସକାଳ ଧୂପ ହୁଏ, ମଇଲମ ହୋଇସାରିଲା ପରେ ପହଣ୍ଡି ବିଜେ ଠାକୁରଙ୍କ ଆରମ୍ଭ ହୁଏ। ଏଗୁଡ଼ିକ ମନ୍ଦିର ଭିତରେ ହୁଏ। ମନ୍ଦିର ପରେ ପରେ ଠାକୁରମାନେ ରଥାରୂଢ଼ ହୋଇସାରିଲା ପରେ ସେଠାରେ ଚକା ଅପସର ହୁଏ ଏବଂ ଚିତା ଲାଗି, ମାଳଚୂଡ଼ ଲାଗି, ଛେରା ପହଁରା ଏବଂ ଚାରପିଟା ଓ ଘୋଡ଼ା ଲାଗିସାରିଲା ପରେ ରଥ ଟଣା ଆରମ୍ଭ ହୁଏ। ରଥ ଟଣା ସରିଲା ପରେ ପରେ ସେଠାରେ ମହାସ୍ନାନ ହୁଏ, ମଧ୍ୟାହ୍ନ ଧୂପ ହୁଏ, ମଧ୍ୟାହ୍ନ ଧୂପ ପରେ ସନ୍ଧ୍ୟା ଧୂପ, ସନ୍ଧ୍ୟା ଆଳତୀ, ସନ୍ଧ୍ୟା ଆଳତୀ ପରେ ସନ୍ଧ୍ୟା ଧୂପ ଏବଂ ବଡ଼ ସିଂହାର ବେଶ

0: ଶ୍ରୀଗୁଣ୍ଡିଚା ଦିନ ମଙ୍ଗଳାର୍ପଣ ହେଉଛି ଗୋଟିଏ ବିଶେଷ ସେବା। ଏହି ସେବାଟି ସକାଳ ଧୂପ ଅର୍ଥାତ୍ ଖେଚେଡ଼ି ଭୋଗ ସରିଗଲା ପରେ ହୋଇଥାଏ। ମଙ୍ଗଳାର୍ପଣ ନୀତିରେ ମୁଦୁଲି, ଶୁଦ୍ଧ ସୁଆର, ପୂଜା ପଣ୍ଡା, ପତି ମହାପାତ୍ର ଏବଂ ମୁଦିରସ୍ଥ ଆଦି ସେବକମାନେ ସମ୍ପୃକ୍ତ ହୋଇଥାନ୍ତି। ମୁଦୁଲିଠାରୁ ପ୍ରାୟ 17 ପ୍ରକାରର ପାତ୍ର ସଜ ନେଇ ସାରିଲା ପରେ ଶୁଦ୍ଧ ସୁହାର ମଙ୍ଗଳାର୍ପଣର ଆବଶ୍ୟକ ପୂଜା ସାମଗ୍ରୀ ସଜାଡ଼ି ତିନି ବାଡ଼ରେ ପୂଜା ପଣ୍ଡା, ପତି ମହାପାତ୍ର, ମୁଦିରସ୍ତଙ୍କୁ ପ୍ରଦାନ କରିଥାନ୍ତି। ଜଗନ୍ନାଥଙ୍କ ବାଡ଼ରେ ପୂଜା ପଣ୍ଡା, ସୁଭଦ୍ରାଙ୍କ ବାଡ଼ରେ ମୁଦିରସ୍ତ ଆଉ ବଳଭଦ୍ରଙ୍କ ବାଡ଼ରେ ପତି ମହାପାତ୍ର ମଙ୍ଗଳାର୍ପଣ କରନ୍ତି। ମଙ୍ଗଳାର୍ପଣ ସରିଲା ପରେ ବିଜେ କାହାଳି ବାଜେ, ତାପରେ ସୁଦର୍ଶନଙ୍କର ରୁନ୍ଧା ପିଟା ହୋଇ ପହଣ୍ଡି ବିଜେ ଆରମ୍ଭ ହୋଇଯାଏ।
1: ରଥ ଉପରେ ଶ୍ରୀଜୀଉମାନଙ୍କର ରଥାରୂଢ଼ ହୋଇସାରିଲା ପରେ ଏଠାରେ ଆରମ୍ଭ ହୁଏ ସ୍ୱତନ୍ତ୍ର ନୀତି। ସେ ସ୍ୱତନ୍ତ୍ର ନୀତି ଗୁଡ଼ିକ ହେଉଛି ଚିତାଲାଗି। ଏହି ଚିତାଲାଗି ଯେତେବେଳେ ମହାପ୍ରଭୁ ମନ୍ଦିର ଭିତରେ ବାହାରି ଆସନ୍ତି, ବର୍ଷ ସାରା ମହାପ୍ରଭୁଙ୍କର ଗୋଟେ ହୀରାର ଚିତା ପ୍ରଭୁଙ୍କ ଦ୍ୱାରା ଲାଗିଥାଏ, କିନ୍ତୁ ରଥ ଉପରେ ଆସିଲା ପରେ ସେ ଚିତା କଢ଼ାଯାଇ ସୋଲରେ ଚିତା ଲଗାଯାଏ। ଏହି ଚିତା ଲଗାଇବା ପାଇଁ ଲେଙ୍କା, ପାଇକ, ଘଣ୍ଟା, ଛତର, କାହାଳିଆ ବଣିଆଙ୍କ ପାଖକୁ ଯାଇ ସେ ଚିତା ଆଣନ୍ତି। ଚିତା ଆଣି ତାକୁ ଦୈତାପତି ସେବକମାନେ ସେ ଚିତା ଲାଗି କରନ୍ତି ମହାପ୍ରଭୁଙ୍କ ଦେହରେ। ଏହାପରେ ପରେ ଆରମ୍ଭ ହୁଏ ଆଉ ଗୋଟିଏ ସ୍ୱତନ୍ତ୍ର ସେବା, ସେ ହେଉଛି ମାଳଚଳ ସେବା। ଏକ ଦୟାଣମାଳି ସେବକ ଦୈତାପତିକୁ ଆଣି ଦେଇଥାନ୍ତି ଏବଂ ମାଳଚଳ ଲାଗି ହୁଏ। ମାଳଚଳ ଲାଗି ସରିଲା ପରେ ଗଜପତି ମହାରାଜାଙ୍କ ଖବର ଯାଏ ଛେରା ପହଁରା କରିବା ପାଇଁ। ଏହା ଏକ ସ୍ୱତନ୍ତ୍ର ନୀତି, ଅତି ବିଶିଷ୍ଟ ନୀତି ଏହା। ଏହି ଛେରା ପହଁରା ନୀତି କରିବା ପାଇଁ ମହାରାଜ ଶ୍ରୀନହରୁ ତାମଜାନରେ ବସି ଏକ ପଟୁଆରରେ ସେମାନେ ରଥ ପାଖକୁ ଆସନ୍ତି। ପ୍ରଥମେ ସେମାନେ ବଳଭଦ୍ରଙ୍କ ରଥକୁ ଯାଆନ୍ତି, ସେଠାରେ ଗରାବୁଡ଼ ସେବକ ଥାଆନ୍ତି। ଗରାବୁଡ଼ ସେବକଙ୍କ ପାଖରୁ ହାତୀଅଣି ନେଇ ଗଜପତି ମହାରାଜ ସେଠାରେ ଦଣ୍ଡ ପ୍ରଣାମ ଏବଂ ନିଉଛାଳି ହୁଅନ୍ତି। ଏହାପରେ ପରେ ସେଠାରେ ଭଣ୍ଡାର ମେକଅପ୍ କର୍ପୂର ସଜି ରଖିଥାନ୍ତି ଆଳତୀ କରିବା ପାଇଁ, ସେ ଗଜପତି ମହାରାଜଙ୍କ ହାତକୁ ଦିଅନ୍ତି। ଗଜପତି ମହାରାଜ କର୍ପୂର ଆଳତୀ କରିସାରିଲା ପରେ ଉପସ୍ଥିତ ଥିବା

ରାଜଗୁରୁ ସୁବର୍ଣ୍ଣ ଖଡ଼ିକା ସଂସ୍କାର କରି ଗଜପତି ମହାରାଜାଙ୍କୁ ଦେଇଥାନ୍ତି। ସେଠାରେ ଭଣ୍ଡାର ମେକାପ ଆମର ରୂପା ପିଙ୍ଗଣରେ ଦଳମାଳି ଦେଇଥିବା ଶୁକ୍ଳ ଫୁଲ ଆଗରେ ରଥ ଉପରେ ପକାଇ ପକାଇ ଯାଆନ୍ତି ଏବଂ ଗଜପତି ମହାରାଜ ତାକୁ ଗୋଟେ ଘେରା ଛେରା ପହଁରା କରିସାରିଲା ପରେ ପୁନର୍ବାର ରାଜଗୁରୁ ମହାଶୟ ସେଇ ଘଟୁଆରୀ ଚନ୍ଦନ ପାଣି ପ୍ରସ୍ତୁତ କରିକିରି ରାଜଗୁରୁଙ୍କୁ ଦେଇଥାନ୍ତି। ରାଜଗୁରୁ ସଂସ୍କାର କରି ପୁନଃ ସେଇ ଭଣ୍ଡାର ମେକାପକୁ ଦେଇଥାନ୍ତି। ଭଣ୍ଡାର ମେକା ସେଇ ଚନ୍ଦନ ପାଣି ସିଞ୍ଚନ କରି ରଥ ଚାରିପାଖ ପୁନଃ ଏକ ଘେରା ବୁଲି ଆସିଲା ପରେ ଚନ୍ଦନ ଗୁଣ୍ଡ ଭଣ୍ଡାର ମେକାପ ନେଇ ରଜାଙ୍କୁ ଦିଅନ୍ତି। ରଜା ଚନ୍ଦନ ଗୁଣ୍ଡ ରଥ ଚାରିପଟେ ସିଞ୍ଚନ କରି ଯାଆନ୍ତି। ଏହିଭଳି ଭାବରେ ତିନି ରଥରେ ମହାପ୍ରଭୁଙ୍କ ଛେରା ପହଁରା।

ରଥ ଟଣା ଯେତେବେଳେ ଆରମ୍ଭ ହୋଇଯିବ ସେତେବେଳେ ବିଭିନ୍ନ ମଠ ଏବଂ ବ୍ୟକ୍ତିବିଶେଷଙ୍କ ଦ୍ୱାରା ମହାପ୍ରଭୁଙ୍କୁ ବିଭିନ୍ନ ସ୍ଥାନରେ ପନ୍ଥୀଭୋଗ କରାଯାଏ। ଏହି ପନ୍ଥୀଭୋଗ ପୂଜାପଣ୍ଡା ସେବକମାନେ ଯାଇକରି କରିଥାନ୍ତି। ଯେତେବେଳେ ରଥ ଅଟକି ଯାଏ, ଯେତେବେଳେ ରଥଟା ବନ୍ଦ ହୋଇଯାଏ, ତା'ପରେ ପରେ ମହାପ୍ରଭୁଙ୍କୁ ମହାସ୍ନାନ ଆରମ୍ଭ ହୁଏ। ସେ ମହାସ୍ନାନରେ ପର୍ବଯାତ୍ରା ଯୋଗାଣିଆ ଏବଂ ପୂଜାପଣ୍ଡାମାନେ ସଂଶ୍ଳିତ ଥାନ୍ତି। ତା'ପରେ ପରେ ରଥରେ ମଧ୍ୟାହ୍ନ ଧୂପ ହୁଏ। ମଧ୍ୟାହ୍ନ ଧୂପ ପରେ ପରେ ସନ୍ଧ୍ୟା ଆଳତୀ, ସନ୍ଧ୍ୟା ଆଳତୀ ପରେ ସନ୍ଧ୍ୟା ଧୂପ, ଚନ୍ଦନ ଲାଗି ଏବଂ ବଡ଼ସିଂହାର ବେଶ ଆରମ୍ଭ ହୋଇଥାଏ। ଶେଷରେ ପହଁରାବାଲାମାନେ ରଥ ଉପରେ କନା ଦେଇ ପହଡ଼ କରିଥାନ୍ତି।

ରଥଯାତ୍ରା ମହୋତ୍ସବ କାଳରେ ବହୁ ପ୍ରକାରର ନୀତି ପାଳିତ ହୁଏ। ରଥଯାତ୍ରା, ସନ୍ଧ୍ୟା ଦର୍ଶନ, ହେରା ପଞ୍ଚମୀ, ବାହୁଡ଼ା ଯାତ୍ରା, ଶୁକ୍ଳ ଏକାଦଶୀ, ସୁନାବେଶ, ଅଧରପଣା, ନୀଳାଦ୍ରି ବିଜୟ ଆଦି ସ୍ୱତନ୍ତ୍ର ନୀତି ପାଳନ ଅବସରରେ ନିର୍ଦ୍ଦିଷ୍ଟ ନିଯୋଗମାନଙ୍କର ସେବାୟତଙ୍କର ସେବାର ଆବଶ୍ୟକତା ପଡ଼ିଥାଏ। ଏହି ସମସ୍ତ ସେବାୟତଙ୍କ ନିଷ୍ଠାପର ଐକ୍ୟବଦ୍ଧ ସେବା ହିଁ ସମୁଦାୟ ଦ୍ୱାଦଶ ଯାତ୍ରାକୁ ଶୃଙ୍ଖଳାର ସହିତ ପାଳନ କରିବାରେ ସହାୟକ ହୋଇଥାଏ।

ଶ୍ରୀମନ୍ଦିରର ଆକୃତି ଗଠନ ଶୈଳୀ ଓ ସ୍ଥାନ ବିଶେଷର ନାମକରଣ ଶାସ୍ତ୍ର ଓ ପୁରାଣର ଆଧାରରେ ପରିକଳ୍ପିତ। ଦ୍ୱାର ପାଚେରୀ ମଣ୍ଡପ ତଥା ଅନ୍ୟ ସ୍ଥାନଗୁଡ଼ିକ ମଧ୍ୟ ନିଜ ନିଜ ନୀତି ଓ ପ୍ରସିଦ୍ଧିକୁ ନେଇ ବିଖ୍ୟାତ। ଶ୍ରୀମନ୍ଦିରର ଚାରିଦିଗରେ ଥିବା ଚାରିଟି ମୁଖ୍ୟ ଦ୍ୱାର ଛଡ଼ା ସାତପାହାଚ ଦ୍ୱାର, କଳାହାଟ ଦ୍ୱାର, ବେହରଣ ଦ୍ୱାର ପ୍ରଭୃତି ଦ୍ୱାରମାନ ରହିଛି। ଏହି ଦ୍ୱାରଗୁଡ଼ିକ ମଧ୍ୟରେ ଜୟବିଜୟ ଦ୍ୱାର ମନ୍ଦିରର କାର୍ଯ୍ୟ ଓ ନୀତି ସହ ବିଶେଷ ଭାବରେ ସମ୍ପୃକ୍ତ। ଏହାର ନାମକରଣ ପୁରାଣ ଭିତ୍ତିକ ଏବଂ ଜୟବିଜୟର ଇତିହାସ ଅତ୍ୟନ୍ତ ଶିକ୍ଷାପ୍ରଦ। ଶ୍ରୀମନ୍ଦିରର ନାଟମଣ୍ଡପ ଓ ଜଗମୋହନର ପ୍ରବେଶ ପଥକୁ ଜୟବିଜୟ ଦ୍ୱାର କୁହାଯାଏ। ଏହି ଦ୍ୱାରର ଦକ୍ଷିଣରେ ଜୟ ଓ ଉତ୍ତରରେ ବିଜୟ ଦଣ୍ଡାମାନେ ହୋଇ ସଦାସର୍ବଦା ପ୍ରହରା ଦେଉଥାନ୍ତି। ମନ୍ଦିର ସିଂହଦ୍ୱାର ଉଭୟ ପଟର ଉପରେ ନବଗ୍ରହ ମୂର୍ତ୍ତିଙ୍କ ତଳେ ତଥା କୁର୍ମ ପ୍ରାଚୀରର ପୂର୍ବ ଦିଗ ଦ୍ୱାରର ପାଦଦେଶରେ ଏବଂ ଜୟବିଜୟ ଦ୍ୱାରର ଦୁଇପଟ କାନ୍ଥରେ ଜୟବିଜୟଙ୍କ ମୂର୍ତ୍ତି ଓ ଚିତ୍ର ରହିଛି। ଉଭୟ ଚତୁର୍ବାହୁ, ଉପର ଦୁଇ ବାହୁରେ ଚକ୍ର ଓ ଶଙ୍ଖ, ତଳ ଦୁଇ ବାହୁରେ ଅକ୍ଷମାଳ ଓ ଗଦା ଧାରଣ କରିଛନ୍ତି। ଏହି ଦ୍ୱାର ଅତ୍ୟନ୍ତ ପ୍ରଶସ୍ତ ଓ ଦୀର୍ଘକାୟ। ପ୍ରାୟ 3 ଫୁଟ ଚଉଡ଼ାର 8ଟି ଶ୍ରେଣୀରେ ବିଭିନ୍ନ କାରୁକାର୍ଯ୍ୟ ଦ୍ୱାରା ଦ୍ୱାରଟି ସୁଶୋଭିତ। ଗମନ ଓ ନିର୍ଗମନ ପାଇଁ ଏଥିରେ 3ଟି ଲେଖାଏଁ ପାହାଚ ରହିଛି। ଜୟ ଓ ବିଜୟ ଏ ଦୁଇ ଭାଇଙ୍କ ନାମରେ ଏହା ନାମିତ। ଏ ଦୁହେଁ ଦୁଇ ଭାଇ ତଥା ବିଷ୍ଣୁ ଭକ୍ତ ଅଟନ୍ତି। ପୁରାଣ ମତରେ ବିଷ୍ଣୁଙ୍କର 16 ଜଣ ପାର୍ଷଦ ଥିଲେ। ଏମାନେ ହେଉଛନ୍ତି ବିଶ୍ୱକେଶନ, ସୁଷେଣ, ଜୟ, ବିଜୟ, ବଳ, ପ୍ରବଳ, ନନ୍ଦ, ସୁନନ୍ଦ, ଭଦ୍ର, ସୁଭଦ୍ର, ଚଣ୍ଡ, ପ୍ରଚଣ୍ଡ, କୁମୁଦ।

କୁମୁଦାକ୍ଷ, ଶୀଳ ଓ ସୁଶୀଳ। ମନ୍ଦିରର ପର୍ବନୀତିଗୁଡ଼ିକରେ ଏହି ଦ୍ୱାରର ବିଶିଷ୍ଟ ଭୂମିକା ରହିଛି। ବିଜେ ପ୍ରତିମାମାନେ ପର୍ବନୀତିରେ ଏଠାକୁ ଆସି ବନ୍ଦାପନା ହୋଇଥାନ୍ତି। ପ୍ରତି ଏକାଦଶୀରେ ମଦନମୋହନଙ୍କ ବନ୍ଦାପନା, ହଳଦୀ ପାଣି, ବେଣ୍ଟ ବା ଶିକାର ତଥା ଜଗନ୍ନାଥଙ୍କର ନୀଳାଦ୍ରି ବିଜେରେ ଭିତରଛୁ ମହାପାତ୍ର ଏଠାରେ ବନ୍ଦାପନା ଓ ଆରତୀ କରିଥାନ୍ତି। ଲକ୍ଷ୍ମୀନାରାୟଣଙ୍କ ପ୍ରସିଦ୍ଧ କଳି ବା ବଚନିକା ଏଠାରେ ଅନୁଷ୍ଠିତ ହୁଏ। ଦ୍ୱାର ଭିତରପଟେ ଲକ୍ଷ୍ମୀଙ୍କ ପ୍ରତିନିଧି ଦେବଦାସୀଙ୍କ ସହ ଦ୍ୱାର ବାହାରପଟେ ଜଗନ୍ନାଥଙ୍କ ପ୍ରତିନିଧି ଦୈତାଙ୍କ ମଧ୍ୟରେ ବହୁ ବଚନିକା ହୁଏ। ଚତୁର୍ମାସରେ ଶମ୍ଭୁ ଏକାଦଶୀରେ ଲୋକନାଥ ଓ ମଦନମୋହନଙ୍କର ବନ୍ଦାପନା ଏଇଠାରେ ହୁଏ। ଜ୍ୟେଷ୍ଠ ଶୁକ୍ଳ ଏକାଦଶୀରେ ରୁକ୍ମିଣୀ ବିବାହ ଉତ୍ସବରେ ଏଠାରେ ବିପ୍ର ବ୍ରାହ୍ମଣ ମଦନମୋହନଙ୍କୁ ଚିଟାଉ ପ୍ରଦାନ କରନ୍ତି। ଅଣସର ବେଳେ ବଲ୍ଲଭ ନୀତି ଏଠାରେ ହୁଏ। ଜଣେ ପଣ୍ଡା ଏ ଦ୍ୱାର ପାଖରେ ଠିଆ ହୋଇ ବଲ୍ଲଭ ସମର୍ପଣ କରନ୍ତି। ନକ୍ଷତ୍ର ବନ୍ଦାପନା ବେଳେ ମଦନମୋହନ ଆସି ବନ୍ଦାପନା ହୁଅନ୍ତି ଓ ଦ୍ୱାର ବନ୍ଦ ରହିଥାଏ। ଅନ୍ୟାନ୍ୟ ପର୍ବନୀତିଗୁଡ଼ିକରେ ମଧ୍ୟ ଏହି ଦ୍ୱାର ପାଖରେ ବିଜେ ପ୍ରତିମାମାନଙ୍କର ଚର୍ଚ୍ଚା ଓ ନୀତି ଏଠାରେ ହୁଏ। ଏହିପରି ବହୁ ନୀତିରେ ଏହି ଦ୍ୱାରର ବିଶେଷ ପ୍ରୟୋଜନୀୟତାକୁ ଗୁରୁତ୍ୱ ଦିଆଯାଏ।

0: ରାଜ୍ୟସ୍ତରୀୟ ପ୍ରସାରଣରେ ପ୍ରଚାର କଲୁ ଶ୍ରୀକ୍ଷେତ୍ର ମାଧୁରୀ। ଆଜିର ବିଷୟ ଥିଲା ରଥଯାତ୍ରାରେ ସେବକମାନଙ୍କର ଭୂମିକା। ଏ ସମ୍ପର୍କରେ ଆଲୋଚନା କରିଥିଲେ ପୂର୍ଣ୍ଣଚନ୍ଦ୍ର ଗୁଚ୍ଛିକାର, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ, ସହାୟତା କରିଥିଲେ ଗୋଲକ ବିହାରୀ ମହାପାତ୍ର ଏବଂ ଚିରଞ୍ଜୀବୀ ରାଉତରାୟ।
1: ଶ୍ରୋତାବନ୍ଧୁ ଆକାଶବାଣୀ କଟକ କେନ୍ଦ୍ରରୁ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ମାଧୁରୀ ଆକାଶବାଣୀ ରାଉରକେଲା। ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ସକାଳ 8:45। ଆରମ୍ଭ କରୁଛୁ ବଣ ପାହାଡ଼ର ଗୀତ କାର୍ଯ୍ୟକ୍ରମ। କ୍ରମରେ ଶୁଣିବା ସାଦ୍ରୀ ଗୀତ, ପରିବେଷଣ କରିଛନ୍ତି ସିଲଭେରିୟସ୍ ୱିଲିଂ ଏବଂ ସାଥୀ।

ଶ୍ରୋତାବନ୍ଧୁ ଶୁଣୁଥିଲେ ବଣପାହାଡ଼ର ଗୀତ କାର୍ଯ୍ୟକ୍ରମ। କ୍ରମରେ ଶୁଣିଲେ ସାଦ୍ରୀ ଗୀତ, ପରିବେଷଣ କରିଥିଲେ ସିଲଭେରିଆ ସ୍ୱେଲିଂ ଏବଂ ସାଥୀ। ଆକାଶବାଣୀ ରାଉରକେଲା, ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ସକାଳ 9। ବର୍ତ୍ତମାନ ଶୁଣିବା ବିବିଧ ଭାରତୀ କାର୍ଯ୍ୟକ୍ରମ।

ଶ୍ରୋତାବନ୍ଧୁ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା। ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ସକାଳ 10:00। ଆସନ୍ତୁ ଶୁଣିବା ଶ୍ରୋତାବନ୍ଧୁଙ୍କ ଫୋନ୍ କଲ୍ ଏବଂ ଗୀତ ଅନୁରୋଧର କାର୍ଯ୍ୟକ୍ରମ ହ୍ୟାଲୋ ରାଉରକେଲା। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ମୁଁ ଇତିଶ୍ରୀ ଜେନା। ତେବେ ଆସନ୍ତୁ ଡେରି ନକରି ଶୁଣିବା ହ୍ୟାଲୋ ରାଉରକେଲା।

0: ନମସ୍କାର ଶ୍ରୋତା ବନ୍ଧୁ, 102.6 FM ଆକାଶବାଣୀ ରାଉରକେଲାର ହ୍ୟାଲୋ ରାଉରକେଲା କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ। ଉପସ୍ଥାପନାରେ ମୁଁ ଆପଣଙ୍କ ରେଡ଼ିଓ ସାଥୀ ଇତିଶ୍ରୀ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ବସନ୍ତ କୁମାର ସ୍ୱାଇଁ। ତେବେ ଆସନ୍ତୁ ଡେରି ନକରି ଆରମ୍ଭ କରିବା ଆପଣଙ୍କ ମନପସନ୍ଦର କାର୍ଯ୍ୟକ୍ରମ ହ୍ୟାଲୋ ରାଉରକେଲା ଏବଂ ନେଇଯିବା ପ୍ରଥମ କଲ୍। ହ୍ୟାଲୋ ରାଉରକେଲା।
1: ନମସ୍କାର,
0: କିଏ କହୁଛନ୍ତି?
1: ଜୁହାର
0: ବିକ୍ରମ ଭାଇ, କେମିତି ଅଛନ୍ତି? ଆମେ ବି ବହୁତ ଭଲ ଅଛୁ। ଆଉ ବର୍ଷା କେମିତି ହଉଛି ଆପଣଙ୍କ ସେଇଠି? ଆଉ କଣ କରୁଛନ୍ତି ତାହେଲେ? ବର୍ଷା ଲାଗି କାମ ଦାମ ସବୁ ବନ୍ଦ କରିଦେଇଛନ୍ତି। ଆଚ୍ଛା ଆଚ୍ଛା, ତାହେଲେ ବିକ୍ରମ ଭାଇ କୋଉ ଗୀତ ଶୁଣିବେ ଆଜି?
1: ଆଜି କ୍ରାନ୍ତି ଫିଲ୍ମର ଜିନ୍ଦଗି ଜିନା ଟୁଡେ ଲେଡି ସେଇ ଗୀତଟା ତାମାନେ ପ୍ଲେ କରିବେ ଆଜି।
0: ଆଜ୍ଞା ଆଜ୍ଞା, ବହୁତ ବଢିଆ ଗୀତ,
1: ସେଟା ବି ଡେଡିକେଟ୍ କରିମି ଆପଣଙ୍କୁ ସବୁ ଶ୍ରୋତା।
0: ବହୁତ ବହୁତ ଧନ୍ୟବାଦ ମତେ ଡେଡିକେଟ୍ କରିଥିବାରୁ। ଏଇ ସୁନ୍ଦର ଗୀତଟି ମୋ ପାଇଁ ଏବଂ ସମସ୍ତ ଶ୍ରୋତା ବନ୍ଧୁଙ୍କ ପାଇଁ ଶୁଣେଇ ଦଉଛି ଏଇ ଗୀତ। ଠିକ ଅଛି, ନେକ୍ସଟ ଟାଇମ୍ କଲ୍ କରିବେ, କଥା ହେବା। ଆଜ୍ଞା,
1: ନିଶ୍ଚୟ ନିଶ୍ଚୟ।
0: ନମସ୍କାର ନମସ୍କାର।

0: ହ୍ୟାଲୋ ରାଉରକେଲା।
1: ହ୍ୟାଲୋ ଆଜ୍ଞା, ନମସ୍କାର।
0: ନମସ୍କାର, କିଏ କହୁଛନ୍ତି?
1: ମୁଁ ନାଗୁପାତ୍ର କହୁଛି, ସାନପୁରୀଗୁଡ଼ାରୁ।
0: ଆଜ୍ଞା, କେମିତି ଅଛନ୍ତି ନାଗୁବାବୁ?
1: ବଢ଼ିଆ ଅଛି ମ୍ୟାଡ଼ାମ।
0: ଆଚ୍ଛା, ବର୍ଷା ସେପଟେ କେମିତି ହେଉଛି?
1: ବର୍ଷା ବର୍ତ୍ତମାନ ଛାଡ଼ିଛି, ବେଲେ ବହୁତ ବର୍ଷା ହେଇଛି, ଜମିରୁ ପାଣି ଶୁଖିନି।
0: ମାନେ ଆଜି ତ ଟିକେ କମିଛି ସବୁଆଡେ, ଦେଖାଯାଉ ଆଗକୁ କ'ଣ ହେଉଛି। ବର୍ଷା କିନ୍ତୁ ଢାଙ୍କିଛି।
1: ହଁ ହଁ ନିହାତି।
0: ଆଚ୍ଛା, କହିଦିଅନ୍ତୁ ତାହେଲେ କୋଉ ଗୀତ ଶୁଣିବେ ଆଜି?
1: ଆଜି ଗୀତ ଦେଇଦେବେ ଫିଲ୍ମ ହେଲା ଆମର ଭାଇ ମିଲନ କି ରାତର ଏତେ ଦିନ କେ ବାଦ ସାଥୀ।
0: କାହା ପାଇଁ ଶୁଣିବେ ଗୀତ?
1: ପ୍ରଥମତଃ ଯେହେତୁ ଆପଣ ଆମକୁ ଶୁଣଉଛନ୍ତି ବୋଲେ ଆପଣଙ୍କୁ ପ୍ରଥମେ
0: ବହୁତ ବହୁତ ଧନ୍ୟବାଦ।
1: ତାପରେ ଆମର ଶ୍ରୋତାମାନେ ହେଲେ କରମସାନୀ ସାହୁ, ସୁବଲ କୁମାର ସାହୁ, ଲୋକନାଥ ସାହୁ, ରାଧାକାନ୍ତ ଭକ୍ତଚରଣ ଭୋଇ, ରାଜେନ୍ଦ୍ର ଭୋଇ, ଧ୍ରୁବ ଗୋବିନ୍ଦ ମିଶ୍ର, ହରେଶ ପରୁଆ, ପରମାନନ୍ଦ କିଷାନ, ଯଶବନ୍ତ ପାଇକ, ଲୋକନାଥ ପ୍ରଧାନ, ଆଉ ହେଲେ ଆମର ରବୀନ୍ଦ୍ର ମେହେର, ଗୋବିନ୍ଦ ମେହେର, ନାରାୟଣ ମେହେର, ଆନନ୍ଦ ମେହେର, ପ୍ରଲୀନ ମେହେର, ପଞ୍ଚାନନ ପଞ୍ଚାର, ଚିତ୍ରସେନ ସମର, ମନୋଜ ପଟେଲ, ଶ୍ୟାମାସାଗର ସାହୁ, ସୀମାଞ୍ଚଳ ସମର, ଭୂଷବ ଗହୀନ, ନୀଳାକାର ରଣା, ସମସ୍ତଙ୍କୁ ଗୀତ ଶୁଣେଇ ଦେବେ ସାର।
0: ସମସ୍ତଙ୍କୁ ଶୁଣେଇ ଦଉଛି ଆପଣଙ୍କ ମନ ପସନ୍ଦର ଗୀତ।
1: ଠିକ ଅଛି ମ୍ୟାଡ଼ାମ, ନମସ୍କାର।
0: ନମସ୍କାର।

0: କହୁଛନ୍ତି
1: ରଞ୍ଜିତ ପ୍ରସାଦ କହୁଥିଲି ଆଜ୍ଞା ବାମରାରୁ।
0: ରଞ୍ଜିତ ବାବୁ କେମିତି ଅଛନ୍ତି ଆପଣ?
1: ଭଲ ଅଛି ଆଜ୍ଞା।
0: ତାହେଲେ କଣ କରନ୍ତି ଆପଣ?
1: ଆମର ଏବେ ଛୋଟିଆ ଗୋଟେ ମେକାନିକାଲ ଦୋକାନ ଅଛି।
0: ମେକାନିକାଲ ଦୋକାନ ମାନେ ଗାଡି ଗାଡି ସଜାଡିବା?
1: ମୋଟର ପାର୍ଟ ଯେମିତି।
0: ଆଜ୍ଞା ଆଜ୍ଞା।
1: ମୋଟର ବାଇଣ୍ଡିଂ ଦୋକାନ ଅଛି।
0: ଆଚ୍ଛା ଆଚ୍ଛା, ବହୁତ ବଢିଆ। ଆଚ୍ଛା, ଆଉ ଘରେ ସବୁ କିଏ କିଏ ଅଛନ୍ତି?
1: ଘରେ ମା ବାପା ଭାଇ ବହନ କନିଆ ସବୁ ଅଛନ୍ତି।
0: ବଢିଆ କଥା। ଆଉ କୋଉ ଗୀତ ଶୁଣିବେ ଆଜି?
1: ଆଜି ଆମେ ଆପଣଙ୍କ ଶୁଣିବୁ ଫିଲ୍ମର ନାଁ ହଉଛି ସାଜନ।
0: ଆଚ୍ଛା, ଏତେ ସୁନ୍ଦର ଗୀତ କାହା ପାଇଁ?
1: ଏଇଟା ଆମର ବଡ଼ ଭାଇ ଅଛନ୍ତି ଜମୁଦ ଚଣ୍ଡ ଅଛନ୍ତି, ସେମାନେ ଶୁଣିବେ। ଆଉ ସାନ ଭାଇ ଅଛନ୍ତି ସଞ୍ଜୀବ ପ୍ରସାଦ, ଆଉ ଆମର ଗୋଟେ ଗାଁ ପାଖେ କିଛି ପାଣି ଗାଁରେ ଅଛନ୍ତି, ତାଙ୍କ ଦେବେନ୍ଦ୍ର ସାହୁ ଅଛି।
0: ଆଚ୍ଛା ଆଚ୍ଛା, ଯେଉଁମାନଙ୍କୁ ଡେଡିକେଟ୍ କଲେ ସମସ୍ତଙ୍କୁ ଶୁଣେଇ ଦଉଛୁ ଏଇ ସୁନ୍ଦର ଗୀତଟି। ନେକ୍ସଟ ଟାଇମ୍ କଲ୍ କରିବି, ଆମେ କଥା ହେବା, ଠିକ୍ ଅଛି?
1: ଆଜ୍ଞା,
0: ନମସ୍କାର।

0: ଗାଉଛନ୍ତି ଆପଣ, ବହୁତ ଭଲ ଲାଗୁଛି, ଆପଣ କହିଦିଅନ୍ତୁ ଆଜି କୋଉ ଗୀତ ଶୁଣିବେ।
1: ହିନ୍ଦୀ ଚଳଚ୍ଚିତ୍ରର ହେଲା ମତେ ମହଙ୍ଗା ଚଳଚ୍ଚିତ୍ର ଗୋଟେ ଗୀତ ଅଛି,
0: କେତେ ସୁନ୍ଦର ଗୀତ, ନିଶ୍ଚିନ୍ତ ଭାବେ ଆପଣଙ୍କୁ ଶୁଣେଇ ଦେବି। କାହା ପାଇଁ ଶୁଣିବେ ଏଇ ଗୀତ?
1: ଡେଡିକେଟ ଆମର ରାଉରକେଲା ଶୁଣୁଥିବା ସମସ୍ତ ଶ୍ରୋତା ବନ୍ଧୁ ମାନଙ୍କୁ, ଆଉ ଆପଣଙ୍କୁ, ଆଉ ମୋ ବାପା ମାଙ୍କୁ, ମୋ ମାଙ୍କୁ, ମୋ ଭଉଣୀଙ୍କୁ, ସମସ୍ତଙ୍କୁ ଡେଡିକେଟ କରିବି।
0: ବହୁତ ବହୁତ ଧନ୍ୟବାଦ, ଆପଣ ମୋତେ, ଆପଣ ରାଉରକେଲାର ସମସ୍ତ ଶ୍ରୋତା ବନ୍ଧୁଙ୍କୁ ଡେଡିକେଟ କରିଛନ୍ତି, ଏବଂ ତା ସହିତ ଆପଣଙ୍କ ପରିବାର ବର୍ଗ ଏବଂ ସାଙ୍ଗସାଥୀଙ୍କୁ ମଧ୍ୟ ଡେଡିକେଟ କରିଛନ୍ତି। ଏଇ ସୁନ୍ଦର ଗୀତଟି ପ୍ଲେ କରିଦେଉଛୁ, ନେକ୍ସଟ ଟାଇମ୍ କଲ୍ କରିବେ, କଥା ହେବା, ଠିକ୍ ଅଛି?
1: ପାପା ନମସ୍କାର।
0: ନମସ୍କାର।

0: ହ୍ୟାଲୋ ରାଉରକେଲା।
1: ମ୍ୟାଡ଼ାମ ନମସ୍କାର, ମୁଁ ବଣାଇ କେନ୍ଦ୍ରିକଳାରୁ ଅଶୋକ ପତି କହୁଥିଲି।
0: ଆଜ୍ଞା ଅଶୋକ ବାବୁ କେମିତି ଅଛନ୍ତି? ନମସ୍କାର।
1: ନମସ୍କାର ନମସ୍କାର, ଭଲ ଅଛି। ପ୍ରାୟ 3 ସପ୍ତାହ ହେଲେ ତ ଫୋନ ଲାଗିଲା ନାହିଁ, ଆଉ ଯେତେ ଲଗଉଥିଲେ ବି ଯାହା ହଉ ନ ଲାଗିଲେ ବି କିଛି କରୁଆ ନାହିଁ। ନୂଆ ନୂଆ ଶ୍ରୋତା ଭାଇ ଭଉଣୀ ମାନେ ସବୁ ଆସିକିରି ଆମର ରାଉରକେଲାରେ ଜଡିତ ହଉଛନ୍ତି, ସେଥିପାଇଁ ଗୋଟେ ଆନନ୍ଦ ଲାଗୁଛି।
0: ତେବେ କୁହନ୍ତୁ ଆଜି କୋଉ ଗୀତ ଶୁଣିବେ ଆପଣ?
1: ଆଜି ଭୂମିତା ଦର୍ଶନଙ୍କର ଅଭିନୀତ ଗୋଟେ ଚଳଚ୍ଚିତ୍ର ଅଛି, ତାଙ୍କର ସେଠି ସହଧର୍ମିଣୀ ମଧ୍ୟ କାମ କରିଛନ୍ତି, ସିଏ ହେଲେ ଜୟା ବଚ୍ଚନ, ଆଉ ସେଇଟା ହଉଛି ଅଭିମାନ ଚଳଚ୍ଚିତ୍ର। ଆହା କି ସୁନ୍ଦର ସୁନ୍ଦର ଗୀତ ସେଠାରେ ଅଛି,
0: ଠିକ ଅଛି,
1: ବହୁତ ବଢିଆ ବଢିଆ। ସେଇଠୁ ଗୋଟେ ବାଛିକିରି ମ୍ୟାଡମ ଗୋଟେ ସୁନ୍ଦର ଗୀତଟିଏ ଦେଇଦେବେ, ବଢିଆ ଗୀତ, ସବୁ ଗୀତ ଗୁଡିକ ବଢିଆ ହେଇଛି, ଆଉ ସମସ୍ତଙ୍କୁ ତ ଡେଡିକେଟ୍ କରିଦେବେ। ଠିକ ଅଛି, ରହୁଛି।
0: ଆଜ୍ଞା ଆଜ୍ଞା ନମସ୍କାର।

0: ହ୍ୟାଲୋ ରାଉରକେଲା।
1: ହ୍ୟାଲୋ ରାଉରକେଲା ନାନୀ, ଜୁହାର।
0: ଜୁହାର, କିଏ କହୁଛନ୍ତି?
1: ମୁଇଁ କଲମ୍ପାନୀ ସାହୁ କହୁଛେ, ଗ୍ରାମ ତିରଙ୍ଗା ମୁଣ୍ଡା ପୋଷଲା ମୁଣ୍ଡା ଥାନା ବିଜେପୁର ଜିଲ୍ଲା ବରଗଡ଼।
0: କେମିତି ଅଛନ୍ତି?
1: ମୁଇଁ ତ ଭଲ ଯେ, ଆପଣ ମାନେ କେନ୍ତା ଅଛନ୍?
0: ମୁଁ ବି ଭଲ ଅଛି। କଣ କରନ୍ତି ଆପଣ?
1: ମୁଇଁ କିଛି ନି କରେ, ଗୋଏଦା ରେଡ଼ିଓ ଶୁଣାଶୁଣି କରୁଛି।
0: ତାହେଲେ ଆଜି ଲାଗିଯାଇଛି ଆପଣଙ୍କ ଫୋନ? ତେବେ କହିଦିଅନ୍ତୁ କୋଉ ଗୀତ ଶୁଣିବେ ଆଜି?
1: ମୋତେ ସାଜି କରିର ନମ୍ବର ଗୀତ।
0: ଆଚ୍ଛା ଠିକ ଅଛି, ମୁଁ ଆପଣଙ୍କ ପାଇଁ ସେଇ ଗୀତ ପ୍ଲେ କରିଦେବି। ଠିକ ଅଛି, ହଁ କୁହନ୍ତୁ।
1: ପହିଲା ଆପଣ କି କର୍ମା?
0: ଧନ୍ୟବାଦ।
1: ତାପରେ ପଣ୍ଡିତ ଅକ୍ଟୋବର କୁମାର ସାହୁ, ଚେତୁନ୍ଦ୍ର ପଟେଲ, ଲୋକନାଥ ସାହୁ, ଲୋକନାଥ ପ୍ରଧାନ, ନାରାୟଣ ମେହର, ଦେବାରାମ ମେହର, ଆନନ୍ଦ ମେହର, ମୁରଲୀ ମେହର, ଗୋବିନ୍ଦ ମେହର, ରବୀନ୍ଦ୍ରନାଥ ମେହର, ପଞ୍ଚାନନ୍ଦ ପଞ୍ଜବିହାର, ଯଶବନ୍ତ ପାଇକ, ରାଧାକାନ୍ତ ଭୋଇ, ଭକ୍ତଚରଣ ଭୋଇ, ରାଜେନ୍ଦ୍ର ଭୋଇ, ଚନ୍ଦ୍ର ପ୍ରଭାକର, ମୁରଲୀ ପ୍ରସାଦ କର, ଲିଙ୍ଗରାଜ ମେହର, ସତ୍ୟଭାମା ମେହର, ଶଙ୍କର ମେହର, ଦେବରାଜ ମେହର, ବସନ୍ତ କୁମାରୀ, ପୁଷ୍ପାଞ୍ଜଳି କୁମାରୀ, ଜୟଗୋପାଳ ବେହେରା, ଲାଗୁ ପାତ୍ର, ଦୀକ୍ଷା ଗୋପାଳ, ଭୂତବା ଗହିର, ପିତୃଷଣ ସବର, ମନୋଜ ପଟେଲ, ଶ୍ରୀମସାଗର ସାହୁ, ସୀମାଞ୍ଚଳ ସବର, ଆକାଶ ସାହୁ, ବିକାଶ ସାହୁ, ଲକ୍ଷ୍ମୀଧରଣ ପାଗ, ଉମେଶ ସାହୁ, ବିଦେଶ୍ୱର ସାହୁ, ନିରାକାର ରଣା, ଜଗଗୋବିନ୍ଦ ମିଶ୍ର, ମହାନୀ।
0: ବହୁତ ବହୁତ ଆପଣଙ୍କର ପୁରା ଲମ୍ବା ଲିଷ୍ଟ, ଏତେ ଶ୍ରୋତା ବନ୍ଧୁଙ୍କ ସହିତ ଆପଣ ଜଡ଼ିତ ଅଛନ୍ତି, ଖୁସି ଲାଗୁଛି ଶୁଣିକି। ତେବେ ଆପଣଙ୍କ ମନପସନ୍ଦର ଗୀତ ଶୁଣେଇ ଦେଉଛୁ, ଆପଣ ଯେଉଁମାନଙ୍କୁ ଡେଡିକେଟ୍ କଲେ ସମସ୍ତଙ୍କୁ ଡେଡିକେଟ୍ କରିଦେଉଛୁ। ନେକ୍ସଟ ଟାଇମ୍ କଲ୍ କରିବେ, କଥା ହେବା, ଠିକ୍ ଅଛି?

0: ହ୍ୟାଲୋ ରାଉରକେଲା,
1: ହେଲୋ,
0: ନମସ୍କାର, କିଏ କହୁଛନ୍ତି? କେମିତି ଅଛନ୍ତି ଆପଣ?
1: ଭଲ ଅଛୁ ମ୍ୟାଡମ, ଆପଣଙ୍କ କଥା ଲାଗିଲେ ଆଉ ବଢିଆ ଅଛୁ।
0: ବହୁତ ବଢିଆ କଥା, ଆମ ସହିତ କଥା ହେଇକି ଆପଣ ଆହୁରି ଭଲ।
1: ସତ କଥା କହୁଛି, ଆମେ ସବୁ ପ୍ରୋଗ୍ରାମ ଶୁଣୁଛୁ ମ୍ୟାଡମ, ସମସ୍ତଙ୍କ ସହିତ କଥା ଲାଗୁଛୁ, କିନ୍ତୁ ଉପସ୍ଥାପନ ଆଉ ଉପସ୍ଥାପିକା ଯିଏ ଅଛନ୍ତି କି ତାଙ୍କର ମାନଙ୍କର ସ୍ୱର କଣ୍ଠ, ତାଙ୍କର କଥାର ଷ୍ଟାଇଲ, ତାଙ୍କର କଥାର ସ୍ପର୍ଶ, ଏଇ ସବୁ ଜିନିଷଟା ମ୍ୟାଡମ ଆମକେ ମାନକେ ଭଲ ଲାଗ୍ସି।
0: ବହୁତ ବଢିଆ କଥା। ଆଚ୍ଛା କୁହନ୍ତୁ, କୋଉ ଗୀତ ଶୁଣିବେ ଆଜି?
1: ଗୀତ ଶୁଣିଦେବେ ଯୋଡ଼ି ନମ୍ବର ୱାନ୍ ଅଣ୍ଡେ କା ଫଣ୍ଡା।
0: ଏ ସୁନ୍ଦର ଗୀତଟି ମୋ ପାଇଁ ଏବଂ ସମସ୍ତ ଶ୍ରୋତା ବନ୍ଧୁଙ୍କ ପାଇଁ ଶୁଣେଇ ଦଉଛି ଏଇ ଗୀତ। ଠିକ ଅଛି, ନେକ୍ସଟ ଟାଇମ୍ କଲ୍ କରିବେ, କଥା ହେବା।
1: ଧନ୍ୟବାଦ।
2: अंडा अंडा अंडा अंडा, हम सब ने देखा है, कई बार देखा है, पर क्या कभी सोचा है इस अंडे का क्या फंडा है? ये कितना गहरा है, इस टकले सर के अंदर एक ब्रेन सुनहरा है। ये कुछ समझाता है, ये कुछ सिखलाता है, जरा गौर से सुनिएगा, हम गा के सुनाता है।

0: ହ୍ୟାଲୋ ରାଉରକେଲା।
1: ଆଜ୍ଞା ନମସ୍କାର।
0: ନମସ୍କାର, କିଏ କହୁଛନ୍ତି?
1: ମୁଁ ନରେନ୍ଦ୍ର କୁମାର ସାହୁ, ଆଠଗଡ଼ ଜିଲ୍ଲାରୁ କହୁଛି।
0: ଆଠଗଡ଼ରୁ ନରେନ୍ଦ୍ର ବାବୁ କହୁଛନ୍ତି, କେମିତି ଅଛନ୍ତି ଆପଣ? ଭଲ ଅଛନ୍ତି। କଣ କରୁଛନ୍ତି?
1: ଟେଲରିଂ କାମ କରେ।
0: ବର୍ତ୍ତମାନ କଣ କରୁଛନ୍ତି? ଯା ହଉ, ଆପଣଙ୍କ ଫୋନ ଲାଗିଯାଇଛି ନାଇ? ଆଚ୍ଛା ଆଚ୍ଛା, କୁହନ୍ତୁ କୋଉ ଗୀତ ଶୁଣିବେ ଆଜି?
1: ଆଜି ବର୍ଷା ଉପରେ ଯେକୌଣସି ଗୋଟେ ଗୀତ ଶୁଣେଇ ଦେବେ।
0: ଆଜ୍ଞା ଠିକ ଅଛି, ତାହେଲେ ବର୍ଷା ଉପରେ ଆପଣଙ୍କ ମନ ପସନ୍ଦର ଗୀତ ମୁଁ ଶୁଣେଇ ଦଉଛି। କାହା ପାଇଁ ଶୁଣିବେ?
1: ଆପଣଙ୍କ କେନ୍ଦ୍ରର ଯେତେ ଷ୍ଟାଫ ଅଛନ୍ତି ସମସ୍ତଙ୍କୁ, ଆମର ଅଶୋକ ପତି, ରାହାସ ବେହେରା, ଲକ୍ଷ୍ମୀନାରାୟଣ ବାଘ, ଯେତେ ସବୁ ଶୁଣୁଛନ୍ତି ସମସ୍ତେ।
0: ବହୁତ ବଢିଆ କଥା, ଏ ବର୍ଷା ଋତୁରେ ବର୍ଷାକୁ ନେଇକି ଗୋଟେ ସୁନ୍ଦର ଗୀତ ଆପଣ ଯେଉଁମାନଙ୍କୁ ଡେଡିକେଟ୍ କଲେ ସମସ୍ତଙ୍କୁ ଶୁଣେଇ ଦଉଛି। ନେକ୍ସଟ ଟାଇମ୍ କଲ୍ କରିବେ, କଥା ହେବା।

0: ହ୍ୟାଲୋ ରାଉରକେଲା।
1: ହ୍ୟାଲୋ ମ୍ୟାଡାମ ନମସ୍କାର।
0: ନମସ୍କାର, କିଏ କହୁଛନ୍ତି?
1: ମୁଁ ସୁବଳ କୁମାର ସାହୁ କହୁଥିଲି, ଗ୍ରାମ ପୋଷ୍ଟ ପଣ୍ଡି ଭାୟା ବିଜେପୁର ଜିଲ୍ଲା ବର୍ଗରୁ। ମ୍ୟାଡାମ
0: ଆଜ୍ଞା, କେମିତି ଅଛନ୍ତି ଆପଣ?
1: ମୁଁ ଏକଦମ ବଢିଆ ମସ୍ତ ବିନ୍ଦାସ ଯାଇ, ଆପଣ କେନ୍ତା ଅଛ?
0: ବଢିଆ ଅଛୁ। ତାହେଲେ କୋଉ ଗୀତ ଶୁଣିବେ ଆଜି?
1: ଯେନ୍ ଆମର ଅନାଡ଼ି ହିନ୍ଦୀ କଥା ହେଇଥିବ ଅଛି, ସେଥିରେ ଗୋଟେ ଗୀତ ଦେଇଦେବି, କ୍ୟା ମୌସମ ଆୟା
0: ହେବେ। ଠିକ୍ ଅଛି, ଆପଣଙ୍କ ମନ ପସନ୍ଦ
1: ଟିକେ ଡେଡିକେଟ୍ କରିଦେମା ଗୀତଟା। ଆଜ୍ଞା ନହେଲେ ଭଲ ନାଇଁ ଲାଗେ ଆମକୁ।
0: ଆଜ୍ଞା ଆଜ୍ଞା କୁହନ୍ତୁ।
1: ପ୍ରଥମେ ଗୀତଟା ଆଜ୍ଞା ଆପଣଙ୍କୁ ସ୍ପେଶାଲ ଡେଡିକେଟ୍।
0: ବହୁତ ବହୁତ ଧନ୍ୟବାଦ।
1: ରାଉରକେଲା ଆକାଶବାଣୀର ସମସ୍ତ କର୍ମକର୍ତ୍ତା, ଆମର ଶ୍ରୋତା ନେଲେ ହରେଶ କୁମାର ପୁରୁଆ, ଯଶନ୍ତ ପେକ, କରମସାନୀ ସାହୁ, ଚୈତନ୍ୟ ପଟେଲ, ଚିତ୍ରସେନ ସବର, ନାଗୁ ପାତ୍ର, ମନୋଜ କୁମାର ପଟେଲ, ଲକ୍ଷ୍ମୀନାରାୟଣ ବାଘ, ସୀମାଞ୍ଚଳ ସବର, ଆଉ ଆମର ସୋନପୁରାଙ୍କର ଦୀକ୍ଷା ଉପା, ଚୁଙ୍କି କୁସୁମ, ଲୋକନାଥ ସାହୁ, ଲୋକନାଥ ପ୍ରଧାନ, ଭକ୍ତ ଚରଣ ଭୋଇ, ରାଧାକାନ୍ତ ଭୋଇ, ଆହୁରି ଆଜ୍ଞା ଯେତିକି ରାଉରକେଲା ଶୁଣୁଥିବା ସବୁ ଶ୍ରୋତାଙ୍କୁ ଗୀତ ଡେଡିକେଟ୍।
0: ଠିକ୍ ଅଛି, ଆପଣଙ୍କ ପାଇଁ ଏଇ ସୁନ୍ଦର ଗୀତଟି ପ୍ଲେ କରିଦେଉଛି। ସ୍ପେଶିଆଲି ଆପଣ ମୋତେ ଡେଡିକେଟ୍ କରିଥିବାରୁ ବହୁତ ବହୁତ ଧନ୍ୟବାଦ, ଏବଂ ଆପଣ ଯେତେ ଲମ୍ବା ଲିଷ୍ଟ କହିଲେ ସମସ୍ତଙ୍କୁ ଶୁଣେଇ ଦେଉଛି ଏଇ ମନ ପସନ୍ଦର ଗୀତଟି।
1: ଧନ୍ୟବାଦ ମ୍ୟାଡମ୍, ନମସ୍କାର।
0: ନମସ୍କାର।

ଗୀତ ସହ ଶେଷ ହେଲା ହ୍ୟାଲୋ ରାଉରକେଲା କାର୍ଯ୍ୟକ୍ରମ। ଶ୍ରୋତା ବନ୍ଧୁ, ଆପଣମାନଙ୍କର ଫୋନ୍ କଲ୍ ରେକର୍ଡ କରାଯାଏ ପ୍ରତ୍ୟେକ ଗୁରୁବାର ସକାଳ 10:30 ରୁ 11:15 ପର୍ଯ୍ୟନ୍ତ। ଆମର ଫୋନ୍ ନମ୍ବରଟି ହେଉଛି 0661-2470-154। ଫୋନ୍ ନମ୍ବରଟି ଆଉ ଥରେ କହି ରଖୁଛି 0661-2470-154। ଏହି ନମ୍ବରରେ ଫୋନ୍ କରନ୍ତୁ ଏବଂ ଆପଣଙ୍କର ଅନୁରୋଧ ଜଣାନ୍ତୁ। ସେତେବେଳେ ଯାଏଁ ବିଦାୟ ନେଉଛି ମୁଁ ଆପଣଙ୍କ ରେଡ଼ିଓ ସାଥୀ ଇତିଶ୍ରୀ। ନମସ୍କାର।

ଶ୍ରୋତାବନ୍ଧୁ ଶୁଣୁଥିଲେ ହ୍ୟାଲୋ ରାଉରକେଲା କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା। ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଦିନ 11ଟା। ବର୍ତ୍ତମାନ ଶୁଣିବା ବିବିଧ ଭାରତୀ କାର୍ଯ୍ୟକ୍ରମ।

0: ସହଯୋଗ ପର୍ଯ୍ୟନ୍ତ ବୃଦ୍ଧି କରିବା ଲାଗି ଭାରତ ନ୍ୟୁଜିଲାଣ୍ଡ ସହମତ। ପ୍ରଧାନମନ୍ତ୍ରୀ ମୋଦି ଓ ତାଙ୍କ ନ୍ୟୁଜିଲାଣ୍ଡ ପ୍ରତିପକ୍ଷଙ୍କ ମଧ୍ୟରେ ଅନୁଷ୍ଠିତ ବୈଠକରେ 2030 ସୁଦ୍ଧା ଦ୍ୱିପାକ୍ଷିକ ବାଣିଜ୍ୟକୁ 35,000 କୋଟି ଟଙ୍କାରେ ପହଞ୍ଚାଇବାକୁ ଲକ୍ଷ୍ୟ ଧାର୍ଯ୍ୟ। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଅତ୍ୟାଧୁନିକ ଯୁଦ୍ଧପୋତ INS ମହେନ୍ଦ୍ରଗିରି ଭାରତୀୟ ନୌସେନାରେ ସାମିଲ। ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ସୁସ୍ଥ ଦୃଢ଼ ଓ ବିକଶିତ ଭାରତ ଗଠନ ଉପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ହରମୁଜ୍ ପ୍ରଣାଳୀରେ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ପରେ ଇରାନ ଉପରେ ନୂଆ ପ୍ରତିବନ୍ଧକ ଜାରି କଲା ଆମେରିକା। ଏବଂ ଫିଫା ବିଶ୍ୱକପ୍ରେ ତୃତୀୟ କ୍ୱାର୍ଟର ଫାଇନାଲରେ ଆଜି ରାତିରେ ଅନୁଷ୍ଠିତ ହେବ ନରୱେ ଓ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନ ଆଜି ଅକ୍ଲ୍ୟାଣ୍ଡରେ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଉଭୟ ଦେଶ ଦ୍ୱିପାକ୍ଷିକ ସମ୍ପର୍କକୁ ରଣନୈତିକ ସହଯୋଗ ପର୍ଯ୍ୟନ୍ତ ବୃଦ୍ଧି କରିବା ଲାଗି ସହମତ ହୋଇଥିବା ଜଣାପଡ଼ିଛି। ବୈଦେଶିକ ମନ୍ତ୍ରଣାଳୟର ପୂର୍ବ ଭାଗ ସଚିବ ରୁଦ୍ରେନ୍ଦ୍ର ଟଣ୍ଡନ କହିଛନ୍ତି, ଆଗାମୀ 4 ବର୍ଷ ପାଇଁ ଶ୍ରୀ ମୋଦି ଓ ଶ୍ରୀ ଲକ୍ସନ ଭାରତ ନ୍ୟୁଜିଲାଣ୍ଡ ରଣନୈତିକ ସହଯୋଗ 2030 ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହାର ଉଦ୍ଦେଶ୍ୟ ହେଉଛି ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଦୃଢ଼ କରିବା। ଆଜିର ଆଲୋଚନାରେ ବାର୍ଷିକ ଦ୍ୱିପାକ୍ଷିକ ବାଣିଜ୍ୟକୁ 2030 ସୁଦ୍ଧା 35,000 କୋଟି ଟଙ୍କାରେ ପହଞ୍ଚାଇବା ଲାଗି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ବୈଠକରେ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସହଯୋଗ ବୃଦ୍ଧି ଏବଂ ଭାରତୀୟ ନୌସେନା ଓ ନ୍ୟୁଜିଲାଣ୍ଡର ପ୍ରତିରକ୍ଷା କ୍ଷେତ୍ର ମଧ୍ୟରେ ପରିବହନ ସହଯୋଗ ଚୁକ୍ତି ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି। ଉଭୟ ଦେଶ ପକ୍ଷରୁ ଜାରି ବକ୍ତବ୍ୟରେ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳକୁ ମୁକ୍ତ ଏବଂ ବିକଶିତ କ୍ଷେତ୍ର ଭାବେ ଗଢ଼ି ତୋଳିବା ପାଇଁ ପ୍ରତିବଦ୍ଧତା ପ୍ରକାଶ ପାଇଛି। ଅନ୍ୟପକ୍ଷରେ ଉଭୟ ନେତା ଭାରତ ନ୍ୟୁଜିଲାଣ୍ଡ ମୁକ୍ତ ବାଣିଜ୍ୟ ଚୁକ୍ତିନାମାକୁ ସ୍ୱାଗତ କରିବା ସହ ଏହାର କାର୍ଯ୍ୟାନ୍ୱୟନ ଦିଗରେ ମିଳିତ ଭାବେ କାର୍ଯ୍ୟ କରିବେ ବୋଲି କହିଛନ୍ତି।
1: ହମ୍ନେ ଭାରତ ନ୍ୟୁଜିଲାଣ୍ଡ ସମ୍ବନ୍ଧକୁ ଷ୍ଟ୍ରାଟେଜିକ ପାର୍ଟନରସିପ୍ କେ ସ୍ତର ପର ଲେ ଜାନେ କା ଐତିହାସିକ ନିର୍ଣ୍ଣୟ ଲିଆ ହେ। इसके अंतर्गत हम हर क्षेत्र में स्पष्ट लक्ष्यों और ठोस परिणामों के साथ आगे बढ़ेंगे। इस वर्ष हमने रिकॉर्ड समय में फ्री ट्रेड एग्रीमेंट किया। इस उपलब्धि से दोनों देशों के उद्योगों, किसानों और युवाओं के लिए नए द्वार खुलेंगे। हमें ट्रेड के साथ साथ ट्रस्ट, टेक्नोलॉजी और टैलेंट का ब्लूप्रिंट हम तैयार कर रहे हैं।
0: ମିଳିତ ବିବୃତ୍ତିରେ ଶ୍ରୀ ମୋଦି ଓ ଶ୍ରୀ ଲକ୍ସନ ପଶ୍ଚିମ ଏସିଆରେ ସୃଷ୍ଟ ପରିସ୍ଥିତି ନେଇ ଚିନ୍ତାବ୍ୟକ୍ତ କରିବା ସହ ସାଧାରଣ ନାଗରିକଙ୍କ ସୁରକ୍ଷା ନିଶ୍ଚିତ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଭାରତ ଉଭୟ ପାରମ୍ପରିକ ପ୍ରତିରକ୍ଷା ସାମର୍ଥ୍ୟ ଏବଂ ଉନ୍ନତ ପ୍ରଯୁକ୍ତିବିଦ୍ୟାକୁ ଦୃଢ଼ କରି ଏକ ସୁଦୃଢ଼, ଆତ୍ମନିର୍ଭର ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ପ୍ରତିରକ୍ଷା ବଳ ନିର୍ମାଣ କରିଥିବା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି। ସେ କହିଛନ୍ତି, ଭବିଷ୍ୟତର ଯୁଦ୍ଧରେ କୃତ୍ରିମ ବୁଦ୍ଧିମତା ଏବଂ ଅନ୍ୟାନ୍ୟ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ହୋଇପାରେ, କିନ୍ତୁ ସାହସୀ ସୈନ୍ୟବଳ ଏବଂ ଦକ୍ଷ ସାମରିକ ଶକ୍ତି ହିଁ ସେଥିରେ ବିଜୟ ଲାଭ କରିବ। ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ପ୍ରଯୁକ୍ତିବିଦ୍ୟା ଏବଂ ପାରମ୍ପରିକ ସାମରିକ ଦୃଢ଼ତା ପରିପୂରକ ଅଟନ୍ତି ଓ ଭାରତ ଆତ୍ମନିର୍ଭର ଭାରତ ଯୋଜନାରେ ଉଭୟରେ ଅଗ୍ରଗତି କରୁଛି। ଆଜି ବିଶାଖାପଟ୍ଟନମରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ INS ମହେନ୍ଦ୍ରଗିରି ଯୁଦ୍ଧପୋତର ଭାରତୀୟ ନୌସେନାରେ ସାମିଲ କରାଯିବା ଅବସରରେ ଶ୍ରୀ ସିଂହ କହିଛନ୍ତି, ଏହା ଭାରତର ସାମୁଦ୍ରିକ ଶକ୍ତି ଏବଂ ପ୍ରତିରକ୍ଷା ସାମର୍ଥ୍ୟ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି। ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ଭାରତୀୟ ନୌସେନାରେ ଗତ 1.5 ବର୍ଷ ମଧ୍ୟରେ 6 ଆଗଧାଡ଼ିର ଯୁଦ୍ଧପୋତ ସାମିଲ କରାଯିବା ଦେଶର ଜାହାଜ ନିର୍ମାଣ ସାମର୍ଥ୍ୟ ବୃଦ୍ଧି ପାଉଥିବା ପ୍ରତିରକ୍ଷା ଶିଳ୍ପ ଇକୋସିଷ୍ଟମକୁ ଦର୍ଶାଉଛି। ସେ କହିଛନ୍ତି, ଭାରତ ପ୍ରତିରକ୍ଷା ସାମଗ୍ରୀ ଆମଦାନୀ ପରିବର୍ତ୍ତେ ଏବେ ନିଜ ଦକ୍ଷତା ଏବଂ ନବସୃଜନ ବଳରେ ସାମରିକ ସାମଗ୍ରୀ ଉତ୍ପାଦନ କ୍ଷେତ୍ରରେ ଏକ ପ୍ରମୁଖ ମଞ୍ଚ ପାଲଟିଛି। ଆତ୍ମନିର୍ଭର ଭାରତ ପଦକ୍ଷେପର ସଫଳତା ବର୍ଣ୍ଣନା କରି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, INS ମହେନ୍ଦ୍ରଗିରି ଯୁଦ୍ଧପୋତ ନିର୍ମାଣରେ 75%ରୁ ଅଧିକ ସାମଗ୍ରୀ ସ୍ୱଦେଶୀ ଜ୍ଞାନକୌଶଳର ଉପଯୋଗ କରାଯାଇଛି। ଏଥିରେ ବ୍ରହ୍ମୋସ୍, ସୁପରସୋନିକ କ୍ଷେପଣାସ୍ତ୍ର, ଅତ୍ୟାଧୁନିକ ରାଡାର, ସମନ୍ୱିତ ବାୟୁ ପ୍ରତିରୋଧୀ ବ୍ୟବସ୍ଥା ଭଳି ଉନ୍ନତମାନର ଯନ୍ତ୍ରାଂଶ ବ୍ୟବହାର କରାଯାଇପାରିବ ବୋଲି ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି।
2: INS ମହେନ୍ଦ୍ରଗିରି ମେ ମଲ୍ଟି ଫଙ୍କ୍ସନ ରାଡାର କେ ସାଥ ଲଙ୍ଗ ରେଞ୍ଜ ସର୍ଫେସ୍ ଟୁ ଏୟାର ମିସାଇଲ୍ସ କା କମ୍ବିନେସନ ହେ ଜୋ ଆକାଶ ସେ ଆନେ ବାଲେ କିସି ଭି ଖତରେ କୋ ଦୂର ସେ ହି ପହଚାନ କର ନଷ୍ଟ କର ସକତେ ହେ ଔର ଇସମେ ଇଣ୍ଡିଜିନସ ରକେଟ ଲାଞ୍ଚର ହେ ଟାର୍ପିଡୋ ଲାଞ୍ଚର୍ସ ହେ ଏକ ଇଣ୍ଟିଗ୍ରେଟେଡ ଆଣ୍ଟି ସବମେରିନ ଡିଫେନ୍ସ सिस्टम है, इलेक्ट्रॉनिक वारफेयर सूट है और क्लोज इन वेपन सिस्टम भी है। ये तमाम चीजें INS महेंद्रगिरी को महेंद्रगिरी पर्वत के समान ही अभेद और मजबूत बनाती हैं।
0: ଆପଣ।

0: ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବର୍ଦ୍ଧିତ ଜନସଂଖ୍ୟା ଯୋଗୁଁ ସମଗ୍ର ଦେଶ ତଥା ପୃଥିବୀରେ ସୃଷ୍ଟି ହେଉଥିବା ବିଭିନ୍ନ ଆହ୍ୱାନକୁ ମୁକାବିଲା କରିବା ଉଦ୍ଦେଶ୍ୟରେ ଆଜି ପାଳିତ ହେଉଛି ବିଶ୍ୱ ଜନସଂଖ୍ୟା ଦିବସ। ପ୍ରତିବର୍ଷ ଜୁଲାଇ 11 ତାରିଖ ଆଜିର ଦିନରେ ଏହି ଦିବସ ପାଳନ କରାଯାଇଥାଏ। ଜନସଂଖ୍ୟା ସମ୍ବନ୍ଧୀୟ ଚିନ୍ତାଧାରାକୁ ସମାଧାନ କରିବା ଏବଂ ସ୍ଥାୟୀ ଭବିଷ୍ୟତ ପାଇଁ କାର୍ଯ୍ୟ କରିବାକୁ ଏହି ଦିବସ ପାଳନ କରାଯାଉଛି। 1990 ଡିସେମ୍ବରରେ ଜାତିସଂଘ ପକ୍ଷରୁ ପରିବେଶ ଏବଂ ବିକାଶ ସହିତ ଜନସଂଖ୍ୟା ସମସ୍ୟା ବିଷୟରେ ସଚେତନତା ବୃଦ୍ଧି କରିବା ପାଇଁ ଏହି ଦିବସ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଚଳିତ ବର୍ଷର ବିଷୟବସ୍ତୁ ରହିଛି ଆଜି ଏବଂ ଭବିଷ୍ୟତ ପାଇଁ ଯୁବପିଢ଼ିଙ୍କ ଆଶା ଓ ଆକାଂକ୍ଷାକୁ ସାକାର କରିବା। ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା କହିଛନ୍ତି, ଇଚ୍ଛାଧୀନ ପରିବାର ନିୟୋଜନ ଯୋଜନା ସମସ୍ତଙ୍କ ପାଇଁ ଗୁରୁତ୍ୱ ରଖୁଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ନଡ୍ଡା କହିଛନ୍ତି, ଗର୍ଭଧାରଣ ମଧ୍ୟରେ ଉପଯୁକ୍ତ ସମୟ ବ୍ୟବଧାନ ରହିଲେ ଉଭୟ ମା ଏବଂ ଶିଶୁ ପାଇଁ ସ୍ୱାସ୍ଥ୍ୟକର ସାବ୍ୟସ୍ତ ହେବ ଓ ପିତାମାତା ମଧ୍ୟ ସେମାନଙ୍କ ପିଲାର ସଠିକ୍ ଯତ୍ନ ନେଇପାରିବେ। ଏହି ଅବସରରେ ଶ୍ରୀ ନଡ୍ଡା ସମସ୍ତଙ୍କୁ ଏକ ସୁସ୍ଥ, ଦୃଢ଼ ଏବଂ ବିକଶିତ ଭାରତ ଗଠନ ଲାଗି ଆହ୍ୱାନ ଦେଇଛନ୍ତି। ସଦ୍ୟତମ ଆୟ ତଥ୍ୟ ବିଶ୍ଳେଷଣ ପରେ ମୁଣ୍ଡପିଛା ଆୟ କ୍ଷେତ୍ରରେ ସିକ୍କିମ୍ ପୁଣି ଥରେ ଭାରତର ଧନୀ ରାଜ୍ୟ ଭାବେ ପରିଗଣିତ ହୋଇଛି। 2024-25 ଆର୍ଥିକ ବର୍ଷରେ ସିକ୍କିମ୍ର ମୁଣ୍ଡପିଛା ଆୟ 6.46 ଲକ୍ଷ ଟଙ୍କାରୁ ଅଧିକ ରହିଥିଲା, ଯାହା ଜାତୀୟ ହାର ତୁଳନାରେ 3 ଗୁଣ ଅଧିକ। ହର୍ମୁଜ୍ ପ୍ରଣାଳୀରେ ବାଣିଜ୍ୟିକ ଜାହାଜଗୁଡ଼ିକ ଉପରେ ତେହେରାନର ଆକ୍ରମଣ ପରେ ଆମେରିକାର ଟ୍ରମ୍ପ ପ୍ରଶାସନ ଆଜି ଇରାନ ଉପରେ କେତେକ ନୂଆ ପ୍ରତିବନ୍ଧକ ଜାରି କରିଛି। ଏହି ପ୍ରତିବନ୍ଧକଗୁଡ଼ିକ ଇରାନର ନେତୃତ୍ୱ ସହ ସମ୍ପର୍କିତ ଆର୍ଥିକ ନେଟୱାର୍କ ସହ ଜଡ଼ିତ। ଏହା ପୂର୍ବରୁ ଆମେରିକା କଠୋର ପଦକ୍ଷେପ ସ୍ୱରୂପ ଇରାନର ପ୍ରମୁଖ ସ୍ଥାନଗୁଡ଼ିକ ଉପରେ ଆକ୍ରମଣ କରିବା ସହ ତେହେରାନଠାରୁ ତୈଳ ବିକ୍ରି କରିବା ସମ୍ପର୍କିତ ଅନୁମତି ପ୍ରତ୍ୟାହାର କରିଥିଲା। ଆମେରିକା ପକ୍ଷରୁ ଏହିସବୁ ନୂତନ ପ୍ରତିବନ୍ଧକ ଜାରି ହେବା ଫଳରେ ଇରାନର ଆର୍ଥିକ ବ୍ୟବସ୍ଥା କ୍ଷତିର ସମ୍ମୁଖୀନ ହେବ ବୋଲି କୁହାଯାଇଛି। ସୂଚନାଯୋଗ୍ୟ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉଭୟ ଦେଶ ମଧ୍ୟରେ ହୋଇଥିବା ବୁଝାମଣା ଶେଷ ହୋଇଥିବା ଘୋଷଣା କରିଥିଲେ ମଧ୍ୟ କୂଟନୈତିକ ପଦକ୍ଷେପ ସ୍ୱରୂପ ଏହି ପ୍ରତିବନ୍ଧକ ଜାରି କରାଯାଇଛି। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଆଜି ନାଗପୁରରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ ପରିବହନ ମନ୍ତ୍ରୀମାନଙ୍କ ବୈଠକରେ ଅଧ୍ୟକ୍ଷତା କରିବେ। ଭାରତର ବ୍ରିକ୍ସ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଉଥିବା ଏହି ଦୁଇଦିନିଆ ବୈଠକର ବିଷୟବସ୍ତୁ ସହନଶୀଳ ନବସୃଜନ, ସହଯୋଗ ଏବଂ ସମାବେଶୀ ନିର୍ମାଣ ଉପରେ କେନ୍ଦ୍ରିତ ରହିଛି। ହାଇଦ୍ରାବାଦକୁ ପ୍ରମୁଖ ଉଚ୍ଚ ଗତିସମ୍ପନ୍ନ ରେଳ ହବ୍ ଭାବେ ବିକାଶ କରିବା ଲାଗି ଯୋଜନା ରହିଥିବା କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘୋଷଣା କରିଛନ୍ତି। ଏଥିରେ ପୁଣେ, ଚେନ୍ନାଇ ଏବଂ ବେଙ୍ଗାଲୁରୁକୁ ବୁଲେଟ୍ ଟ୍ରେନ୍ କରିଡର ସଂଯୋଗ କରାଯିବ। ଆଜି ହାଇଦ୍ରାବାଦରେ ଏକ ଶିଳ୍ପ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ଶ୍ରୀ ବୈଷ୍ଣବ କହିଛନ୍ତି, ଉଚ୍ଚ ଗତିସମ୍ପନ୍ନ ରେଳ ନେଟୱାର୍କ ଦକ୍ଷିଣ ଭାରତର ପ୍ରମୁଖ ଅର୍ଥନୈତିକ କେନ୍ଦ୍ରଗୁଡ଼ିକ ମଧ୍ୟରେ ଯାତ୍ରା ସମୟ ହ୍ରାସ କରିବା ସହ ସଂଯୋଗୀକରଣ ବ୍ୟବସ୍ଥାକୁ ସୁଦୃଢ଼ କରିବ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ବୈଷ୍ଣବ ଦେଶର ଇଲେକ୍ଟ୍ରୋନିକ୍ସ ଏବଂ ସେମିକଣ୍ଡକ୍ଟର ନିର୍ମାଣ କ୍ଷେତ୍ରରେ ତେଲଙ୍ଗାନା ପ୍ରମୁଖ ଭୂମିକା ଗ୍ରହଣ କରିଥିବା କହିଛନ୍ତି। ସେ କହିଛନ୍ତି, ଦେଶର 315 ବିଶ୍ୱବିଦ୍ୟାଳୟରେ ସେମିକଣ୍ଡକ୍ଟର ଡିଜାଇନ୍ ଟୁଲ୍ ଆରମ୍ଭ କରାଯାଇଛି। ଫିଫା ବିଶ୍ୱକପ୍ରେ ଆଜି ରାତିରେ ତୃତୀୟ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ନରୱେ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବାକୁ ଥିବାବେଳେ ଚତୁର୍ଥ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ ଆର୍ଜେଣ୍ଟିନା ଓ ସ୍ୱିଜରଲ୍ୟାଣ୍ଡ ମଧ୍ୟରେ ଖେଳାଯିବ। ଭାରତୀୟ ସମୟ ରାତି 2:30 ମିଆମି ଷ୍ଟାଡିୟମରେ ନରୱେ ଏବଂ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବାକୁ ଥିବାବେଳେ ଆସନ୍ତାକାଲି ସକାଳ 6:30 ଆର୍ଜେଣ୍ଟିନା ଓ ସ୍ୱିଜରଲ୍ୟାଣ୍ଡ ମଧ୍ୟରେ ଖେଳ ଅନୁଷ୍ଠିତ ହେବ। ସ୍ପେନ୍ ଏବଂ ଫ୍ରାନ୍ସ ସେମିଫାଇନାଲ୍କୁ ପୂର୍ବରୁ ଉନ୍ନୀତ ହୋଇସାରିଛନ୍ତି। 5 ମ୍ୟାଚ୍ ବିଶିଷ୍ଟ T20 ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ଆଜି ଶେଷ ମ୍ୟାଚ୍ ଭାରତ ଓ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ହେବ। ସାଉଥହାମ୍ପଟନ୍ର ୟୁଟିଲିଟା ବାଉଲ୍ଠାରେ ଭାରତୀୟ ସମୟ 7:00 ମ୍ୟାଚ୍ ଆରମ୍ଭ ହେବ। ଇଂଲଣ୍ଡ 3-0 ଏହି ସିରିଜ୍ ବିଜୟୀ ହୋଇସାରିଛି। ଲଣ୍ଡନର ଲର୍ଡ଼ସ କ୍ରିକେଟ୍ ପଡ଼ିଆରେ ଗତକାଲି ଆରମ୍ଭ ହୋଇଥିବା ପ୍ରଥମ ମହିଳା ଟେଷ୍ଟର ଆଜି ଦ୍ୱିତୀୟ ଦିନରେ ଭାରତର 285 ରନ୍ ଜବାବରେ ଇଂଲଣ୍ଡ ଦଳ ବ୍ୟାଟିଂ ଆରମ୍ଭ କରିବ। ମୁଖ୍ୟ ସମ୍ବାଦ ପୁଣି ଥରେ, ଦ୍ୱିପାକ୍ଷିକ ସମ୍ପର୍କକୁ ରଣନୈତିକ ସହଯୋଗ ପର୍ଯ୍ୟନ୍ତ ବୃଦ୍ଧି କରିବା ଲାଗି ଭାରତ ନ୍ୟୁଜିଲାଣ୍ଡ ସହମତ, ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଅତ୍ୟାଧୁନିକ ଯୁଦ୍ଧପୋତ INS ମହେନ୍ଦ୍ରଗିରି ଭାରତୀୟ ନୌସେନାରେ ସାମିଲ, ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ସୁସ୍ଥ, ଦୃଢ଼ ଓ ବିକଶିତ ଭାରତ ଗଠନ ଉପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଗୁରୁତ୍ୱାରୋପ, ହର୍ମୁଜ୍ ପ୍ରଣାଳୀରେ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ପରେ ଇରାନ ଉପରେ ନୂଆ ପ୍ରତିବନ୍ଧକ ଜାରି କଲା ଆମେରିକା, ଏବଂ ଫିଫା ବିଶ୍ୱକପ୍ରେ ତୃତୀୟ କ୍ୱାର୍ଟର ଫାଇନାଲ୍ରେ ଆଜି ରାତିରେ ଅନୁଷ୍ଠିତ ହେବ ନରୱେ ଓ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: The headlines.

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁକନ୍ୟା ଜେନା। ମୁଖ୍ୟ ସମ୍ବାଦ, ବିଦ୍ୟାଳୟ ପାଠ୍ୟପୁସ୍ତକ ତ୍ରୁଟିର ଅପରାଧିକ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ଭାରତୀୟ ନୌସେନାରେ ସାମିଲ ହେଲା ସ୍ୱଦେଶୀ ନିର୍ମିତ ଯୁଦ୍ଧପୋତ ଆଇଏନ୍ଏସ୍ ମହେନ୍ଦ୍ରଗିରି। ଦେୟମୁକ୍ତ ନାମଲେଖା ଦ୍ୱନ୍ଦ୍ୱ ଦୂର ପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଆଣିବେ ରାଜ୍ୟ ସରକାର। ଆଜି ଓ ଭବିଷ୍ୟତ ପାଇଁ ଯୁବପିଢ଼ିଙ୍କ ଆଶା ଏବଂ ଆକାଂକ୍ଷାକୁ ସାକାର କରିବାର ବାର୍ତ୍ତା ନେଇ ପାଳନ କରାଯାଉଛି ବିଶ୍ୱ ଜନସଂଖ୍ୟା ଦିବସ। ଏବଂ ପଶ୍ଚିମବଙ୍ଗ ଓ ପାର୍ଶ୍ୱବର୍ତ୍ତୀ ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି, ପ୍ରଭାବରେ ଆସନ୍ତା ସାତ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସମ୍ଭାବନା। ରାଜ୍ୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ବିଦ୍ୟାଳୟ ପାଠ୍ୟପୁସ୍ତକ ତ୍ରୁଟି ସମ୍ପର୍କିତ ସମଗ୍ର ପ୍ରକ୍ରିୟାର ଅପରାଧିକ ତଦନ୍ତ ଆରମ୍ଭ କରିବା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ନିର୍ଦ୍ଦେଶ ଦେଇଛନ୍ତି। କ୍ରାଇମ୍ବ୍ରାଞ୍ଚ ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ ମାମଲା ରୁଜୁ କରିବାକୁ ରାଜ୍ୟ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ଶିକ୍ଷା ଗବେଷଣା ପ୍ରଶିକ୍ଷଣ ପରିଷଦ ଏସ୍ସିଇଆର୍ଟି ନିର୍ଦ୍ଦେଶକଙ୍କୁ ଶ୍ରୀ ମାଝି କହିଛନ୍ତି। ପୂର୍ବରୁ ପାଠ୍ୟପୁସ୍ତକ ତ୍ରୁଟିଜନିତ ବିଷୟର ତଦନ୍ତ ପାଇଁ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଥିଲା। କମିଟିର ରିପୋର୍ଟ ଅନୁଯାୟୀ ଏସ୍ସିଇଆର୍ଟି ପୂର୍ବତନ ନିର୍ଦ୍ଦେଶକଙ୍କ ସମେତ ତିନି ଜଣ ସହକାରୀ ନିର୍ଦ୍ଦେଶକଙ୍କୁ ନିଲମ୍ବନ ଏବଂ ଛଅ ଜଣ ସହକାରୀ ନିର୍ଦ୍ଦେଶକଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଇଏନ୍ଏସ୍ ମହେନ୍ଦ୍ରଗିରି ଯୁଦ୍ଧପୋତକୁ ଆଜି ଭାରତୀୟ ନୌସେନାରେ ସାମିଲ କରାଯାଇଛି। ବିଶାଖାପଟ୍ଟନମ୍ଠାରେ ଆଇଏନ୍ଏସ୍ ମହେନ୍ଦ୍ରଗିରିର କମିଶନିଂ ସମାରୋହରେ ଯୋଗଦେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ଏହା ଭାରତର ସାମୁଦ୍ରିକ ଶକ୍ତି ଏବଂ ପ୍ରତିରକ୍ଷା ସାମର୍ଥ୍ୟ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ଭାରତ ଉଭୟ ପାରମ୍ପରିକ ପ୍ରତିରକ୍ଷା ସାମର୍ଥ୍ୟ ଏବଂ ଉନ୍ନତ ପ୍ରଯୁକ୍ତିବିଦ୍ୟାକୁ ଦୃଢ଼ କରି ଏକ ସୁଦୃଢ଼, ଆତ୍ମନିର୍ଭର ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ପ୍ରତିରକ୍ଷା ବଳ ନିର୍ମାଣ କରିଥିବା ଶ୍ରୀ ସିଂ କହିଛନ୍ତି। ଆଇଏନ୍ଏସ୍ ମହେନ୍ଦ୍ରଗିରି ଯୁଦ୍ଧପୋତ ନିର୍ମାଣରେ 75%ରୁ ଅଧିକ ସାମଗ୍ରୀ ସ୍ୱଦେଶୀ ଜ୍ଞାନକୌଶଳର ଉପଯୋଗ କରାଯାଇଛି। ଏଥିରେ ବ୍ରହ୍ମୋସ୍ ସୁପରସୋନିକ୍ କ୍ଷେପଣାସ୍ତ୍ର, ଅତ୍ୟାଧୁନିକ ରାଡାର୍, ସମନ୍ୱିତ ବାୟୁ ପ୍ରତିରୋଧୀ ବ୍ୟବସ୍ଥା ଭଳି ଉନ୍ନତମାନର ଯନ୍ତ୍ରାଂଶ ବ୍ୟବହାର କରାଯାଇପାରିବ। ରାଜ୍ୟ ଶିକ୍ଷା ବିଭାଗ ପକ୍ଷରୁ କେଜିରୁ ପିଜି ପର୍ଯ୍ୟନ୍ତ ଦେୟମୁକ୍ତ ଶିକ୍ଷା ଯୋଜନା ଲାଗି ଲାଗୁ କରାଯାଇଛି। ମାତ୍ର ଏହାକୁ ନେଇ ଲାଗି ରହିଥିବା ଦ୍ୱନ୍ଦ୍ୱକୁ ଦୂର କରିବା ପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଆସିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। 662 ଓ 488 ବର୍ଗ କଲେଜଗୁଡ଼ିକୁ ମଧ୍ୟ ଅର୍ଥରାଶି ପ୍ରଦାନ କରାଯିବ। ଛାତ୍ରଛାତ୍ରୀମାନେ ଅଧ୍ୟୟନ ପାଇଁ ଦେଉଥିବା ଅର୍ଥରାଶି ଏଣିକି ସରକାର ବହନ କରିବେ ବୋଲି ଶ୍ରୀ ସୁରଜ କହିଛନ୍ତି। ସୂଚନାଯୋଗ୍ୟ, ସେଲ୍ଫ ଫାଇନାନ୍ସିଂ ଓ ବୃତ୍ତିଗତ ଶିକ୍ଷା ଉପରେ ଦେୟ ଦେବାକୁ ପଡ଼ିବ। ଯୋଜନା ଆରମ୍ଭ ହେବା ପୂର୍ବରୁ ଯେଉଁ ଛାତ୍ରଛାତ୍ରୀମାନେ ନାମ ଲେଖାଇ ସାରିଛନ୍ତି ସେମାନେ ଟଙ୍କା ଫେରସ୍ତ ପାଇପାରିବେ। ପୁରୀ ଟାଉନ୍ହଲ୍ଠାରେ ପୁଲିସ୍ ମହାନିର୍ଦ୍ଦେଶକ ୱାଇବି ଖୁରାନିଆଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାରେ ସୁପରିଚାଳନା ପାଇଁ ରାଜ୍ୟ ପୁଲିସ୍ ସହିତ 15 କମ୍ପାନୀ ସେଣ୍ଟ୍ରାଲ୍ ଫୋର୍ସ ନିଯୁକ୍ତ ରହିବେ। ତଟ ସୁରକ୍ଷା ଦାୟିତ୍ୱରେ ନ୍ୟାଭି, କୋଷ୍ଟଗାର୍ଡ ଓ ମେରାଇନ୍ ପୁଲିସ୍ ମୁତୟନ ହେବେ। ବୈଠକରେ ବିଭିନ୍ନ ବିଭାଗର ଅଧିକାରୀଙ୍କ ଦାୟିତ୍ୱ ପ୍ରଦାନ ଉପରେ ନିଷ୍ପଭି ନିଆଯାଇଛି। ଶାନ୍ତି ଶୃଙ୍ଖଳାର ସହ ରଥଯାତ୍ରା ସମ୍ପୂର୍ଣ୍ଣ ହେବ ବୋଲି ଶ୍ରୀ ଖୁରାନିଆ ଆଶାବ୍ୟକ୍ତ କରିଛନ୍ତି।
1: पाखी पुलिस अधिकारी और कर्मचारी एवं होमगार्ड पूरी रथयात्रा बंदोबस्त पाई मुतयन होती। समस्त अधिकारी

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଆକାଶବାଣୀ କଟକ ପ୍ରଚାର କରୁଛୁ ଆମ ଆଇନ କାର୍ଯ୍ୟକ୍ରମଟାକୁ ଉପସ୍ଥାପନା କରିଛନ୍ତି ରଞ୍ଜିତା ପାତ୍ର, ପ୍ରଯୋଜନା
2: ସଦ୍ୟ
3: ପଦ୍ମଶ୍ରୀ ପଣ୍ଡିତ ରୋନୁ ମଜୁମଦାର, ଜିନକି ହର ପ୍ରସ୍ତୁତି ଶ୍ରୋତାଓ କୋ ସୁରୋ କେ ଅଲୌକିକ ସଂସାର ମେ ଲେ ଜାତି ହୈ। पद्मश्री पंडित रोनू मजूमदार, संगीत सरिता नई श्रृंखला, शास्त्रीय संगीत, फिल्म संगीत और लोक संगीत में

ୱାକଫ ସମ୍ପତ୍ତି ସମୁଦାୟର ଏହାର ନିୟନ୍ତ୍ରକମାନଙ୍କର ନୁହେଁ। ଶତାବ୍ଦୀ ଧରି ୱାକଫ ଇସଲାମରେ ସମାଜସେବାରେ ଏକ ବଡ଼ ପରମ୍ପରା ରହିଆସିଛି। ଭାରତର ବିଭିନ୍ନ ପ୍ରାନ୍ତରେ ଥିବା ମସଜିଦ, କବରସ୍ଥାନ, ମଦ୍ରାସା, ବିଦ୍ୟାଳୟ, ଅନାଥଶ୍ରମ, ଦରଘା ଏବଂ ଅନେକ ସେବାମୂଳକ ପ୍ରତିଷ୍ଠାନଗୁଡ଼ିକ ସେହି ଜମି ଉପରେ ଗଢ଼ି ଉଠିଛି ଯାହା ସାଧାରଣ ମୁସଲମାନମାନେ ଆଲ୍ଲାଙ୍କ ନାମରେ ଦାନ କରିଥିଲେ। ସେମାନଙ୍କର ବିଶ୍ୱାସ ଥିଲା ସେମାନଙ୍କର ଏହି ଦାନ ମୃତ୍ୟୁ ପରେ ମଧ୍ୟ ସମାଜର କାମରେ ଲାଗି ରହିବ। ଏହି ସମ୍ପତ୍ତି କୌଣସି ବ୍ୟକ୍ତି, ପରିବାର କିମ୍ବା ସଂଗଠନ ପାଇଁ ନୁହେଁ, ବରଂ ସମାଜର ସାମୂହିକ କଲ୍ୟାଣକୁ ଲକ୍ଷ୍ୟ କରି ଆଲ୍ଲାଙ୍କ ନାମରେ ଉତ୍ସର୍ଗ କରାଯାଇଥିଲା। କିନ୍ତୁ ବିଡ଼ମ୍ବନାର ବିଷୟ ହେଉଛି, ସାରା ଦେଶରେ ହଜାର ହଜାର ଏକର ମୂଲ୍ୟବାନ ଜମିର ମାଲିକାନା ଥିବା ସତ୍ତ୍ୱେ ୱାକଫକୁ ନେଇ ବିବାଦ କମୁନାହିଁ। ଆଜି ସାଧାରଣ ମୁସଲମାନମାନଙ୍କ ମନରେ ଏକ ସ୍ୱାଭାବିକ ପ୍ରଶ୍ନ ଉଠୁଛି, ଯଦି ୱାକଫ ସମ୍ପତ୍ତିର ମୂଲ୍ୟ ହଜାର ହଜାର କୋଟି ଟଙ୍କା, ତେବେ ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର ଓ ସାମାଜିକ କଲ୍ୟାଣ କ୍ଷେତ୍ରରେ ମୁସଲିମ ସମାଜ ସେହି ଅନୁପାତରେ କାହିଁକି ଆଗକୁ ବଢ଼ିପାରିନାହିଁ। ଏହି ପ୍ରଶ୍ନର ଉତ୍ତର ଗୋଟିଏ ଦାୟିତ୍ୱବୋଧ ଓ ଜବାବଦେହିତାର ଅଭାବ। ସରକାର ୱାକଫ ପରିଚାଳନାରେ ସଂସ୍କାର ଆଣିବା କଥା କହିଲେ ସବୁଠାରୁ ଅଧିକ ବିରୋଧ ସେହି ସଂଗଠନମାନଙ୍କ ପକ୍ଷରୁ ଆସେ ଯେଉଁମାନେ ନିଜକୁ ମୁସଲିମ ସମାଜର ରକ୍ଷକ ବୋଲି କହନ୍ତି। ସେମାନଙ୍କର ଆଶଙ୍କା ହେଉଛି ୱାକଫ ସମ୍ପତ୍ତି ଉପରେ ସରକାରୀ କିମ୍ବା ରାଜନୈତିକ ହସ୍ତକ୍ଷେପ ବଢ଼ିପାରେ, ଯେଉଁଥିରୁ ଏହାକୁ ସୁରକ୍ଷିତ ରଖିବା ଅତ୍ୟାବଶ୍ୟକ। ଏହି ଆଶଙ୍କାକୁ ଅସ୍ୱୀକାର କରାଯାଇପାରିବ ନାହିଁ, କିନ୍ତୁ ବାହ୍ୟ ହସ୍ତକ୍ଷେପରୁ ସୁରକ୍ଷା ନାଁରେ ଭିତରର ଅନିୟମିତତାକୁ ଅଣଦେଖା କରିହେବ ନାହିଁ। ଜୟପୁରର ଜାମିଆତୁଲ ହିଦୟାକୁ ନେଇ ହୋଇଥିବା ବିବାଦ ଏହି ପ୍ରସଙ୍ଗକୁ ପୁଣି ଥରେ ସାମ୍ନାକୁ ଆଣିଛି। ଜାମିଆ ହିଦୟା ଟ୍ରଷ୍ଟ ସହ ଜଡ଼ିତ

ଶୁଣିବା କାର୍ଯ୍ୟକ୍ରମ ଶେଷରେ ଆଉ ଏକ ଭକ୍ତିଗୀତ ଗାଇଛନ୍ତି ରାଧାକୃଷ୍ଣ ଭଞ୍ଜ, ରଚନା ବଳରାମ ଦାସ।

ଶୁଣିଲେ ଭକ୍ତିଗୀତର କାର୍ଯ୍ୟକ୍ରମ ଆରତୀ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ଆମର କାର୍ଯ୍ୟକ୍ରମ ପ୍ରସାର କରାଯାଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.6 ମେଗାହର୍ଜ ଯୋଗେ। ବର୍ତ୍ତମାନ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସଙ୍କ ବିରଚିତ ଶ୍ରୀମଦ୍ ଭାଗବତର 451 ଭାଗ। ପ୍ରଯୋଜନା ସୁହାସ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ବର୍ଣ୍ଣନା ବସନ୍ତ ମହାନ୍ତି।

ବ୍ରାହ୍ମଣର ଧିକ୍କାର ଫଳରେ ଅର୍ଜୁନ ଅଗ୍ନିରେ ଝାସ ଦେବାକୁ ଚାହିଁଛନ୍ତି। କୃଷ୍ଣ ତାଙ୍କୁ ନିବାରଣ କରି ସାଙ୍ଗରେ ଧରି ଦିବ୍ୟରଥ ଆରୋହଣ ପୂର୍ବକ ଅନନ୍ତ ଜ୍ୟୋତି ସମୁଦ୍ର ପରପାରରେ ଅବସ୍ଥିତ ଦିବ୍ୟ ଭବନରେ ଉପନୀତ ହେଲେ। ଅନନ୍ତ ଶଯ୍ୟାଶାୟୀ ପରମ ପୁରୁଷୋତ୍ତମ ଭଗବାନ ଅଷ୍ଟଭୁଜ ବିଷ୍ଣୁଙ୍କୁ ଭେଟିଲେ। ବିଷ୍ଣୁ କୃଷ୍ଣାର୍ଜୁନଙ୍କୁ ବ୍ରାହ୍ମଣ ଶିଶୁ ପ୍ରତ୍ୟର୍ପଣ କଲେ ଓ ଯଥାଶୀଘ୍ର ଭୂଭାର ହରଣ କାର୍ଯ୍ୟ ଶେଷ କରି ତାଙ୍କ ନିକଟକୁ ଫେରିଆସିବାକୁ ନିର୍ଦ୍ଦେଶ ଦେଲେ। କୃଷ୍ଣାର୍ଜୁନ ବ୍ରାହ୍ମଣ ଶିଶୁଙ୍କୁ ଧରି ଦ୍ୱାରକା ଫେରିଛନ୍ତି।

0: ଶୁଣିଲେ ଅତିବଡ଼ି ଜଗନ୍ନାଥ ଦାସଙ୍କ ବିରଚିତ ଶ୍ରୀମଦ୍ ଭାଗବତର 451ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ବର୍ଣ୍ଣନା କରିଥିଲେ ବସନ୍ତ ମହାନ୍ତି। ଆକାଶବାଣୀ ରାଉରକେଲା 102.6 FM ଶୁଣୁଛନ୍ତି ଆପଣ। ଶ୍ରୋତାବନ୍ଧୁ, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିବା ପୂର୍ବରୁ କିଛି ମୁହୂର୍ତ୍ତର ବିରତି।
1: କମ ସମୟରେ ଅଧିକ ଫାଇଦା, ମାତ୍ର ଗୋଟିଏ କ୍ଲିକ୍ରେ ବଢ଼ିଆ ପସିଲା।
2: ଅଜଣା ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ ନାହିଁ। RBI କହେ,
3: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
0: ଶ୍ରୋତାବନ୍ଧୁ, ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 7008248758। ନମ୍ବରଟି ଆଉଥରେ କହି ରଖୁଛି, 7008248758। ବର୍ତ୍ତମାନ ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠାରୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ ଏହି ଟେଲିଫୋନ୍ ନମ୍ବରକୁ 8249809672। ନମ୍ବରଟି ଆଉଥରେ କହି ରଖୁଛି, 8249809672। ଆକାଶବାଣୀ ରାଉରକେଲା। ବର୍ତ୍ତମାନ ପ୍ରଚାର କରୁଛୁ ବିଭିନ୍ନ ଶିଳ୍ପ ସମ୍ପର୍କିତ ଆମର କାର୍ଯ୍ୟକ୍ରମ ଶିଳ୍ପ ଜଗତ। ଆଜି ଏଥିରେ ଶୁଣିବେ, ଷ୍ଟିଲ୍ ଫ୍ୟାକ୍ଟ୍ରି ମାଧ୍ୟମରେ ଆତ୍ମନିର୍ଭରଶୀଳତା, ଏ ସମ୍ପର୍କରେ ରାଜୁ ଚରଣ ସାହୁଙ୍କ ସହିତ ଏକ ସାକ୍ଷାତକାର ଭିତ୍ତିକ ଆଲୋଚନା। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ସୁପ୍ରଭା ରାଉତ। ଶୁଣିବା କାର୍ଯ୍ୟକ୍ରମ ଶିଳ୍ପ ଜଗତ।

ନମସ୍କାର ଶ୍ରୋତା ବନ୍ଧୁ, 102.6 FM ର ବିଶେଷ କାର୍ଯ୍ୟକ୍ରମ ଶିଳ୍ପ ଜଗତକୁ ସ୍ୱାଗତ କରୁଛି ମୁଁ ଆପଣଙ୍କର ରେଡ଼ିଓ ସାଥୀ ସୁପ୍ରଭା। ଶ୍ରୋତା ବନ୍ଧୁ, କର୍ମ ହିଁ ଜୀବନ। କର୍ମ ବିନା କୌଣସି ଜିନିଷ ହାସଲ କରିବା ସମ୍ଭବ ନୁହେଁ। କର୍ମ କରିବା ଦ୍ୱାରା ମଣିଷ ଆତ୍ମନିର୍ଭରଶୀଳ ହୋଇଥାଏ। ଶାସ୍ତ୍ରରେ କୁହାଯାଇଛି, ଧର୍ମଠାରୁ କର୍ମ ବଡ଼ ଅଟେ, ପ୍ରଥମେ କର୍ମ ତାପରେ ଧର୍ମ। ଆପଣମାନେ ଜାଣିଛନ୍ତି ଯେ ପରିଶ୍ରମ ହିଁ ସଫଳତାର ଚାବିକାଠି। କଠିନ ପରିଶ୍ରମ ଓ ଧୈର୍ଯ୍ୟ ଦ୍ୱାରା ମଣିଷ ଅନେକ କଠିନ ଯାତ୍ରାକୁ ମଧ୍ୟ ସହଜ କରିପାରେ ଓ ସଫଳତାର ସ୍ୱାଦ ଚାଖିପାରେ। ତେବେ ଶ୍ରୋତାବନ୍ଧୁ, ସମାଜରେ ଏପରି ଅନେକ ବ୍ୟକ୍ତି ଆମର ଉଦାହରଣ ସ୍ୱରୂପ ଅଛନ୍ତି, ଯେଉଁମାନେ କି ପରିଶ୍ରମ କରି ଆଜି ସମାଜରେ ନିଜର ଏକ ପରିଚୟ ସୃଷ୍ଟି କରିପାରିଛନ୍ତି। ଶ୍ରୋତାବନ୍ଧୁ, ଏହିପରି

0: ଜଣେ ବ୍ୟକ୍ତି ଆଜି ଆମ ସାଙ୍ଗରେ ଅଛନ୍ତି। ସେ ନିଜର ପରିଶ୍ରମ ଦ୍ୱାରା ଆଜି ଶିଳ୍ପ ଜଗତରେ ନିଜର ଏକ ପରିଚୟ ସୃଷ୍ଟି କରିପାରିଛନ୍ତି। କଥାରେ ଅଛି, ପ୍ରତ୍ୟେକ ପୁରୁଷର ସଫଳତା ପଛରେ ଏକ ନାରୀର ହାତ ଥାଏ। ତେବେ ତାଙ୍କର ପରିଶ୍ରମର ସଫଳତା ପଛରେ ରହିଛନ୍ତି ତାଙ୍କର ସହଧର୍ମିଣୀ। ନିଜର ପରିଶ୍ରମ ଦ୍ୱାରା କିପରି ସେ ସଫଳତାର ସିଡ଼ି ଚଢ଼ିପାରିଛନ୍ତି ଏବଂ ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ପାଲଟିଛନ୍ତି, ତାଙ୍କ ସାଙ୍ଗରେ କଥା ହେବା ଓ ସେ ସମ୍ପର୍କରେ ଅଧିକ କିଛି ଜାଣିବା। ସାର୍ ନମସ୍କାର।
1: ନମସ୍କାର
0: ସାର୍, ଆମର ଶିଳ୍ପ ଜଗତ କାର୍ଯ୍ୟକ୍ରମକୁ ଆପଣଙ୍କୁ ବହୁତ ବହୁତ ସ୍ୱାଗତ। ଆପଣଙ୍କ ପୁରା ପରିଚୟଟି ଆମର ଶ୍ରୋତା ବନ୍ଧୁମାନଙ୍କୁ ଦେବେ।
1: ମୋର ନାମ ରାଜୁ ଚରଣ ସାହୁ, ମୁଁ ଇଣ୍ଡଷ୍ଟ୍ରି ଡିପାର୍ଟମେଣ୍ଟରେ ଥିଲି ଆଉ ଇଣ୍ଡଷ୍ଟ୍ରିରୁ ଏଇ ଟେକ୍ନିକାଲ ଇଣ୍ଡଷ୍ଟ୍ରି ଟ୍ରେନିଂ ସେଣ୍ଟରରେ ମୁଁ ସୁପରଭାଇଜର ହିସାବରେ କାମ କରୁଥିଲି। ତାପରେ ମୁଁ କିଛି ଦିନ ପରେ ମ୍ୟାରେଜ୍ ପରେ ମୁଁ ମୋର ମିସେସ୍କୁ ଏଇ ଫ୍ୟାକ୍ଟ୍ରି ବିଷୟରେ କିଛି ଜ୍ଞାନ ଦେଲି ଆଉ ସେ ଏହାକୁ ଷ୍ଟାର୍ଟ କଲେ।
0: ଆଚ୍ଛା ସାର୍, ଆପଣ ବର୍ତ୍ତମାନ ଷ୍ଟିଲ୍ ଫ୍ୟାକ୍ଟ୍ରି ଯେଉଁ ଆପଣ କରିଛନ୍ତି, ବିଭିନ୍ନ ପ୍ରକାର ଜିନିଷ ସପ୍ଲାଏ କରୁଛନ୍ତି ତିଆରି କରିକି, ଆଚ୍ଛା ସାର୍ ଏଇ ଫ୍ୟାକ୍ଟ୍ରିଟି କେବେ ଆଉ କେମିତି କ'ଣ ଆରମ୍ଭ କଲେ ଏଇଟା ଆମର ଶ୍ରୋତା ବନ୍ଧୁମାନଙ୍କୁ କହିବେ।
1: ମୁଁ 1979 ମୋର ବିଶେଷ ଆରମ୍ଭ କଲେ ଆଉ ତାକୁ ଟେକ୍ନିକାଲ ଜ୍ଞାନ ଦେଇ ସେ ତାର ନିଜେ ଅର୍ଗାନାଇଜେସନ କରି ଏଇଟାକୁ ଚାଲୁ କଲେ ଆଉ ଏହାର ନାଁ ଦିଆହେଲା ରାଜାରାଣୀ ଇଣ୍ଡଷ୍ଟ୍ରି। କାରଣ ମୋ ନାଁ ରାଜା ଆଉ ମିସେସ୍ ନାଁ ରାଣୀ ଥିଲା, ସେଥିପାଇଁ ରାଜାରାଣୀ ଇଣ୍ଡଷ୍ଟ୍ରି ଆମେ ଦେଲୁ। ସେଇ ଅନୁଯାୟୀ ମୋର ଯେଉଁ ଟାଇପ୍ର କ୍ୱାଲିଟି ପ୍ରୋଡକ୍ସନ୍, ରାଜାରାଣୀ ଇଣ୍ଡଷ୍ଟ୍ରିର ପ୍ରୋଡକ୍ସନ୍ ମାନେ ଓଡ଼ିଶାରେ ବେଷ୍ଟ କ୍ୱାଲିଟିର ପ୍ରୋଡକ୍ସନ୍ ହେଉଛି ଆଉ ସେଇ ପ୍ରୋଡକ୍ସନ୍ ଦ୍ୱାରା ଭିନ୍ନ ଭିନ୍ନ ପ୍ରକାର ଘର ଆଉ ଭିନ୍ନ ଭିନ୍ନ ପ୍ରକାର ଫ୍ୟାକ୍ଟ୍ରି ମାନଙ୍କର ଯେଉଁ ସବୁ ଲାଗୁଛି ପାର୍ଟସ୍, ସମସ୍ତ ପ୍ରକାର କ୍ୱାଲିଟି ପ୍ରୋଡକ୍ସନ୍ ଏଇଠି ହୁଏ। ଗ୍ରିଲ୍, ଗେଟ୍, ସଟର୍ କାମ ଆଉ ଷ୍ଟ୍ରକ୍ଚର୍ କାମ, ଯେତେଗୁଡ଼ିଏ ସିଟ୍, ଏମ୍ଏସ୍ ସିଟ୍ର ଡୋର୍ସ, ୱିଣ୍ଡୋ, ଏସବୁ ଜିନିଷ ଏଇଠି ପ୍ରୋଡକ୍ସନ୍ ହୁଏ। ତାହା ବାଦ ମଧ୍ୟ କିଛି ଆଲମିରା ଆଉ ସ୍କୁଲ ପିଲାମାନଙ୍କର ଡେସ୍କ, ବେଞ୍ଚ ଆଉ ଏସବୁ ଜିନିଷ ବି ପ୍ରୋଡକ୍ସନ୍ ହୁଏ। ଏହା ଗଭର୍ଣ୍ଣମେଣ୍ଟ ଏବଂ ପ୍ରାଇଭେଟ ଲୋକମାନେ ଆମ ପାଖରୁ ନିଅନ୍ତି।
0: ଆଚ୍ଛା ସାର୍, ଆପଣ ତ ଚାକିରି କରୁଥିଲେ, ଆପଣ କହୁଥିଲେ ଯେ ମୋତେ ବି ଫ୍ୟାକ୍ଟ୍ରି କରିବାକୁ ଇଚ୍ଛା ଥିଲା, ତ କ'ଣ କେମିତି ମନରେ ଇଚ୍ଛା ହେଲା ଟିକେ ସେ ସମ୍ପର୍କରେ କୁହନ୍ତୁ।
1: ମୋର ଫ୍ୟାକ୍ଟ୍ରି କରିବାକୁ ଇଚ୍ଛା ଥିଲା, ସେ ଅନୁଯାୟୀ ମୋର ମିସେସ୍ ତାକୁ ଫୁଲଫିଲ୍ କଲେ ଆଉ ସେ ତାକୁ ଚଳେଇ ତା'ର ଯାହା ଟ୍ୟାକ୍ସ ସିଷ୍ଟମ, ଇନକମ୍ ଟ୍ୟାକ୍ସ ସିଷ୍ଟମ କି ବି ପରଚେସ୍ କି ବ୍ୟାଙ୍କ ସବୁ ସେ ସବୁ ବୁଝିକିରି ସେ କରୁଥିଲେ, କିଛି ଅସୁବିଧା ହେଇନାହିଁ ମୋତେ। ଆଉ ଜଣେ ଚାହିଁବ ଯେ ମୁଁ ଗୋଟେ ଇଣ୍ଡଷ୍ଟ୍ରି କରିପାରିବି, ମନିଟେରିଟା ବେଶୀ ତାକୁ ଦରକାର ନାହିଁ, ତାକୁ ଯଦି ଚେଷ୍ଟା କଲେ ସେ ସବୁ କରିପାରିବେ। ଆଉ ଆଜିକାଲି ବହୁତ ସିଷ୍ଟମ୍ ବି ହେଇଗଲାଣି ଆଉ ସେ ସିଷ୍ଟମ୍ରେ ପେମେଣ୍ଟ ନେଇକରି କାମ କଲେ ହେବ। ଯାହାର ଯାହା କାମ କରିବ, କ୍ୱାଲିଟି ଅଫ୍ ପ୍ରୋଡକ୍ସନ୍ ଯଦି କରିବେ ତାହେଲେ ସେ ଭଲ ଚାଲିବ। 1953 ମୁଁ ଆସିଥିଲି କଟକ, ସେତେବେଳେ ଗୋଟେ ମୀନା ବଜାର ହରେକୃଷ୍ଣ ମହତାବ କରୁଥିଲେ। ସେଇ ମୀନା ବଜାରରୁ ମୁଁ ଦେଖିଲି ସମସ୍ତ ପ୍ରକାର ଫର୍ଣ୍ଣିଚର୍, କଟୁରୀ, ଦା, ଭିନ୍ନ ଭିନ୍ନ ପ୍ରକାର ପ୍ରୋଡକ୍ସନ୍ ସେଠି ଦେଖିଲି ସେ ମୀନା ବଜାରରେ। ସେ ଦେଖିଲା ପରେ ମୋର ଇଚ୍ଛା ଥିଲା ଯେ ମୁଁ ଗୋଟେ ଏଇଭଳିଆ କିଛି ଗୋଟେ କରିବି ଇଣ୍ଡଷ୍ଟ୍ରି, ସେଇ ଏମ୍ ନେଇଥିଲି ମୁଁ। କିନ୍ତୁ ସର୍ଭିସ୍ ତ ମୋତେ ମିଳିଗଲା, ସେଥିପାଇଁ ମୁଁ ସେ ଏମ୍ ନେଇପାରିଲିନି। ଏଇଟାକୁ ମିସେସ୍ଙ୍କ ଦ୍ୱାରା ତାକୁ ଟ୍ରେନ୍ କରେଇକିରି ଏସବୁ କାମଟା ଷ୍ଟାର୍ଟ କରି ଆଜି ଏ ଭଲ, ଆଜିକାଲି ପ୍ରାୟ ଏଇଟାର ଡେଭଲପମେଣ୍ଟ ହେଇକରି ଭଲ ଧରଣର ପ୍ଲଟ୍ ବି ମୋତେ ଗୋଟେ ମିଳିଛି। ସେ ପ୍ଲଟ୍ରେ ମୋର ଇଣ୍ଡଷ୍ଟ୍ରି ବର୍ତ୍ତମାନ ଇଣ୍ଡଷ୍ଟ୍ରିଆଲ ଷ୍ଟେଟ୍ରେ ଅଛି, ରାଉରକେଲା ଇଣ୍ଡଷ୍ଟ୍ରିଆଲ ଷ୍ଟେଟ୍ରେ, ସେଇଠୁ ଆମେ ଡେଭଲପମେଣ୍ଟ କରିଛୁ।
0: ଆଚ୍ଛା ସାର୍, ଆପଣ ତ ନିଜେ ଜଣେ ଗଭର୍ଣ୍ଣମେଣ୍ଟ ଏମ୍ପ୍ଲୟ ଥିଲେ, ତ ଆପଣ ଚାକିରି କରିକି ଗୋଟେ ଫ୍ୟାକ୍ଟ୍ରି କରିବାକୁ କେମିତି କ'ଣ ମନ ବଳେଇଲେ ଟିକେ ସେ ସମ୍ପର୍କରେ କହିବେ।
1: ଏଇଟା ମୋର ଇଚ୍ଛା ନଥିଲା, ମୋର ସ୍ତ୍ରୀଙ୍କର ଇଚ୍ଛା ଥିଲା। ସେ କିଛି ଦିନ ଛୋଟ ଛୋଟ ମେସିନ୍ ଆଣିକରି ଏଠି କିଛି ପ୍ରାକ୍ଟିସ୍ କରନ୍ତି ଆଉ ପ୍ରାକ୍ଟିସ୍ କଲାପରେ ତାପରେ କିଛି ଦିନ ପରେ ସେ ଷ୍ଟାର୍ଟ କଲେ ଆଉ ସେ କାଳ ପରେ ମୁଁ କିଛି ଟିକେ ତାଙ୍କୁ ସାହାଯ୍ୟ କରେ କେତେବେଳେ କେମିତି ଆଉ ସେ ଅନୁଯାୟୀ ଚାଲେ। ଆଉ ଏଇଟା ମୁଁ କଟକରେ ମୁଁ ସର୍ଭିସ୍ କଲାପରେ ଏଇଟା ବି ମୋର ବି ଏମ୍ ଥିଲା ଏଇ ଇଣ୍ଡଷ୍ଟ୍ରି କରିବା ପାଇଁ। ତାପରେ ତାଙ୍କୁ ଶିକ୍ଷା ଦେଇକି ତାପରେ ଏଇଟା ମୁଁ ଆରମ୍ଭ କଲି ରାଉରକେଲାରେ। ମୋର ଯେତେବେଳେ ଟ୍ରାନ୍ସଫର୍ ହେଲା ରାଉରକେଲାରେ ମୁଁ ଏଇଟା ଆରମ୍ଭ କରିଛି।
0: ଆଚ୍ଛା ସାର୍, ଆପଣଙ୍କ ମିସେସ୍ ଏଇ ଫ୍ୟାକ୍ଟ୍ରିଟି ଷ୍ଟାର୍ଟ କରିଛନ୍ତି ଆପଣ କହିଲେ। ଆଚ୍ଛା ସାର୍, ସେ ଜଣେ ଲେଡ଼ିଜ୍ ହେଇକି କ'ଣ କେମିତି ଫ୍ୟାକ୍ଟ୍ରି କରିବା ପାଇଁ ତାଙ୍କର ମନ ହେଲା ସେ ବିଷୟରେ ତ ଆପଣ ଜାଣିଥିବେ ନିଶ୍ଚୟ, ତ ସେ ସମ୍ପର୍କରେ ଟିକେ ଆମେ ଜାଣିବାକୁ ଚାହୁଁଛୁ।

0: ସେ ଅତି ଉଚ୍ଚକୋଟୀର ତାଙ୍କର ଚିନ୍ତାଧାରା, ଆଉ ସମସ୍ତଙ୍କ ସାଙ୍ଗରେ ସେ ଭଲ ମିଶିପାରନ୍ତି, ଆଉ ସବୁ ପ୍ରକାର କାମରେ ନିଜେ ମଧ୍ୟ ୱେଲ୍ଡିଂ କରିପାରନ୍ତି, କଟିଂ କରିପାରନ୍ତି, ଆଉ ପିଲାମାନେ ଯେଉଁମାନେ ଥାଆନ୍ତି ସେମାନଙ୍କୁ ବି ଶିକ୍ଷା ଦିଅନ୍ତି। ଏ କରିକି ସେମାନେ ସେଇ ଫ୍ୟାକ୍ଟ୍ରିଟା ସିଏ ଚଲାଉଥିଲେ। ଏଥିରେ ମୋର କିଛି ଫ୍ୟାକ୍ଟ୍ରି ବିଷୟରେ ମୋର କିଛି କନେକ୍ସନ୍ ନଥାଏ। ସିଏ କେବଳ ୟାକୁ କରିକି ନିଜେ ଅର୍ଗାନାଇଜେସନ୍ କରିକି ୟାକୁ ପ୍ଲଟ୍ ନେବା, ଇଣ୍ଡଷ୍ଟ୍ରି ଡିପାର୍ଟମେଣ୍ଟରୁ ଇଏ କରିବା, ବ୍ୟାଙ୍କରୁ ଲୋନ୍ ନେବା, ଏସବୁ କରି ସେ ନିଜେ କରୁଥିଲେ ତାଙ୍କ ନିଜ ନାଁରେ।
1: ଏଇଟା ଆପଣ ବହୁତ ବଢ଼ିଆ କଥା କହିଲେ। ଏଇଟା ଗୋଟେ ଆମର ଲେଡ଼ିଜ୍ ମାନଙ୍କ ପାଇଁ ଶିକ୍ଷା ଯେ ସେମାନେ ବି ଚାହିଁଲେ ଆଜି ଫ୍ୟାକ୍ଟ୍ରି କରିପାରିବେ। ଆପଣଙ୍କ ମିସେସ୍ କରିଛି କି ଦେଖେଇଛନ୍ତି ସେ। ଆଚ୍ଛା ସାର୍, ଯେତେବେଳେ ଆପଣ ଫ୍ୟାକ୍ଟ୍ରିଟା ଆରମ୍ଭ କଲେ କେମିତି କ'ଣ ବ୍ୟାଙ୍କରୁ ଲୋନ୍ କେମିତି କ'ଣ ଆପ୍ଲାଏ କଲେ, ଆଉ କେମିତି କ'ଣ ବ୍ୟାଙ୍କରୁ ଲୋନ୍ ମିଳିଲା, ପ୍ରଥମେ କେତେ ଟଙ୍କାରେ ଆପଣ ଏଇ ଫ୍ୟାକ୍ଟ୍ରିଟି ଆରମ୍ଭ କରିଥିଲେ?
0: ଏଇ ଫ୍ୟାକ୍ଟ୍ରି ବହୁତ ଅଳ୍ପ ଟଙ୍କାରେ ଆମେ ଷ୍ଟାର୍ଟ କରିଥିଲୁ। ଏଥିରେ କଟକର ଜଣେ ଭଦ୍ରଲୋକ ସେ ମୋତେ କିଛି ମେସିନେରୀ ସପ୍ଲାଏ କଲେ। ସେ ଦାମ ତା'ର କେବଳ 1500-1600 ଟଙ୍କାର ସେ ମେସିନ୍ ସେ ଦେଇଥିଲେ। ଗୋଟେ ୱେଲ୍ଡିଂ ମେସିନ୍, ଆଉ ଗୋଟେ ଡ୍ରିଲ୍ ମେସିନ୍, ଆଉ ଗୋଟେ କଟିଂ ମେସିନ୍, ଏ ତିନିଟି ଜିନିଷରେ ମୁଁ ସେଇଟା ଷ୍ଟାର୍ଟ କରିଥିଲି ମିସେସ୍। ସେଇଟା ଆମକୁ ସେ କେବଳ ଅଳ୍ପ ପଇସାରେ ଆମକୁ ଡୋନେସନ୍ କରିଥିଲେ, ସେଇଠୁ ଏଇଟା ଷ୍ଟାର୍ଟ ହୋଇଛି। ତାରି ଦେହରୁ ଇଣ୍ଡଷ୍ଟ୍ରିଆଲରୁ ଆମେ ନେଇଥିଲୁ 5 ଲକ୍ଷ, ସେ ମିସେସ୍ ନେଇଥିଲେ 5 ଲକ୍ଷ। ସେ ତାଙ୍କୁ ପେମେଣ୍ଟ ଆମ ଯେମିତି କ୍ୟାସ୍ କ୍ରେଡ଼ିଟ୍ରେ ପେମେଣ୍ଟ କରାହେଉଥିଲା, ଆଉ ଅର୍ଗାନାଇଜେସନ୍ କରି ସେ ଚାଲିଥିଲେ। ତାପରେ ସିଏ ଏବେ ନାହାନ୍ତି, ସେ ଏକ୍ସପାୟାର୍ କରିଗଲେ 2010ରେ, ଆଉ ତାପରେ ସେ ୨୧ ମୋର ପିଲାମାନେ ତାକୁ ଦେଖୁଛନ୍ତି।
1: ଆଚ୍ଛା ସାର୍, ଯେତେବେଳେ ଫ୍ୟାକ୍ଟ୍ରିଟି ଷ୍ଟାର୍ଟ ହେଲା ଆପଣ ତ ତାଙ୍କ ସାଙ୍ଗରେ ବି ସହଯୋଗ କରୁଥିଲେ, ତ କ'ଣ କ'ଣ ସବୁ ସମସ୍ୟା ଦେଇକି ଫାଷ୍ଟ ଆପଣ ଗତି କଲେ?
0: ଏଥିରେ ପିଲାମାନଙ୍କୁ ଆମର କିଛି ଇଣ୍ଡଷ୍ଟ୍ରି ପିଲାମାନେ ଯେଉଁ ITIର ପାସ୍ କରନ୍ତି ସେମାନେ କିଛି ଆସି କାମ କରନ୍ତି, ଆଉ ସେମାନଙ୍କୁ ପେମେଣ୍ଟ ବି ଆମେ କରୁ, ଆଉ ସେମାନେ ଅର୍ଗାନାଇଜେସନ୍ କରିକି ତାପରେ ଯାହା ଆସ୍ତେ ଆସ୍ତେ ସ୍କିଲ୍ ହେଲେ ସିକିଲ୍ ହେଇଗଲା ପରେ ସେମାନେ ଯାଇ ନିଜେ ନିଜେ ଇଣ୍ଡଷ୍ଟ୍ରି କରନ୍ତି। ବହୁତ ପିଲା ରାଉରକେଲାରେ ବି କରିଛନ୍ତି, ଆଉ ବ୍ରହ୍ମପୁରରେ ବି କରିଛନ୍ତି, ଭୁବନେଶ୍ୱରରେ ବି ଇଣ୍ଡଷ୍ଟ୍ରି କରିଛନ୍ତି, ଭିନ୍ନ ଓଡ଼ିଶାର ଭିନ୍ନ ଭିନ୍ନ ପ୍ରାନ୍ତକୁ ଯାଇକି ସେମାନେ କାମ କରନ୍ତି। ତାଙ୍କର ନିଜେ ଇଣ୍ଡଷ୍ଟ୍ରି ଛୋଟ ମୋଟ କରିକିରି ଗୋଟେ ଗୋଟେ ଇଣ୍ଡଷ୍ଟ୍ରି କରିଛନ୍ତି। ନାଇଁ, ଅସୁବିଧାର କିଛି କୌଣସି କାରଣ ନାହିଁ। ମନ ଲଗେଇକିରି ଯଦି କୌଣସି କାମ କରାଯାଏ କିଛି ଅସୁବିଧା ନାହିଁ। ଆମକୁ ବ୍ୟାଙ୍କ ବି ଭଲ ସାହାଯ୍ୟ କରିଛି, କିଛି ଯେତେ ଟଙ୍କା କହିଲେ ସେମାନେ କହିଲେ ଆମେ ନେଲୁ, କିନ୍ତୁ ଆମେ ଅଳ୍ପ ଆମାଉଣ୍ଟ ନେଇକି ବ୍ୟାଙ୍କରୁ ଷ୍ଟାର୍ଟ କରିଛୁ। ଏଥିରେ କ'ଣ ହେଉଛି, ପ୍ରୋବ୍ଲେମ୍ ହେଉଛି, ମେନ୍ ହେଉଛି ଇଣ୍ଡଷ୍ଟ୍ରିଆଲର ଯେଉଁ ସହଯୋଗ, ସେ ସହଯୋଗ ଗୁଡ଼ା ଯାହା ହେବା କଥା ସେଇଭଳିଆ ହେଇପାରୁନାହିଁ, ନହେଲେ ମଧ୍ୟ ଆମକୁ ବିଶେଷ କିଛି ଅସୁବିଧା ପଡ଼ିନାହିଁ।
1: ଆଚ୍ଛା ସାର୍, ଆପଣଙ୍କ ଫ୍ୟାକ୍ଟ୍ରିରେ କ'ଣ କ'ଣ ସବୁ ଜିନିଷ ତିଆରି ହେଉଛି?
0: ଆମର ଯେତେ ପ୍ରକାର ସୁପର କ୍ୱାଲିଟିର ବ୍ରାଇଟ୍ର ଗ୍ରିଲ୍ସ ତିଆରି ହେଉଛି, ଗେଟ୍ସ ତିଆରି ହେଉଛି, ଡିଜାଇନ୍ସ ଗେଟ୍ସ ତିଆରି ହେଉଛି, ଆଉ ଆଲମିରା ବି ତିଆରି ହେଉଛି। ସମସ୍ତ ପ୍ରକାର ଫର୍ଣ୍ଣିଚର୍ସ, ଘରୋଇ ଯେତେ ଦରକାର ଜିନିଷ ଗୁଡ଼ା ସେଇଠି ପ୍ରୋଡକ୍ସନ୍ ହେଉଛି। ଆଉ ଏଥିରେ ଅଛି ସ୍ପୋର୍ଟସ୍ ଆର୍ଟିକଲ୍ ବି ତିଆରି ହେଉଛି, ହସ୍ପିଟାଲ୍ର ଇକ୍ୱିପମେଣ୍ଟସ୍ ବି ତିଆରି ହେଉଛି, ହସ୍ପିଟାଲ୍ର ବେଡ୍ ସଫା ଏସବୁ ଜିନିଷ ବି ତିଆରି ହୁଏ।
1: କେଉଁ କେଉଁ ଜାଗାକୁ ସବୁ ଏସବୁ ଜିନିଷ ସପ୍ଲାଏ କରୁଛନ୍ତି?
0: ଏସବୁ ରାଉରକେଲା ବି ଯାଉଛି, କଟକ ବି ଯାଇଛି, କିଛି SP ମେଡ଼ିକାଲ କଲେଜର ଯେତେ ଲେକ୍ଚର ଥିଏଟର ହଲ୍ର ଯେଉଁଗୁଡ଼ା ତିଆରି ହେଇଛି ସେଗୁଡ଼ା ବି ଏଇଠୁ ତିଆରି ହେଇକି ଯାଇଛି। ରିକ୍ୱାୟାରମେଣ୍ଟ ଘର ଯେତେ ବିଲ୍ଡିଂ ତିଆରି ହେଉଛି ପ୍ରାୟ ଅଧିକାଂଶ ବିଲ୍ଡିଂ ଆମର ରାଜାରାଣୀ ଇଣ୍ଡଷ୍ଟ୍ରିରୁ ମେଟେରିଆଲ ଯାଏ।
1: ଆଚ୍ଛା ସାର୍, ଯେତେବେଳେ ଆପଣ ଫ୍ୟାକ୍ଟ୍ରି ଷ୍ଟାର୍ଟ କଲେ କେତେ ଜଣ ପିଲା କାମ କରୁଥିଲେ, ଆଉ ବର୍ତ୍ତମାନ କେତେ ଜଣ ପିଲା ଆପଣଙ୍କ ପାଖରେ କାମ କରୁଛନ୍ତି?
0: ଆମର ଯେତେବେଳେ ଷ୍ଟାର୍ଟ କରିଥିଲୁ 10 ଜଣ ପିଲା, ଷ୍ଟୁଡେଣ୍ଟସ୍ ଆଉ ହେଲ୍ପର ମିଶିକି 10 ଜଣ କାମ କରିଥିଲେ। ତାପରେ ଏଇଟା ବଢ଼ିଯାଇଥିଲା 20-25 ଜଣ ପର୍ଯ୍ୟନ୍ତ। ବର୍ତ୍ତମାନ ଆମେ ଆଉ ମୋର ରିଟାୟାରମେଣ୍ଟ ପରେ ତାପରେ ଏହାକୁ ଦେଖିବା ପାଇଁ ଆଉ କେହି ନାହାନ୍ତି, ସେଥିପାଇଁ ଏଇଟା କମେଇ ଦେଇଛୁ। ଏବେ 5-6 ଜଣ ପିଲା କାମ କରୁଛନ୍ତି।
1: ଆଚ୍ଛା ସାର୍, ଯେଉଁ ଆପଣ ଯେଉଁ ପ୍ରଡ଼କ୍ଟ ଗୁଡ଼ା ବନାଉଛନ୍ତି ତା ଭିତରେ କେଉଁ ପ୍ରଡ଼କ୍ଟଟା ବେଶୀ ଆପଣଙ୍କର ସେଲ୍ ହେଉଛି?
0: ଆମର ହେଲା ସବୁ ସୁପର କ୍ୱାଲିଟି ଗ୍ରିଲ୍ସ ଗେଟ୍ ଗୁଡ଼ା ତିଆରି ହେଉଛି, ଯେତେ ପ୍ରକାର ଗ୍ରିଲ୍ ଗେଟ୍ ଅଛି ସେଗୁଡ଼ା ଆମର ତିଆରି ହେଉଛି, ସବୁ ପ୍ରକାର ଡିଜାଇନ୍ସ ଗେଟ୍ସ ଆଉ ଏସବୁ ଜିନିଷ ଗୁଡ଼ା ଏଠି ପ୍ରୋଡକ୍ସନ୍ ହୁଏ।
1: ସାର୍, କ'ଣ କ'ଣ ସବୁ ମେସିନ୍ ସେଥିପାଇଁ ବ୍ୟବହାର ଆପଣ କରୁଛନ୍ତି ଏସବୁ ଜିନିଷ ତିଆରି କରିବା ପାଇଁ?
0: ମେସିନେରୀ ଆମ ପାଖରେ ସମସ୍ତ ପ୍ରକାର ଭିନ୍ନ ଭିନ୍ନ ପ୍ରକାର ୱେଲ୍ଡିଂ ମେସିନ୍ ଅଛି, କଟିଂ ମେସିନ୍ ଅଛି, ବେଣ୍ଡିଂ ହାଇଡ୍ରୋଲିକ୍ ବେଣ୍ଡିଂ ମେସିନ୍ ଅଛି, ବଲ୍ ପ୍ରେସ୍ ଅଛି, ସିଟ୍ ବେଣ୍ଡିଂ ମେସିନ୍ ଅଛି, ଏସବୁ ଜିନିଷ ଆମ ପାଖରେ ସମସ୍ତ ପ୍ରକାର ଟେକ୍ନିକାଲ ଯେଉଁ ଫ୍ୟାବ୍ରିକେସନ କାମର ସବୁ ପ୍ରକାର ମେଟେରିଆଲ୍ସ ଆମ ପାଖରେ ଆଭେଲେବୁଲ୍ ଏଇଠି ଅଛି, ମେସିନେରୀ ଆମ ପାଖରେ ଅଛି। ସେଗୁଡ଼ା ଆମେ କିଛି ମେସିନ୍ ବି ନିଜ ହାତରେ ତିଆରି

0: ସାର୍ ବର୍ତ୍ତମାନ ତ ରାଉରକେଲାରେ ବହୁତ ଫ୍ୟାକ୍ଟ୍ରି ହେଲାଣି, ତ ଏତେ ଫ୍ୟାକ୍ଟ୍ରି ଭିତରେ ମାର୍କେଟରେ ଆପଣଙ୍କର ପୋଜିସନଟା ବର୍ତ୍ତମାନ କେମିତି କ'ଣ?
1: ନାଇଁ, ଏଥିରେ ଆମର କୌଣସି ଅସୁବିଧା ପଡ଼ୁନାହିଁ, କାରଣ ଯିଏ ଆମ ପାଖକୁ ଆସିକି ମେଟେରିଆଲ୍ସ ନେଉଛନ୍ତି ସେଗୁଡ଼ା ଆମର ଭଲ କ୍ୱାଲିଟି ମେଟେରିଆଲ୍, ଆଉ ଲୋକମାନେ ବହୁତ ପସନ୍ଦ ବି କରନ୍ତି ଆମ କାମ, ଆଉ ସେଥିପାଇଁ ଆମେ ଉଚ୍ଚକୋଟୀର ମେଟେରିଆଲ୍ଟା ତିଆରି କରୁ, ସେଥିପାଇଁ ଡିମାଣ୍ଡ ଆମର ବେଶୀ ପଡ଼େ।
0: ଆଚ୍ଛା ସାର୍, ଆପଣ କହିଲେ ଯେ ରାଉରକେଲାରେ ବି ସପ୍ଲାଏ ହେଉଛି, ବାହାରକୁ ବି ଆପଣ ନିଜ ପ୍ରଡ଼କ୍ଟ ସବୁ ବାହାରକୁ ବି ସପ୍ଲାଏ କରୁଛନ୍ତି, ତ ବାହାରେ କେମିତି କ'ଣ ତାର ପୋଜିସନ ଆପଣଙ୍କର ଅଛି ମାର୍କେଟରେ?
1: ନାଇଁ, ଯେଉଁ ମେଟେରିଆଲ୍ସଟା ଆମର ପ୍ରଡ଼କ୍ସନ୍ ହେଉଛି ସେଇଟା ଆମେ ଇଏକୁ ପଠାଉଛୁ, ଯେଉଁମାନେ ଯାହାର ୱାଣ୍ଟେଡ୍ ହେଲା ସେମାନେ କିଏ କଟକରୁ ଆସିଲା, କିଏ ଭୁବନେଶ୍ୱରରୁ ଆସିଲା, କିଏ ଆସିଲା ଆମକୁ ଅର୍ଡ଼ର ଦିଅନ୍ତି, ସେ ଅର୍ଡ଼ର ଅନୁଯାୟୀ ଆମେ ତିଆରି କରୁଛୁ। ଏବେ ବର୍ତ୍ତମାନ ଆମର ବିପିଏଫ୍ଟିରେ ବର୍ତ୍ତମାନ ଆମର କାମ

0: ଚାଲିଛି, ସେଥିରେ ଡୋର୍ ଷ୍ଟିଲ୍ ଡୋର୍ ୱିଣ୍ଡୋ ଏସବୁ କାମ ଗୁଡ଼ା ଆମର ଏଠୁ ପ୍ରଡ଼କ୍ସନ୍ କି ଯାଉଛି, ଏଇଖାନି ଚାଲିଛି ତାଙ୍କରି କାମ।
1: ସାର୍ ଆପଣ କହିଲେ ଯେ 5 ଲକ୍ଷ ଟଙ୍କାରେ ଆପଣ ଫ୍ୟାକ୍ଟ୍ରିଟା ଷ୍ଟାର୍ଟ କରିଥିଲେ, ସାର୍ ବର୍ତ୍ତମାନ ଆପଣ ପିଲାମାନଙ୍କୁ ଦେଇକି ପେମେଣ୍ଟ ମାସରେ ଆପଣ ତଥାପି ଫ୍ୟାକ୍ଟ୍ରିରୁ ଆପଣ କେତେ ଟଙ୍କା ଏମିତି ଇନକମ୍ କରିପାରୁଛନ୍ତି?
0: ଆମେ ବ୍ୟାଙ୍କରୁ ଯେଉଁ ଟଙ୍କା ନେଇଥିଲୁ ସେଗୁଡ଼ା ପୁରା ଫୁଲି ପେଡ୍ କରିସାରିଲୁଣି, ଆଉ ବାକି ଏବେ ବର୍ତ୍ତମାନ ଏ ଫ୍ୟାକ୍ଟ୍ରିକୁ ଆମେ କମେଇ ଦେଇଛୁ, କାହିଁକିନା ଯେଉଁ ଲେବର୍ମାନେ ଆମ ପାଖରେ ରହନ୍ତି ସେମାନେ କିଛି ଦିନ ଶିଖିଲା ପରେ ଚାଲିଯାଆନ୍ତି, ଆଉ ସେମାନେ ଯାଇକି ଅନ୍ୟ ଗୋଟେ ଗୋଟେ ଇଣ୍ଡଷ୍ଟ୍ରି କରନ୍ତି। ଏବେ ଯେତିକି ଅଛି ଆମର ମାସରେ 10-20 ହଜାର ଟଙ୍କା ଖର୍ଚ୍ଚବାର୍ଚ୍ଚ ଯାଇକି ହୁଏ।
1: ବର୍ତ୍ତମାନର ଯୁବପିଢ଼ି ଯେଉଁମାନେ କି ଚାକିରି ବାକିରି ପାଉନାହାନ୍ତି, ପାଠ ପଢ଼ିକି ସେମାନେ ବସି ରହୁଛନ୍ତି, କେମିତି ସେମାନେ ରୋଜଗାରକ୍ଷମ ହେବେ? ଆପଣ ଯେମିତି ଚାକିରି କରିକି ମଧ୍ୟ ଆପଣଙ୍କ ମିସେସ୍ ଜଣେ ଲେଡ଼ିଜ୍ ହେଇକି ସିଏ ସାହସ କରିପାରିଲେ ଫ୍ୟାକ୍ଟ୍ରି କରିବା ପାଇଁ, ଆପଣ ସେମିତି କ'ଣ ଆମର ଯୁବପିଢ଼ିକୁ ଉପଦେଶ ଦେବାକୁ ଚାହିଁବେ ଯେ ସେମାନେ ବସି ନ ରହିକି ବେରୋଜଗାର ନ ହେଇକି କେମିତି କ'ଣ ସେମାନେ ରୋଜଗାରକ୍ଷମ ହୋଇପାରିବେ, ଟିକେ ଆପଣ ସେ ବିଷୟରେ କହିବେ?
0: ଯୁବପିଢ଼ିକି ମୋର ଗୋଟିଏ ରିକ୍ୱେଷ୍ଟ, ଯେଉଁମାନେ ଡିପ୍ଲୋମା କରନ୍ତୁ କି ITIରେ କ୍ରାଫ୍ଟସ୍ମେନ୍ କରନ୍ତୁ କିମ୍ବା ଡିଗ୍ରୀ କରନ୍ତୁ, ସମସ୍ତଙ୍କ ପାଇଁ ମୋର ଗୋଟେ ଦେଖିଲୁ, ଯେକୌଣସି ୱାର୍କ ସେମାନେ ଦେବେ ଯେଉଁ ବିଷୟରେ ସେମାନଙ୍କୁ ଜ୍ଞାନ ନେବେ ସେ ଭଲ ଜ୍ଞାନ ନେବା ଦରକାର। ମନେକର ଗୋଟେ ITIର ପିଲା ଗୋଟେ ୱେଲ୍ଡର କାମ କଲା, ତାହେଲେ ସେ ୱେଲ୍ଡର ଭିତରେ ତା'ର ପୁରା ଭଲ ଏକ୍ସପିରିଏନ୍ସ ହେବା ଦରକାର, ଆଉ ସେ ହେଲେ ହିଁ ଗୋଟେ କିଛି କରିପାରିବ। କିମ୍ବା ବାହାରେ କୌଣସି ଛୋଟ ମୋଟ ଫ୍ୟାକ୍ଟ୍ରି ଭିତରେ ପଶି ସେଠି କିଛି କାମ ଶିଖିଲା ପରେ ସେ ନିଜେ ଯେକୌଣସି ପାରିବ ଯେ ମୁଁ ଗୋଟେ ଇଣ୍ଡଷ୍ଟ୍ରି କରିପାରିବି ଛୋଟ ମୋଟ ଧରଣର, ସେ ହେଲେ କରିପାରିବେ ଇଜିଲି। ଆଉ ବଡ଼ ଯଦି ଧରଣର ଯେଉଁମାନେ ଡିଗ୍ରୀ କଲେ ଯେଉଁ କଲେ ସେମାନେ ତାଙ୍କ ପ୍ଲାନ୍ ଅଲଗା, ଆଉ ସେଇ ଅନୁଯାୟୀ ସେମାନେ ମେସିନେରୀ ପକେଇକି ଆଜିକାଲି କରିପାରିବେ।
1: ଆଚ୍ଛା ସାର୍, ଜଣେ ଲୋକ ଫ୍ୟାକ୍ଟ୍ରି କରିବାକୁ ଚାହୁଁଛି, ତାକୁ ମେନ୍ କ'ଣ ଦରକାର? ଟଙ୍କା ଦରକାର, ମନରେ ସେତିକି ଦୃଢ଼ ଶକ୍ତି ଥିବା ଦରକାର କି ହଁ ମୁଁ କରିପାରିବି, କେଉଁ ଜିନିଷଟା ମେନ୍ ଦରକାର ଆପଣ ଭାବୁଛନ୍ତି?
0: ଜଣେ ଲୋକ ଯଦି କିଛି ଯେକୌଣସି ଇଣ୍ଡଷ୍ଟ୍ରି କରୁ ନିଜର ସୁହା ଦରକାର, ନିଜର ମୁଁ ଏଇଟା କରିପାରିବି, ଆଉ ତାର ସେତିକି ଆଜିକାଲି ଯେ ଜଣଙ୍କ ଉପରେ ନିର୍ଭର କରି କେବେ କିଛି କରିହେବନି, ନିଜେ କରିପାରୁଥିବା ବା ନିଜେ ଶିଖିବା ଆଉ ସେଇ ଜିନିଷକୁ ସେଟିଂ କଲେ ଜଣେ ଲୋକ ଫୁଲଫିଲ୍ ହୋଇପାରିବ ଇଣ୍ଡଷ୍ଟ୍ରିରେ। ଆଉ ଏଥିରେ କୌଣସି ମନିଟାରୀ ଏଥିରେ କିଛି ସାହାଯ୍ୟ ନାହିଁ, ମନିଟାରୀ ଯାହା ବି ଥାଉ ଆପଣମାନଙ୍କର ଅଳ୍ପ ଟଙ୍କା ଅଛି ଆପଣଙ୍କ ପାଖରେ, ଧର ଆପଣ ଛୋଟ ଇଣ୍ଡଷ୍ଟ୍ରି କରିବେ, ଆଉ ଆଜିକାଲି ଛୋଟ ଗୋଟେ ଡ୍ରିଲ୍ ମେସିନ୍, ଗୋଟେ ୱେଲ୍ଡିଂ ମେସିନ୍, ଗୋଟେ ଗ୍ରାଇଣ୍ଡିଂ ମେସିନ୍, ଏଇ ତିନିଟା ହେଲେ ଗୋଟେ ଛୋଟିଆ ଗ୍ରିଲ୍ ଗେଟ୍ ଫ୍ୟାକ୍ଟ୍ରି କରିପାରିବେ। କିନ୍ତୁ ସେହିସବୁ ଜିନିଷ ଯେତେ ବଡ଼ କରିବେ ସେ ବଡ଼ ଧରଣର ହୋଇପାରିବ, ଆଉ ଏ ଆମେ ସେଇ ଛୋଟରୁ ବଡ଼ ବଡ଼ ଇଣ୍ଡଷ୍ଟ୍ରିକୁ କାମ ବି କରିଛେ, ସେଇ ଏଇ ଯେଉଁ ଛୋଟ ଛୋଟ ଜିନିଷକୁ ନେଇକରି ଯେତେ ଡେଭଲପ୍ ଆପଣଙ୍କର ଆମମାନଙ୍କର ଏବେ 10 ଲେବର ପାଇଁ ମେସିନେରୀ ରଖିଲେ, ଆଉ 10 ପାଇଁ ଆପଣଙ୍କୁ ଅର୍ଡ଼ର ଆସିଲା, ଆପଣ ସେ ଅନୁଯାୟୀ କାମ କରିବେ। ଆଉ ନିଜେ କିନ୍ତୁ ଜାଣିବାକୁ ପଡ଼ିବ, ନ ଜାଣିଲେ ଆପଣ ସେ କାମ କିଛି କରିପାରିବେନି। ମନେକର ଜଣେ ଫିଟର୍, ସେ ଫିଟିଂ କାମ ଜାଣିବାକୁ ପଡ଼ିବ ଯେ ତା'ର କେଉଁ ଡ୍ରିଲ୍ ମେସିନ୍ ଦରକାର କି କେଉଁ ମେସିନ୍ ଦରକାର, ସେଇ ଅନୁଯାୟୀ କେଉଁ ପ୍ରକାର ସେ କାମ ନେଲେ କରିବ। ମନେକର ପ୍ଲାଣ୍ଟରୁ ଗୋଟେ କାମ ଆସିଲା, ପ୍ଲାଣ୍ଟରୁ ଯେଉଁ ଜିନିଷ ଯେଉଁ ମେସିନ୍ ଦରକାର ୱାଣ୍ଟେଡ୍ ହେବ ସେଇଭଳିଆ କରିକି ଇଣ୍ଡଷ୍ଟ୍ରି କରିପାରିବେ, କିଛି ଅସୁବିଧା ନାହିଁ।
1: ଏବେ ତ ଗଭର୍ଣ୍ଣମେଣ୍ଟ ତରଫରୁ ବି ବହୁତ ହେଲ୍ପ ମିଳୁଛି ଫ୍ୟାକ୍ଟ୍ରି କରିବା ପାଇଁ, ବର୍ତ୍ତମାନ କିଛି କିଛି ଫ୍ୟାକ୍ଟ୍ରି ଅଛି ଯେଉଁଗୁଡ଼ା କି ଖୁବ୍ ଅଳ୍ପ ଦିନରେ ରୁଗ୍ଣ ହୋଇପଡ଼ୁଛି, ଫ୍ୟାକ୍ଟ୍ରି ଗୁଡ଼ା ଦୁର୍ବଳ ହୋଇପଡ଼ୁଛି, ଚାଲୁନି ଭଲ, ସେ ସବୁ ହେବାର କାରଣ କ'ଣ ବୋଲି ଆପଣ ଭାବୁଛନ୍ତି?
0: ଏଇଟା ଭଲ କ୍ୱେଶ୍ଚିନ୍ ଆପଣଙ୍କର। ଗୋଟିଏ କଥା ହେଉଛି ଯାହା କରିବାକୁ ପଡ଼ିବ ନିଜର ସିନ୍ସିଅରିଟି ନେଇକରି ସେଭଳିଆ କାମ କରିବ, ଯେଉଁ କାମଟା ମନେକର ଫୁଡ଼ ପ୍ରୋସେସିଂ କାମ କରିବେ, ମନେକର ଜଣେ ଲୋକ ବଜାରରୁ ବଢ଼ି ତିଆରି କରୁଛି କିମ୍ବା ଚାଉମିନ୍ ତିଆରି କରୁଛି କିମ୍ବା ସୋୟାବିନ୍ ବଡ଼ି ତିଆରି କରୁଛି, ମନେକର ତା ପାଇଁ ଦରକାର ଆପଣଙ୍କର 10-15 ଲକ୍ଷ ଟଙ୍କା ୱାଣ୍ଟେଡ୍। ଛୋଟରୁ ଷ୍ଟାର୍ଟ କଲେ ବଡ଼ କାମ ପର୍ଯ୍ୟନ୍ତ ସବୁ ପ୍ରକାର ପ୍ରୋସେସ ସବୁ ଆମ ପାଖରେ ଯେଉଁ ପ୍ରକାର ର ମେଟେରିଆଲ୍ସ ମାନେ ଗୋଟେ ଜାଗାରେ ଅଛି, ସଫିସିଏଣ୍ଟ ହଳଦୀ ମିଳୁଛି, ସଫିସିଏଣ୍ଟ ଜିରା ମିଳୁଛି, ସଫିସିଏଣ୍ଟ ଯେଉଁ ଜାଗାରେ ଯେଉଁ ମେଟେରିଆଲ୍ ମିଳୁଛି ସେଇ ଅନୁଯାୟୀ ଯଦି ଫୁଡ଼ ପ୍ରୋସେସିଂ କାମ କରିବି ସେ କାମ ହୋଇପାରିବ, ଇଜିଲି ହେବ। ସେମିତି ଇଣ୍ଡଷ୍ଟ୍ରିରେ ମଧ୍ୟ ରାଉରକେଲାରେ କ'ଣ ଦରକାର, ପ୍ଲାଣ୍ଟର କିଛି କାମ ଦରକାର, ସେଇ ଅନୁଯାୟୀ ସେଇ ଜବ୍ ଗୁଡ଼ା କଲେ ଆସିବ। ଆଉ ଆଜିକାଲି ଜେନେରାଲି ଘରେଇ ଯେଉଁ ଇକ୍ୟୁପମେଣ୍ଟ ଯେଉଁ ଗ୍ରିଲ୍, ଯେଉଁ ଡୋର୍, ଯେଉଁ ୱିଣ୍ଡୋ ଏସବୁ ଯେଉଁ ଗୁଡ଼ା କାମ ଦରକାର ହେଉଛି, ଆଜିକାଲି ଆଇରନ୍ ସର ସବୁ ଦରକାର ହୋଇଗଲାଣି, ଆଉ ସେଇ ଅନୁଯାୟୀ କଲେ ଲାଭବାନ ହେବେ।
1: ଆପଣ ତ ବହୁତ ଭଲ କଥା କହିଲେ। ଆଚ୍ଛା ସାର୍, ଶେଷରେ ଆମର ଶ୍ରୋତା ବନ୍ଧୁମାନଙ୍କୁ ଯେଉଁ ପିଲାମାନେ ବର୍ତ୍ତମାନ ରୋଜଗାର କରିବାକୁ ଚାହୁଁଛନ୍ତି, କ'ଣ କେମିତି ଏଇ ଛୋଟ ବଡ଼ ଫ୍ୟାକ୍ଟ୍ରି କରିକି ରୋଜଗାର କରିପାରିବେ ସେମାନଙ୍କୁ କହିବାକୁ ଚାହିଁବେ?
0: ଆଜିକାଲି ଯେଉଁ ଏରିଆ ମନେକର

0: ଆପଣଙ୍କର କେଉଁ ଏରିଆରେ କ'ଣ ଚାଲିବ ସେଇ ଅନୁଯାୟୀ ଇଣ୍ଡଷ୍ଟ୍ରି ଆପଣ କରିପାରିବେ। ପ୍ରଥମ କଥା ହେଲା ଯେକୌଣସି ସେ ଟେକ୍ନିସିଆନ୍ ହେଉ କିମ୍ବା ନନ୍ ଟେକ୍ନିସିଆନ୍ ହେଉ ସେ କ'ଣ କରିପାରିବ ସେ ନିଜର କେତେ ସାଟିସ୍ଫାଇ କରିଦେବ ଲୋକଙ୍କୁ ସେ କାମ ପାଇଁ ତାହେଲେ ସେ ଠିକ୍ ହେବ। ସେଇଟାକୁ ନ କଲେ ନିଜେ ହିଁ କରିବାକୁ ପଡ଼ିବ ତାକୁ କ'ଣ ଡିସାଇଡ଼। ସେ ମନେକର କୌଣସି ଫେବ୍ରିକେସନ୍ କାମ କରିପାରିବ କି କୌଣସି ଫର୍ଣ୍ଣିଚର୍ କାମ କରିପାରିବ କି କୌଣସି ଆମର ଘରେଇକରଣ ଏସ୍ର କାମ ମାନେ ଷ୍ଟିଲ୍ର ଯେଉଁ ସବୁ ଇକ୍ୱିପମେଣ୍ଟସ୍ ମିଳିଲାଣି ଆଜିକାଲି ସବୁ ଆସିଗଲାଣି ଷ୍ଟିଲ୍ର ସେସବୁ ଜିନିଷ କ'ଣ କରିପାରିବ ସେ ଅନୁଯାୟୀ ମାର୍କେଟ୍ର କ'ଣ ଦରକାର ସେଇଟାକୁ ଦେଖିକରି କରିବାକୁ ପଡ଼ିବ।
1: ଧନ୍ୟବାଦ ସାର୍, ଯାହା ହଉ ଆପଣ ନିଜର ବହୁମୂଲ୍ୟ ସମୟ ଆମର କାର୍ଯ୍ୟକ୍ରମ ପାଇଁ ଦେଲେ, ସେଥିପାଇଁ ଆପଣଙ୍କୁ ମୋ ତରଫରୁ ଏବଂ ଆମର ଅଲ୍ ଇଣ୍ଡିଆ ରେଡ଼ିଓ ତରଫରୁ ବହୁତ ବହୁତ ଧନ୍ୟବାଦ।
0: ନମସ୍କାର।

ଶ୍ରୋତା ବନ୍ଧୁ, ସମୟ କାହାକୁ ଅପେକ୍ଷା କରେ ନାହିଁ, ତେବେ ଆମକୁ ମଧ୍ୟ ସମୟ ସହିତ ତାଳ ଦେଇ ଆଗକୁ ବଢ଼ିବାକୁ ପଡ଼ିବ। ଆଜିର କାର୍ଯ୍ୟକ୍ରମକୁ ଶେଷ କରିବାର ସମୟ ହୋଇଗଲାଣି। ନମସ୍କାର।

ଶେଷ ହେଲା ଶିଳ୍ପ ସମ୍ପର୍କିତ ଆମର କାର୍ଯ୍ୟକ୍ରମ ଶିଳ୍ପ ଜଗତ। ଆଜି ଏଥିରେ ଶୁଣୁଥିଲେ ଷ୍ଟିଲ୍ ଫ୍ୟାକ୍ଟ୍ରି ମାଧ୍ୟମରେ ଆତ୍ମନିର୍ଭରଶୀଳତା ସମ୍ପର୍କରେ ରାଜୁଚରଣ ସାହୁଙ୍କ ସହିତ ଏକ ସାକ୍ଷାତକାର ଭିତ୍ତିକ ଆଲୋଚନା। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ସୁପ୍ରଭା ରାଉତ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ଆମର କାର୍ଯ୍ୟକ୍ରମ ପ୍ରସାର କରାଯାଉଛି FM ବ୍ୟାଣ୍ଡରେ 102.6 MHz ଯୋଗେ।

ଆକାଶବାଣୀ ରାଉରକେଲା ସମୟ ବର୍ତ୍ତମାନ 6:00 ହେବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀରେ ସମ୍ବାଦ ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

କାର୍ଯ୍ୟକ୍ରମରେ କିଷାନ ଗୀତ ପରିବେଷଣ କରିଛନ୍ତି ବସନ୍ତ କୁମାର ପ୍ରଧାନ ଓ ସାଥୀ। ପୂର୍ବାହ୍ନ ନଅଟାରୁ ଅପରାହ୍ନ ପାଞ୍ଚଟା ଯାଏ ଶୁଣିପାରିବେ ଆମର ନିୟମିତ ପ୍ରଚାର ହେଉଥିବା ବିବିଧ ଭାରତୀ କାର୍ଯ୍ୟକ୍ରମ। ଇତିମଧ୍ୟରେ ପୂର୍ବାହ୍ନ 10ଟାରେ ପ୍ରଚାର କରିବ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତ। ମଧ୍ୟାହ୍ନ 12ଟାରେ ରହିଛି ନାରୀ ଶ୍ରୋତାମାନଙ୍କ ମନପସନ୍ଦର କାର୍ଯ୍ୟକ୍ରମ ନାରୀ ମହଲ। ଏହାଛଡ଼ା ଅପରାହ୍ନ 5ଟାରେ ଶୁଣିବେ ଭକ୍ତି ଗୀତର କାର୍ଯ୍ୟକ୍ରମ ଆରତୀ। 5:20ରେ ଶ୍ରୀମଦ୍ ଭାଗବତର 452ତମ ଭାଗ। ଆଗାମୀକାଲି 5:30ରେ ଶୁଣିବେ ପ୍ରଗତି ସିଟି କାର୍ଯ୍ୟକ୍ରମ। ସନ୍ଧ୍ୟା 6:10ରେ ରହିଛି ହିନ୍ଦୀ ଡିଭୋସନାଲ ଆଲବମ୍ ସଙ୍ଗ। 6:30ରେ ଶୁଣିବେ କେତୋଟି ସମ୍ବଲପୁରୀ ଗୀତ। 6:55ରେ ରହିଛି ଜନଜୀବନ ସମ୍ବାଦ, ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:25ରେ ଆଗାମୀକାଲି ଶୁଣିବେ ଜିଲ୍ଲା ହାଲଚାଲ କ୍ରମରେ ନୟାଗଡ଼ ଜିଲ୍ଲାର ହାଲଚାଲ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:30ରେ ପ୍ରଚାର କରିବ କୃଷି ସମ୍ପର୍କିତ ଆମର କାର୍ଯ୍ୟକ୍ରମ କିଷାନ ପାଣି। ରାତି 8ରେ ଶୁଣିପାରିବେ ଆଗାମୀ ରଥଯାତ୍ରା ଉପଲକ୍ଷେ ପୁରୀର CDMOଙ୍କ ସହିତ ଏକ ସାକ୍ଷାତକାର, ରିଲେ କରି ପ୍ରଚାର କରିବ ଆକାଶବାଣୀ ପୁରୀରୁ। ରାତି 8:15ରେ ଶୁଣିବେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତ। ରାତି 9:15ରେ ବିବିଧ ଭାରତୀ କାର୍ଯ୍ୟକ୍ରମ। ଆଗାମୀକାଲି ରାତି 10ରେ ରହିଛି ଗୀତ ଓ ଗଜଲ କାର୍ଯ୍ୟକ୍ରମରେ ଗଜଲ ଗାୟକ ରୂପ କୁମାର ରାଠୋଡ ଏବଂ ସୋନାଲି ରାଠୋଡଙ୍କ କଣ୍ଠରେ କେତୋଟି ଗଜଲ। 10:30ରେ ଲୋକଗୀତ କାର୍ଯ୍ୟକ୍ରମରେ ଶୁଣିବେ ପାଲା, ପରିବେଷଣ କରିଛନ୍ତି ମନୋରଞ୍ଜନ କର ଏବଂ ସାଥୀ। ପରିଶେଷରେ ରାତି 11ରେ ରହିଛି ହିନ୍ଦୀରେ ସମ୍ବାଦ ଆକାଶବାଣୀ ଦିଲ୍ଲୀରୁ। ଶ୍ରୋତାବନ୍ଧୁ, ଏଥିଲା ଆଗାମୀକାଲି ଆମର ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ କେତୋଟି ସୂଚନା ଆକାଶବାଣୀ ରାଉରକେଲା। ବର୍ତ୍ତମାନ ଶୁଣନ୍ତୁ ଦେଶାତ୍ମବୋଧକ ସଙ୍ଗୀତ, ଶୁଣିବା ସମବେତ କଣ୍ଠରେ ରଚନା କରିଛନ୍ତି ମଧୁସୂଦନ ରାଓ।

ଶ୍ରୋତାବନ୍ଧୁ, ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 7008248758। ନମ୍ବରଟି ଆଉ ଥରେ କହି ରଖୁଛି 7008248758। ଶୁଣିବା ଆଉ ଏକ ଦେଶାତ୍ମବୋଧକ ସଙ୍ଗୀତ ସମବେତ କଣ୍ଠରେ ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚନାରୁ।

ଶ୍ରୋତାବନ୍ଧୁ ଶୁଣିଲେ କେତୋଟି ଦେଶାତ୍ମବୋଧକ ସଙ୍ଗୀତ। ଆକାଶବାଣୀ ରାଉରକେଲା 102.6 FM ଶୁଣୁଛନ୍ତି ଆପଣ। ଶ୍ରୋତାବନ୍ଧୁ, ବର୍ତ୍ତମାନ ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠାରୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ ଏହି ଟେଲିଫୋନ୍ ନମ୍ବରକୁ 8249809672। ନମ୍ବରଟି ଆଉଥରେ କହି ରଖୁଛି 8249809672।

ଆକାଶବାଣୀ ରାଉରକେଲା ସମୟ ବର୍ତ୍ତମାନ 6 ବାଜି 20 ମିନିଟ୍ ହେବାକୁ ଯାଉଛି। ଶୁଣନ୍ତୁ ସଂସ୍କୃତରେ ସମ୍ବାଦ, ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

ଶ୍ରୋତାବନ୍ଧୁ, ବର୍ତ୍ତମାନ ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠାରୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ ଏଇ ଟେଲିଫୋନ୍ ନମ୍ବରକୁ 8249809672। ନମ୍ବରଟି ଆଉ ଥରେ କହି ରଖୁଛି 8249809672। ଶୁଣିବା ଆଉ ଏକ ଦେଶାତ୍ମବୋଧକ ସଙ୍ଗୀତ ସମବେତ କଣ୍ଠରେ ବାଞ୍ଛାନିଧି ମହାନ୍ତିଙ୍କ ରଚନାରୁ।

ଶ୍ରୋତାବନ୍ଧୁ ଶୁଣିଲେ କେତୋଟି ଦେଶାତ୍ମବୋଧକ ସଙ୍ଗୀତ। ଆପଣମାନେ ଟ୍ୟୁନ୍ କରିଛନ୍ତି ସବୁ ବର୍ଗର ଶ୍ରୋତାମାନଙ୍କର ପ୍ରିୟ ରେଡ଼ିଓ ଚ୍ୟାନେଲ 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ ଆକାଶବାଣୀ କଟକ କେନ୍ଦ୍ରରୁ ଆଞ୍ଚଳିକ ସମ୍ବାଦ ପରେ ପରେ ଆଜିର ପ୍ରସଙ୍ଗ ରିଲେ କରି ପ୍ରଚାର କରୁଛୁ କିଛି କ୍ଷଣ ମଧ୍ୟରେ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ବିଦ୍ୟାଳୟ ପାଠ୍ୟପୁସ୍ତକ ତ୍ରୁଟିର ଅପରାଧିକ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। କଂସାରିଗୁଡ଼ା ଆଲୁମିନା ରିଫାଇନାରୀ ପ୍ରକଳ୍ପର ସମ୍ପ୍ରସାରଣ ପାଇଁ ବିର୍ଲା ଗ୍ରୁପ୍ର ପ୍ରସ୍ତାବ, ଖର୍ଚ୍ଚ ହେବ ଅତିରିକ୍ତ 12,000 କୋଟି ଟଙ୍କା। ପୁରୀ ରଥଯାତ୍ରା ସୁରକ୍ଷା ବ୍ୟବସ୍ଥା ନେଇ ସମୀକ୍ଷା କଲେ ପୁଲିସ ମହାନିର୍ଦ୍ଦେଶକ। ଏବଂ ଭୁବନେଶ୍ୱରରେ ସ୍ୱଳ୍ପ କାର୍ବନ ନିର୍ମାଣ ସାମଗ୍ରୀ ଓ ସ୍ଥାୟୀ ବିକାଶ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ। ରାଜ୍ୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ବିଦ୍ୟାଳୟ ପାଠ୍ୟପୁସ୍ତକ ତ୍ରୁଟି ସମ୍ପର୍କିତ ସମଗ୍ର ପ୍ରକ୍ରିୟାର ଅପରାଧିକ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ସ୍ୱତନ୍ତ୍ର ଭାବେ କ୍ରାଇମ୍ବ୍ରାଞ୍ଚ ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ ମାମଲା ରୁଜୁ କରିବାକୁ ରାଜ୍ୟ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ଶିକ୍ଷା ଗବେଷଣା ପ୍ରଶିକ୍ଷଣ ପରିଷଦ ଏସ୍ସିଆର୍ଟି ନିର୍ଦ୍ଦେଶକଙ୍କୁ ଶ୍ରୀ ମାଝି କହିଛନ୍ତି। ପୂର୍ବରୁ ପାଠ୍ୟପୁସ୍ତକ ତ୍ରୁଟିଜନିତ ବିଷୟର ତଦନ୍ତ ପାଇଁ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଥିଲା। କମିଟିର ରିପୋର୍ଟ ଅନୁଯାୟୀ ଏସ୍ସିଆର୍ଟି ପୂର୍ବତନ ନିର୍ଦ୍ଦେଶକଙ୍କ ସମେତ 3 ଜଣ ସହକାରୀ ନିର୍ଦ୍ଦେଶକଙ୍କୁ ନିଲମ୍ବନ ଏବଂ 6 ଜଣ ସହକାରୀ ନିର୍ଦ୍ଦେଶକଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓ ଆଦିତ୍ୟ ବିର୍ଲା ଗ୍ରୁପ୍ର ଅଧ୍ୟକ୍ଷ କୁମାର ମଙ୍ଗଲମ୍ ବିର୍ଲା ଆଜି ବିର୍ଲା ଗ୍ରୁପ୍ ପକ୍ଷରୁ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ ତଥା ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଛନ୍ତି। ବୈଠକରୁ ଜଣାପଡ଼ିଛି, ରାୟଗଡ଼ା ଜିଲ୍ଲା କାଶୀପୁର ତହସିଲ ଅଧୀନରେ ଥିବା କଂସାରିଗୁଡ଼ା ଗ୍ରୀନ୍ଫିଲ୍ଡ ଆଲୁମିନା ରିଫାଇନାରୀ ପ୍ରକଳ୍ପକୁ ସମ୍ପ୍ରସାରିତ କରିବା ପାଇଁ ବିର୍ଲା ଗ୍ରୁପ୍ ପକ୍ଷରୁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। 1,000,000 ଟନ୍ କ୍ଷମତା ବିଶିଷ୍ଟ ରିଫାଇନାରୀ କ୍ଷମତାକୁ ଆହୁରି 2,000,000 ଟନ୍ ବୃଦ୍ଧି କରିବାକୁ ପ୍ରସ୍ତାବ ରହିଛି। ଏଥିଲାଗି ଅତିରିକ୍ତ ପ୍ରାୟ 12,000 କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏହାଫଳରେ କଂସାରିଗୁଡ଼ା ରିଫାଇନାରୀର କ୍ଷମତା ବର୍ଷକୁ 3,000,000 ଟନ୍କୁ ବୃଦ୍ଧି ପାଇବ। ଏହି ପ୍ରକଳ୍ପ ମାଧ୍ୟମରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଆଲୁମିନିୟମ୍ ସମ୍ପର୍କିତ ପ୍ରକଳ୍ପର ବିସ୍ତାର ଉପରେ ଧ୍ୟାନ କେନ୍ଦ୍ରିତ କରାଯାଉଛି। ଏଥିପାଇଁ ଇକୋ ସିଷ୍ଟମ ବିକଶିତ କରାଯାଉଛି। ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ରିଫାଇନାରୀର ସମ୍ପ୍ରସାରଣ ତଥା ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ବୈଠକରେ ରାଜ୍ୟରେ ବିର୍ଲା ଗ୍ରୁପ୍ ପକ୍ଷରୁ ଚାଲୁଥିବା ବିଭିନ୍ନ ପ୍ରସ୍ତାବ, ନିବେଶ ଏବଂ ପ୍ରକଳ୍ପର ମଧ୍ୟ ସମୀକ୍ଷା ହୋଇଥିଲା। ରାଜ୍ୟ ସରକାର ସମସ୍ତ ସହରାଞ୍ଚଳ ସ୍ୱାୟତ୍ତ ଶାସନ ସଂସ୍ଥା ୟୁଏଲ୍ବିକୁ ସ୍ୱାବଲମ୍ବୀ ଓ ସ୍ଥାୟୀ କରିବା ଉଦ୍ଦେଶ୍ୟରେ ରାଜସ୍ୱ ମଡେଲ ଉପରେ ଗୁରୁତ୍ୱ ଦେଉଛନ୍ତି ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି। ରାଜ୍ୟ ସରକାର ଏବଂ ଗୃହ ଓ ସହରାଞ୍ଚଳ ବିକାଶ ନିଗମ ହୁଡ୍କୋର ମିଳିତ ସହଯୋଗରେ ଆଜି ଭୁବନେଶ୍ୱରଠାରେ ଏକ ଦିବସୀୟ କ୍ଷମତା ବିକାଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ୟୁଏଲ୍ବିଗୁଡ଼ିକ କେବଳ ସରକାରୀ ଅନୁଦାନ ଉପରେ ନିର୍ଭର ନ କରି ନିଜସ୍ୱ ରାଜସ୍ୱ ସୃଷ୍ଟି କରି ସ୍ଥାନୀୟ ଅଞ୍ଚଳ

0: ଭିତ୍ତିଭୂମି ସୁଦୃଢ଼ କରିପାରିବେ ବୋଲି ମନ୍ତ୍ରୀ କହିଛନ୍ତି। ୟୁଏଲ୍ବି ଓ ଏନ୍ଏସ୍ସିଗୁଡ଼ିକୁ ବୃହତ୍ ଭିତ୍ତିଭୂମି ପ୍ରକଳ୍ପ ପାଇଁ ଆବଶ୍ୟକ ଆର୍ଥିକ ସମ୍ବଳ ହାସଲ କରିବାରେ ସକ୍ଷମ କରିବା ସମ୍ପର୍କରେ କର୍ମଶାଳାରେ ଆଲୋଚନା ହୋଇଥିଲା। 2036 ସୁଦ୍ଧା ରାଜ୍ୟ ଅର୍ଥନୀତିକୁ ଉଲ୍ଲେଖନୀୟ ସ୍ତରରେ ପହଞ୍ଚାଇବା ପାଇଁ ପୌରସଂସ୍ଥା ଅଧିକାରୀମାନେ ନିଷ୍ଠାର ସହ କାର୍ଯ୍ୟ କରିବା ଲାଗି ଶ୍ରୀ ମହାପାତ୍ର ଆହ୍ୱାନ ଦେଇଛନ୍ତି। କର୍ମଶାଳାରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ଯୋଗଦେଇ କହିଛନ୍ତି, କେନ୍ଦ୍ର ସରକାରଙ୍କର ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ April 15 ଆରମ୍ଭ ହୋଇଥିବା ଅର୍ବାନ୍ ଚ୍ୟାଲେଞ୍ଜ ଫଣ୍ଡ ରାଜ୍ୟର ସମସ୍ତ ଭିତ୍ତିଭୂମି ବିକାଶ ପାଇଁ ଏକ ନୂତନ ସୁଯୋଗ ସୃଷ୍ଟି କରିଛି। ଯୋଜନା ଅଧୀନରେ ପ୍ରକଳ୍ପ ମୂଲ୍ୟର 25% ପର୍ଯ୍ୟନ୍ତ କେନ୍ଦ୍ରୀୟ ସହାୟତା ମିଳିବା ସହିତ ଅନ୍ୟୁନ 50% ଅର୍ଥ ଋଣ ମ୍ୟୁନିସିପାଲ ବଣ୍ଡ କିମ୍ବା ସରକାରୀ ଘରୋଇ ଭାଗିଦାରୀ ମାଧ୍ୟମରେ ସଂଗ୍ରହ କରାଯିବ ବୋଲି ଶ୍ରୀମତୀ ପାଢ଼ୀ କହିଛନ୍ତି। ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ପାଇଁ ପୁଲିସ୍ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ବୋଲି ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କହିଛନ୍ତି। ପୁରୀ ଟାଉନ୍ହଲ୍ଠାରେ ରଥଯାତ୍ରାର ତ୍ରୁଟିଶୂନ୍ୟ ସୁପରିଚାଳନା ନେଇ ଶ୍ରୀ ଖୁରାନିଆଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ ରଖି ସହରର 8 ସ୍ଥାନରେ ନୂତନ ପାର୍କିଂ ବ୍ୟବସ୍ଥା କରାଯାଇଛି। ଶ୍ରଦ୍ଧାଳୁଙ୍କ ଉପଯୁକ୍ତ ସେବା ଓ ସୁରକ୍ଷା ଉପରେ ପ୍ରାଧାନ୍ୟ ଦିଆଯିବ ବୋଲି ଶ୍ରୀ ଖୁରାନିଆ ଗୁରୁତ୍ୱାରୋପ କରିଛନ୍ତି। ଉତ୍ତରାଛକରୁ ଆରମ୍ଭ କରି ପୁରୀ କୋଣାର୍କ ରୋଡ୍ ସହିତ ସହରର ବିଭିନ୍ନ ସ୍ଥାନରେ କ୍ୟାମେରା ବ୍ୟବସ୍ଥା କରାଯାଇଛି। ଭିଡ଼ ନିୟନ୍ତ୍ରଣ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ ଓ ସମନ୍ୱିତ କରିବା ପାଇଁ କାର୍ଯ୍ୟରତ ସମସ୍ତ ଅଧିକାରୀଙ୍କୁ ନିଜ ନିଜ ମଧ୍ୟରେ ନିରନ୍ତର ଯୋଗାଯୋଗ ରଖିବାକୁ ଡିଜିପି ପରାମର୍ଶ ଦେଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସ୍ଥାୟୀ ସହରୀକରଣ ଓ ଜଳବାୟୁ ସହନଶୀଳ ଭିତ୍ତିଭୂମିକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ନେଇ ଆଜି ଭୁବନେଶ୍ୱରଠାରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଆନୁକୂଲ୍ୟରେ ସ୍ୱଳ୍ପ କାର୍ବନ୍ ନିର୍ମାଣ ସାମଗ୍ରୀ ଏବଂ ସ୍ଥାୟୀ ବିକାଶ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ପାଇଁ ଏକ ତ୍ରିପାକ୍ଷିକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ବିଭାଗୀୟ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଉପସ୍ଥିତିରେ ଓଡ଼ିଶା ଅର୍ବାନ୍ ଏକାଡେମୀ, ଆଇଆଇଟି ଭୁବନେଶ୍ୱର ଏବଂ ଡେଭଲପ୍ମେଣ୍ଟ ଅଲ୍ଟରନେଟିଭ୍ ମଧ୍ୟରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ମନ୍ତ୍ରୀ ଶ୍ରୀ ମହାପାତ୍ର କହିଛନ୍ତି, ରାଜ୍ୟରେ ସ୍ଥାୟୀ ସହରୀ ବିକାଶକୁ ଆଗେଇ ନେବା ପାଇଁ ଏହି କେନ୍ଦ୍ର ଜ୍ଞାନ ଏବଂ ନବୋନ୍ମେଷର ଏକ ପ୍ରମୁଖ କେନ୍ଦ୍ର ପାଲଟିବ। ସହରୀ ବିକାଶ କେବଳ ଭୌତିକ ଭିତ୍ତିଭୂମି ନିର୍ମାଣ ମଧ୍ୟରେ ସୀମିତ ନ ରହି ପରିବେଶ ଅନୁକୂଳ ଯୋଜନା, ଗୁଣାତ୍ମକ ଜନକଲ୍ୟାଣ ଭିତ୍ତିଭୂମି ଓ ଦକ୍ଷ ନାଗରିକ ସେବା ମାଧ୍ୟମରେ ଲୋକଙ୍କ ଜୀବନଶୈଳୀରେ ଉନ୍ନତି ଆଣିବା ଉଚିତ ବୋଲି ମନ୍ତ୍ରୀ କହିଛନ୍ତି।
1: ଓଡ଼ିଶାର ବିଭିନ୍ନ ସହରରେ ରେଭିନ୍ୟୁ ମଡେଲରେ ଆମେ ବଡ଼ ବଡ଼ ଇନଫ୍ରାଷ୍ଟ୍ରକ୍ଚର ତିଆରି କରିବାକୁ ଯିବୁ, ତା ପାଇଁ ଯେଉଁ ଫଣ୍ଡସର ଆବଶ୍ୟକତା ଅଛି, ଡ୍ରେନେଜ୍ ପ୍ରୋବ୍ଲେମକୁ ସଲ୍ଭ କରିବାକୁ ଯିବୁ ବା ଏଭଳି ବଡ଼ ବଡ଼ ଷ୍ଟ୍ରକ୍ଚର ପାଇଁ ଆମକୁ ଯେଉଁ ଫଣ୍ଡସର ଆବଶ୍ୟକତା ରହିଛି ସେ ଆବଶ୍ୟକତାକୁ ଆମେ ମେଣ୍ଟେଇବା ପାଇଁ 25-25 ଷ୍ଟେଟ୍ ଆଣ୍ଡ ସେଣ୍ଟ୍ରାଲର ସିଆର୍ ପରେ ଯେଉଁ 50% ଆଉ ଆବଶ୍ୟକତା ଥିଲା ତା ହୁଡ଼କୁ ଆମକୁ ଦେବ ବୋଲି ଆଜି ନିଷ୍ପତ୍ତି ହେଲା ଏବଂ MOU ସାଇନ୍ ମଧ୍ୟ ହେଲା। ଆମେ ୱେଷ୍ଟ ଟୁ ଚାର୍କୋଲ୍, ୱେଷ୍ଟ ଟୁ ବାୟୋଗ୍ୟାସ୍, ୱେଷ୍ଟ ଟୁ ଏନର୍ଜି ଟୁ ଆନିମାଲ୍ ଫିଡ୍ସ ମଧ୍ୟ ତିଆରି କରିବାକୁ ଯାଉଛୁ, ଯାହାକି ଆମ ପାଇଁ ଆମ ପରିବେଶ ପାଇଁ ଆବଶ୍ୟକତା ଥିଲା।
0: ଓଡ଼ିଶାକୁ ସ୍ୱଚ୍ଛ, ସବୁଜ ଓ ଭବିଷ୍ୟତ ପାଇଁ ପ୍ରସ୍ତୁତ ସହରରେ ପରିଣତ କରିବାର ସଂକଳ୍ପକୁ ସାକାର କରିବା ପାଇଁ ଗବେଷଣା, ଦକ୍ଷତା ବିକାଶ ଏବଂ ସ୍ଥାୟୀ ନିର୍ମାଣ ପ୍ରସାର କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ। ପୁରୀ ଶ୍ରୀମନ୍ଦିରରେ ଆଜି ଏକାଦଶୀ ତିଥିରେ ଶ୍ରୀଜୀଉଙ୍କ ଖଳିଲାଗି ଓ ଚନ୍ଦନ ସର୍ପାଙ୍ଗ ନୀତି ଅନୁଷ୍ଠିତ ହେଉଛି। ମହାପ୍ରଭୁଙ୍କ ସମ୍ପୂର୍ଣ୍ଣ ସୁସ୍ଥତା ପାଇଁ ରାଜବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ମୋଦକ ଶ୍ରୀମନ୍ଦିର ଗାରଦକୁ ହସ୍ତାନ୍ତର କରାଯାଇଛି। ପତି ମହାପାତ୍ର ଓ ଦୈତାପତି ସେବକ ଶ୍ରୀଜୀଉଙ୍କୁ ମୋଦକ ଲାଗି କରିବେ। ଏହି ଔଷଧ ସେବନ ପରେ ଠାକୁରମାନେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇଥାନ୍ତି। ଆସନ୍ତାକାଲି ରାଜପ୍ରସାଦ ବିଜେ ନୀତି ଅନୁଷ୍ଠିତ ହେବ। ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଜିଲ୍ଲାସ୍ତରୀୟ ଶିକ୍ଷକ ବଦଳି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସେର୍କେ ଯୋଗଦେଇ କହିଛନ୍ତି, ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା ସହ ପ୍ରତ୍ୟେକ ବିଦ୍ୟାଳୟରେ ଛାତ୍ର ଶିକ୍ଷକ ଅନୁପାତ ସନ୍ତୁଳନ ରଖିବା ଆବଶ୍ୟକ। ଯେଉଁ ବିଦ୍ୟାଳୟଗୁଡ଼ିକରେ ଆବଶ୍ୟକତାଠାରୁ ଅଧିକ ଶିକ୍ଷକ ଅଛନ୍ତି ସେମାନଙ୍କୁ ଚିହ୍ନଟ କରି ଶିକ୍ଷକ ଅଭାବ ଥିବା ବିଦ୍ୟାଳୟକୁ ବଦଳି କରାଯିବ। ଜିଲ୍ଲାରେ ଏକ ଉନ୍ନତ ଶୈକ୍ଷିକ ବାତାବରଣ ସୃଷ୍ଟି କରିବା ପାଇଁ ଆବଶ୍ୟକ ପଦକ୍ଷେପ ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ଜନସଂଖ୍ୟା ବୃଦ୍ଧି ଜନିତ ସମସ୍ୟା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଲକ୍ଷ୍ୟରେ ଆଜି ବିଶ୍ୱ ଜନସଂଖ୍ୟା ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ଆଜି ଏବଂ ଭବିଷ୍ୟତ ପାଇଁ ଯୁବପିଢ଼ିଙ୍କ ଆଶା ଏବଂ ଆକାଂକ୍ଷାକୁ ସାକାର କରିବା। ଜନ୍ମହାରକୁ ନିୟନ୍ତ୍ରଣ କରିବା ଲାଗି ବିଶ୍ୱବାସୀଙ୍କୁ ସଚେତନ କରାଇବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଭୁବନେଶ୍ୱରସ୍ଥିତ କୃଷି ଭବନଠାରେ ଆୟୋଜିତ

0: ରାଜ୍ୟସ୍ତରୀୟ ଉତ୍ସବରେ ପରିବାର ନିୟୋଜନ କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ ଅବଦାନ ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାକୁ ସମ୍ବର୍ଦ୍ଧିତ କରାଯାଇଛି। ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶକ ଡାକ୍ତର ବୃନ୍ଦା ଡି ଏବଂ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡକ୍ଟର ସନ୍ତୋଷ କୁମାର ପାଢ଼ୀ, କେନ୍ଦ୍ରାପଡ଼ା ଜିଲ୍ଲା ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସଚ୍ଚିଦାନନ୍ଦ ମିଶ୍ରଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ପାଣିପାଗ। ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ପାର୍ଶ୍ୱବର୍ତ୍ତୀ ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ସୂଚନା ଅନୁସାରେ ରାଜ୍ୟରେ ଆସନ୍ତା 7 ଦିନ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ଆଗାମୀ 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବା ନେଇ ସୁନ୍ଦରଗଡ଼, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଚଳିତ ମୌସୁମୀରେ ଜୁନ୍ ପହିଲାରୁ ଆଜି ସୁଦ୍ଧା ରାଜ୍ୟରେ ହାରାହାରି 347.5 ମିଲିମିଟର ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ୱାଭାବିକ ବର୍ଷାଠାରୁ 11% ଅଧିକ। ହୀରାକୁଦ ଜଳଭଣ୍ଡାର ଜଳସ୍ତର ଆଜି ସନ୍ଧ୍ୟା 6 ସୁଦ୍ଧା 611.62 ଘନଫୁଟ ରହିଛି। ବର୍ତ୍ତମାନ ଜଳଭଣ୍ଡାରର 5 ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 33,443 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 1,09,673 ଘନଫୁଟ ଜଳ ନିଷ୍କାସିତ ହେଉଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ବିଦ୍ୟାଳୟ ପାଠ୍ୟପୁସ୍ତକ ତ୍ରୁଟିର ଅପରାଧିକ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। କଂସାରିଗୁଡ଼ା ଆଲୁମିନା ରିଫାଇନାରୀ ପ୍ରକଳ୍ପର ସମ୍ପ୍ରସାରଣ ପାଇଁ ବିର୍ଲା ଗ୍ରୁପ୍ର ପ୍ରସ୍ତାବ, ଖର୍ଚ୍ଚ ହେବ ଅତିରିକ୍ତ 12,000 କୋଟି ଟଙ୍କା। ପୁରୀ ରଥଯାତ୍ରା ସୁରକ୍ଷା ବ୍ୟବସ୍ଥା ନେଇ ସମୀକ୍ଷା କଲେ ପୁଲିସ୍ ମହାନିର୍ଦ୍ଦେଶକ। ଏବଂ ଭୁବନେଶ୍ୱରରେ ସ୍ୱଳ୍ପ କାର୍ବନ ନିର୍ମାଣ ସାମଗ୍ରୀ ଓ ସ୍ଥାୟୀ ବିକାଶ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ ବିଷୟ ବିଶ୍ୱ ଜନସଂଖ୍ୟା ଦିବସ, ଆଲେଖ୍ୟ ପ୍ରଫୁଲ୍ଲ କୁମାର ଦାସ, ଉପସ୍ଥାପନାରେ ସୁକନ୍ୟା ଜେନା। ଭାରତବର୍ଷ ଏକ ବିଶାଳ ଦେଶ। ହିମାଳୟଠାରୁ କୁମାରିକା ଓ ଗୁଜରାଟରୁ ଉତ୍ତର ପୂର୍ବ 7 ଭଉଣୀ ରାଜ୍ୟ ଯାଏଁ ବିସ୍ତୃତ। ଏହି ବିସ୍ତୃତ ଭୂଖଣ୍ଡରେ ବହୁ ବିବିଧତା ମଧ୍ୟରେ ଏକତା ବୈଶିଷ୍ଟ୍ୟ ହୋଇଥିବା ବେଳେ ବହୁବିଧ ସମସ୍ୟା ମଧ୍ୟ ରହିଛି। ସାରା ବିଶ୍ୱ ହେଉ ବା ଭାରତବର୍ଷ, ଦୀର୍ଘ ବର୍ଷ ଧରି ଯେଉଁ ଜ୍ୱଳନ୍ତ ସମସ୍ୟାଗୁଡ଼ିକ ସମ୍ମୁଖୀନ ହେଉଛି, ତହିଁର ମୂଳ କାରଣ ଜନସଂଖ୍ୟା ବୃଦ୍ଧି ବୋଲି ବିଶେଷଜ୍ଞଗଣ ମତ ଦେଇଆସିଛନ୍ତି। ଭାରତର ଦ୍ରୁତଗତିରେ ଜନସଂଖ୍ୟା ବୃଦ୍ଧି ଘଟୁଛି। ଦେଶ ସ୍ୱାଧୀନତା ପାଇବାର 4 ବର୍ଷ ପରେ 1951 ଦେଶର ଜନସଂଖ୍ୟା 36 କୋଟି ହୋଇଥିଲା। 2001 ବେଳକୁ ଜନସଂଖ୍ୟା ଅନୁସାରେ 100 କୋଟିରୁ ଅଧିକ ହୋଇଥିଲା। ସାମ୍ପ୍ରତିକ ଦେଶର ଜନବହୁଳତା 140 କୋଟି ପାଖାପାଖି କୁହାଯାଉଛି। 2030 ବେଳକୁ ପୃଥିବୀର ଜନବହୁଳ ରାଷ୍ଟ୍ର ହୋଇଥିବ ଭାରତବର୍ଷ। ସେହି ଅନୁସାରେ ଦାରିଦ୍ର୍ୟ, ବାସ ଅଭାବ ଓ ବେକାରୀ ପ୍ରଭୃତି ସମସ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଜନସଂଖ୍ୟାର ଅସ୍ୱାଭାବିକ ଅଭିବୃଦ୍ଧି ଭାରତ ସମେତ ବିଶ୍ୱର କୌଣସି ଦେଶର ପ୍ରଗତିରେ ବଡ଼ ବାଧକ ଅଟେ। ଅନ୍ଧବିଶ୍ୱାସକୁ ସଂସ୍କାର, ସଚେତନତା ଅଭାବ ସମାଜରୁ ସମ୍ପୂର୍ଣ୍ଣ ରୂପରେ ମୂଳୋତ୍ପାଟନ ହୋଇପାରି ନାହିଁ। ଅନ୍ୟପଟରେ ବିଜ୍ଞାନ ଓ ଚିକିତ୍ସା ବିଜ୍ଞାନର ବହୁ ପରିମାଣରେ ବିକାଶ ଘଟିଛି, ଯାହାଫଳରେ ଜନ୍ମମାତ୍ରା ବୃଦ୍ଧି ଘଟୁଥିବା ବେଳେ ମୃତ୍ୟୁ ସଂଖ୍ୟା ପୂର୍ବ ଅପେକ୍ଷା ହ୍ରାସ ପାଇଛି। ଜନସଂଖ୍ୟା ବୃଦ୍ଧି ଅନେକ ନୂତନ ସମସ୍ୟାକୁ ମଧ୍ୟ ଜନ୍ମ ଦେଇଥାଏ, ତା ମଧ୍ୟରେ ସାମାଜିକ ବିଶୃଙ୍ଖଳା ଅନ୍ୟତମ। ସୁସ୍ଥ ସାମାଜିକ ଏହାଫଳରେ ଭାଙ୍ଗି ଯାଇଥାଏ। ଏଥିସହ ଅଭାବ ଅନଟନ, ବେକାରୀ, ଅପରାଧିକ କାର୍ଯ୍ୟ, ସାମାଜିକ ଅଶାନ୍ତି ସମତାଳରେ ବୃଦ୍ଧି ଘଟେ। ଜନସଂଖ୍ୟାର ଅବିଚାରିତ ଅଭିବୃଦ୍ଧି ଫଳରେ ଭବିଷ୍ୟତରେ ପ୍ରାୟ ସମସ୍ତ କ୍ଷେତ୍ରରେ ଦୁଃଖ, ଦୈନ୍ୟତା, ଅଭାବ ଓ କଷଣ ଦ୍ୱାରା ଲୋକେ ପୀଡ଼ିତ ହେବାର ସମ୍ଭାବନା ରହିଛି। ଜନସଂଖ୍ୟା ବୃଦ୍ଧି ନିୟନ୍ତ୍ରଣ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ସମୟରେ ଅନେକ ଯୋଜନା କରି ଲୋକଙ୍କୁ ସଚେତନ କରିଆସୁଛନ୍ତି। ଚିକିତ୍ସାଗତ ପଦ୍ଧତି ଜରିଆରେ ଜନ୍ମହାର ହ୍ରାସ କରିବା ପାଇଁ ପଦକ୍ଷେପ ନିଆଯାଉଛି। ପ୍ରୋତ୍ସାହନମୂଳକ ଘୋଷଣା ଆଦି କରାଯାଉଛି। ଛୋଟ ପରିବାର, ସୁଖୀ ପରିବାରର ବାସ୍ତବତା ସଚେତନତା କାର୍ଯ୍ୟକ୍ରମ ଜରିଆରେ ଜନସାଧାରଣରେ ହୃଦ୍ବୋଧ କରାଯାଉଛି। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କ ପାଇଁ ସରକାରଙ୍କ ନୀତି ନିୟମ ଲାଗୁ ହେବା ବାଞ୍ଛନୀୟ। ମାତ୍ର କେତେକ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଦେଖାଦେଉଛି। ଗୋଟିଏ ରାଷ୍ଟ୍ର, ଗୋଟିଏ ସମ୍ବିଧାନ, ସମସ୍ତଙ୍କ ପାଇଁ ସମାନ ନୀତି ନିୟମ ପ୍ରଣୟନ ହେଉଥିବା ବେଳେ କେତେକ ଜନସଂଖ୍ୟା ନିୟନ୍ତ୍ରଣ ପରିପ୍ରେକ୍ଷୀରେ ନୀତି ନିୟମକୁ ସଠିକ୍ ଭାବରେ ଅନୁପାଳନ କରୁନଥିବା ଦେଖାଦେଉଛି। ପରିବାରର ଜନସଂଖ୍ୟା ଅଧିକ ଫଳରେ ସେହି ପରିବାର ସମତୁଲ ଭାବରେ ବିକାଶ କରିପାରୁନାହିଁ, ଯାହାର ଭାର ଅନ୍ୟ ସମସ୍ତଙ୍କ ଉପରେ ପଡ଼ୁଛି। ଭାରତବର୍ଷ ହେଉ

0: ବିଶ୍ୱ ଜନସଂଖ୍ୟା ବୃଦ୍ଧି ପରିପ୍ରେକ୍ଷୀରେ 1987 ମସିହାର ପୃଥିବୀର ଜନସଂଖ୍ୟା 500 କୋଟିକୁ ସ୍ପର୍ଶ କରିଥିବା ବେଳେ ପ୍ରତିବର୍ଷ ଜୁଲାଇ 11 ତାରିଖ ବିଶ୍ୱ ଜନସଂଖ୍ୟା ଦିବସ ପାଳନ ପାଇଁ ନିଷ୍ପତ୍ତି ନିଆଯାଇଥିବା ମିଳିତ ଜାତିସଂଘ 1999 ମସିହାରେ ଏହି ଦିବସ ପାଳନ କରିବାକୁ ସ୍ଥିର କରିଥିଲା। ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ଲୋକଙ୍କୁ ଜନସଂଖ୍ୟା ବୃଦ୍ଧିର କୁପ୍ରଭାବ ବିଷୟରେ ସଚେତନ କରିବା। ଦ୍ରୁତ ଗତିରେ ବଢ଼ୁଥିବା ଜନସଂଖ୍ୟା ଯୋଗୁଁ ଖାଦ୍ୟ, ପାଣି, ଶିକ୍ଷା, ସ୍ୱାସ୍ଥ୍ୟ ଓ ରୋଜଗାର ସମସ୍ୟା ବଢ଼ୁଛି। ପରିବେଶ ପ୍ରଦୂଷଣ, ଜଙ୍ଗଲ ସଫା, ପ୍ରାକୃତିକ ସମ୍ପଦର ଅଭାବ ମଧ୍ୟ ଦେଖାଦେଉଛି। ଜନସଂଖ୍ୟା ନିୟନ୍ତ୍ରଣ କରି ସ୍ଥାୟୀ ବିକାଶ ଦିଗକୁ ଯିବାର ଆବଶ୍ୟକତା ରହିଛି। 1999 ମସିହାରେ ଯେତେବେଳେ ଏହି ଦିବସ ପାଳନ ପାଇଁ ସ୍ଥିର କରାଗଲା, ମୁଖ୍ୟ ଉଦ୍ଦେଶ୍ୟ ରଖାଯାଇଥିଲା ଜନସଂଖ୍ୟା ବୃଦ୍ଧି ଉପରେ ସଚେତନତା ସୃଷ୍ଟି କରିବା, ପରିବାର ନିୟନ୍ତ୍ରଣ, ମହିଳା ସ୍ୱାସ୍ଥ୍ୟ ଓ ଶିକ୍ଷା ଉପରେ ଗୁରୁତ୍ୱ ଦେବା, ଦାରିଦ୍ର୍ୟ, କ୍ଷୁଧା, ଜଳ ଓ ସମ୍ପଦର ସମସ୍ୟା ବାବଦରେ ଲୋକଙ୍କୁ ଜଣାଇବା, ଯୁବପିଢ଼ିର ଅଧିକାର, ଲିଙ୍ଗ ସମାନତା ଉପରେ ବିଶେଷ ଧ୍ୟାନ ଦେବା। ସରକାରଙ୍କ 2 ସନ୍ତାନ ନୀତି, ପରିବାର କଲ୍ୟାଣ ଯୋଜନା ବାବଦରେ ପ୍ରଚାର କରାଯାଇଥାଏ। ଚଳିତ ବର୍ଷ ଜନସଂଖ୍ୟା ଦିବସ ପାଳନ କାଳରେ ବାର୍ତ୍ତା ରଖାଯାଇଛି, ସୀମିତ ପରିବାର ସୁଖୀ ପରିବାର, ଛୋଟ ପରିବାର ଉଜ୍ଜଳ ଭବିଷ୍ୟତ ଏବଂ ଜନସଂଖ୍ୟା ନିୟନ୍ତ୍ରଣ ବିକାଶର ଆଧାର। ପ୍ରତ୍ୟେକ ପୁଅ ଓ ଝିଅ, ପ୍ରତ୍ୟେକ ନାଗରିକଙ୍କୁ ଶିକ୍ଷା ଓ ସଚେତନ କରିବା, ଆମେ 2 ଆମର 2କୁ ଆପଣାଇବା ଏହି ସମସ୍ୟାର କିଛି ସମାଧାନର ଉପାୟ ଅଟେ। ଜନସଂଖ୍ୟା ବୃଦ୍ଧି ଭାରତର ଏକ ଜାତୀୟ ସମସ୍ୟା। ଏହି ସମସ୍ୟାର ସମାଧାନ ନିମନ୍ତେ ପ୍ରତ୍ୟେକ ନାଗରିକ ସଚେତନଶୀଳ ହେବାର ପରମ ଆବଶ୍ୟକତା ରହିଛି। ଦେଶକୁ ବିକାଶ ପଥରେ ଆଗେଇ ନେବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ। 2047 ସୁଦ୍ଧା ଭାରତକୁ ବିକଶିତ ରାଷ୍ଟ୍ର ଭାବେ ଗଠନ କରିବା ପାଇଁ ଜନସଂଖ୍ୟା ବୃଦ୍ଧି ପ୍ରତିହତ କରିବା ସରକାର ଓ ଦେଶବାସୀଙ୍କ ପ୍ରଥମ ଓ ପ୍ରଧାନ କର୍ତ୍ତବ୍ୟ ଅଟେ।
1: ଆଜିର ପ୍ରସଙ୍ଗରେ ଶୁଣିଲେ ବିଶ୍ୱ ଜନସଂଖ୍ୟା ଦିବସ, ଆଲେଖ୍ୟ ପ୍ରଫୁଲ୍ଲ କୁମାର ଦାସ, ଉପସ୍ଥାପନା ସୁକନ୍ୟା ଜେନା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆକାଶବାଣୀ ସମ୍ବଲପୁର ଶୁଣିପାରିବେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଏହି ବିଜ୍ଞାପନ ପରେ।

ନିର୍ଦ୍ଦେଶକଙ୍କ ସହିତ 3 ଜଣ ସହକାରୀ ନିର୍ଦ୍ଦେଶକଙ୍କୁ ନିଲମ୍ବନ ଆଉ 6 ଜଣ ସହକାରୀ ନିର୍ଦ୍ଦେଶକଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଉ ଆଦିତ୍ୟ ବିର୍ଲା ଗ୍ରୁପ୍ର ଅଧ୍ୟକ୍ଷ କୁମାର ମଙ୍ଗଲମ୍ ବିର୍ଲା ଆଜ୍ ବିର୍ଲା ଗ୍ରୁପ୍ ତରଫୁ ରାଜ୍ୟ କାର୍ଯ୍ୟକାରୀ ହେଉଥିବାର ପ୍ରକଳ୍ପ ଆଉ ପ୍ରସ୍ତାବିତ ପ୍ରକଳ୍ପମାନଙ୍କର ଅଗ୍ରଗତି ବାବଦେ ଆଲୋଚନା କରିଛନ୍। ବୈଠକର ସୂଚନା ଅନୁସାରେ ରାୟଗଡ଼ା ଜିଲ୍ଲା କାଶୀପୁର ତହସିଲ ଅଧୀନତି ଥିବାର କଂସାରିଗୁଡ଼ା ଗ୍ରୀନ୍ଫିଲ୍ଡ ଆଲୁମିନା ରିଫାଇନାରୀ ପ୍ରକଳ୍ପକେ ସମ୍ପ୍ରସାରିତ କରବାର ଲାଗି ବିର୍ଲା ଗ୍ରୁପ୍ ତରଫୁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। 1 ମିଲିୟନ୍ ଟନ୍ କ୍ଷମତା ରିଫାଇନାରୀର କ୍ଷମତାକେ ଆହୁରି 2 ମିଲିୟନ୍ ଟନ୍ ବଢ଼ାବାରକେ ପ୍ରସ୍ତାବ ରହିଛି। ଏଥିଲାଗି ଅତ୍କା 12,000 କୋଟି ଟଙ୍କା ଖର୍ଚ୍ଚା କରାଯିବା। କଂସାରିଗୁଡ଼ା ରିଫାଇନାରୀର କ୍ଷମତା ବଛରକ 3 ମିଲିୟନ୍ ଟନ୍କେ ବଢ଼ବା। ଏହି ପ୍ରକଳ୍ପ ଜରିଏ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା। ମୁଖ୍ୟମନ୍ତ୍ରୀ କହିଛନ୍, ରାଜ୍ୟ ଆଲୁମିନିୟମ୍ ସମ୍ପର୍କିତ ପ୍ରକଳ୍ପର ବିସ୍ତାର ଉପରେ ନଜର ରଖାଯାଇଛି। ଏଥିଲାଗି ଇକୋସିଷ୍ଟମ୍ ବିକଶିତ କରାଯାଉଛି। ଆଲୋଚନା ସମୟଥି ମୁଖ୍ୟମନ୍ତ୍ରୀ ରିଫାଇନାରୀର ସମ୍ପ୍ରସାରଣ ପ୍ରକଳ୍ପ କାମ ତୁର୍ତ୍ତି କରିବା ଲାଗି ସବୁ ପ୍ରକାର ସାହା ଯୋଗାଇ ଦେବାରକେ ପ୍ରତିଶ୍ରୁତି ଦେଇଛନ୍। ବୈଠକଟି ରାଜ୍ୟ ବିର୍ଲା ଗ୍ରୁପ୍ ତରଫୁ ଚାଲୁଥିବାର ଭିନ୍ ଭିନ୍ ପ୍ରସ୍ତାବ ନିବେଶ ଓ ପ୍ରକଳ୍ପର ଭିଲ୍ ସମୀକ୍ଷା ହୋଇଥିଲା। ଶ୍ରୀକ୍ଷେତ୍ର ପୁରୀନ ଆଇବା 16 ତାରିଖ ଗୁରୁବାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ହେବା। ଏଥିଲାଗି ରଥ ତିଆରି କାମ ଶେଷ କ୍ଷେପେ ପହଞ୍ଚିଛି। ଆଜ୍ ଅନବସରର 13 ନମ୍ବର ଦିନେ ମହାପ୍ରଭୁମାନଙ୍କୁ 10 ମୂଳ ମୋଦକ ଶ୍ରୀମନ୍ଦିର ଗାରଦକେ ହସ୍ତାନ୍ତର କରାଯାଇଛି। ଇତା ଋତୁରୁ ମହାପ୍ରଭୁମାନେ ପୁରାପୁରି ଠିକ୍ ହୋଇଯିବେ ବୋଲି ଜଣାପଡ଼ିଛି। ଶୁକ୍ଳ ବସ୍ତ୍ର ଛାଡ଼ିକରି ମହାପ୍ରଭୁମାନେ ଲାଲ ବସ୍ତ୍ର ପିନ୍ଧେ। ଭଲ ହେବା ଋତୁରୁ ଅନବର ଅବସରରେ ପହିଲା ଥର ଲାଗି ମହାପ୍ରଭୁମାନଙ୍କୁ ତୁଳସୀ ଲାଗି ହେବା। ଇତାର ସହିତ ଆଜି ଶ୍ରୀମନ୍ଦିର ନ ଚନ୍ଦନ ସର୍ବାଙ୍ଗ ସମିଆଥି ଘଣ୍ଟ ବାଜିବାର ସହିତ ବିଜେ କାହାଳୀ ବାଜବା। ଶ୍ରୀମନ୍ଦିର ରଥ ଖଳାୟନ ମହାପ୍ରଭୁଙ୍କ ରଥ ତିଆରି କାମ ଆଗେଇ ଚାଲିଛି। ଆଜି ରଥ ଉପରକେ ପବିତ୍ର କଲସ ଉଠାଯାଇଛି। ଏ ଅବସରରେ ଭୋଇ ସେବକମାନେ ଅଷ୍ଟମ ହରିବୋଲ ଧ୍ୱନି ଦେଇଛନ୍। ରଥ ଉପରେ ଚକା ପଡ଼ବାର ଦିନ ଭୋଇ ସେବକମାନେ ଶେଷ ହରିବୋଲ ଦେସନ୍। ଆଇବାକାଲ ମହାପ୍ରଭୁମାନଙ୍କ ରାଜପ୍ରସାଦ ବିଜେ, 13 ତାରିଖ ଦିନ ଘଣା ଲାଗି, 14 ତାରିଖ ମଙ୍ଗଳବାର ମହାପ୍ରଭୁମାନଙ୍କର ନେତ୍ରୋତ୍ସବ ସହିତ ନବଯୌବନ ବେଶ ହେବା, 15 ତାରିଖ ବୁଧବାର ଶ୍ରୀଜୀଉମାନଙ୍କର ଉଭାଯାତ୍ରା ହେବା ବୋଲି ସୂଚନା ମିଳିଛି। ଶ୍ରୀକ୍ଷେତ୍ର ପୁରୀନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପୁରୀ ରଥଯାତ୍ରାକେ ଶୃଙ୍ଖଳିତ ଓ ସୁରକ୍ଷିତ କରବାରକେ ପୁରୀ ଟାଉନହଲ୍ଠାରେ ପୁଲିସ ମହାନିର୍ଦ୍ଦେଶକ YB ଖୁରାନିଆ ସମୀକ୍ଷା କରିଛନ୍। ସମୀକ୍ଷା ବୈଠକଟି ଭିଡ଼ ନିୟନ୍ତ୍ରଣ ଆଉ ଟ୍ରାଫିକ୍ ସୁପରିଚାଳନା ସହିତ ସୁରକ୍ଷା ବାବଦେ ଆଲୋଚନା କରାଯାଇଥିଲା। ସହନ ରଥଯାତ୍ରା ଲାଗି 13,000 ଅତ୍କା ସୁରକ୍ଷାକର୍ମୀ ଆକ୍ଟିଭ୍ ମୋଡ଼ଥି କାମ କରିବେ। ଆଣ୍ଟି ଟେରୋରିଷ୍ଟ ଦଲ ସହରର ସବୁ ଜାଗାନ ରହିବେ ଆଉ ଜଲ ସ୍ଥଳ ଆଉ ଆକାଶନୁ କଡ଼ା ନଜର ରଖାଯିବା। ଲକ୍ଷାଧିକ ଶ୍ରଦ୍ଧାଳୁଙ୍କର ଆସବାରଟାକେ ନଜରଥି ରଖିକରି ସହରର 8 ଜାଗାନ ନୂଆ ପାର୍କିଂ ବ୍ୟବସ୍ଥା କରାଯାଇଛି। ଶ୍ରୀମନ୍ଦିରନୁ ଗୁଣ୍ଡିଚା ମନ୍ଦିର ତକ ପେଟ୍ରୋଲିଂ ବ୍ୟବସ୍ଥା କରାଯିବା। ନୌସେନା, ତଟରକ୍ଷୀ ବାହିନୀ ଆଉ ମ୍ୟାରାଇନ୍ ପୁଲିସ ମିଶିକରି ପେଟ୍ରୋଲିଂ କରିବେ। ଆମ୍ବୁଲାନ୍ସକେ ରାସ୍ତା କଢ଼ାବାର ଲାଗି ଗ୍ରୀନ୍ କରିଡର ରହିବା ବୋଲି ବୈଠକଟି ଆଲୋଚନା କରାଯାଇଥିଲା। ବୈଠକଟି ଭିନ୍ ଭିନ୍ ବିଭାଗର ଅଧିକାରୀଙ୍କୁ ଦାୟିତ୍ୱ ଦେବାରକେ ନିଷ୍ପତ୍ତି ନିଆଯାଇଛି। ଶାନ୍ତି ଶୃଙ୍ଖଳାତି ରଥଯାତ୍ରା ହେବା ବୋଲି ଶ୍ରୀ ଖୁରାନିଆ ଆଶ କରିଛନ୍। ସ୍ୱଦେଶୀ ଜ୍ଞାନକୌଶଳଟି ତିଆରି ଆଇଏନ୍ଏସ୍ ମହେନ୍ଦ୍ରଗିରି ଯୁଦ୍ଧ ଜାହାଜ ଆଜି ଭାରତୀୟ ନୌସେନାଥି ସାମିଲ କରାଯାଇଛି। ବିଶାଖାପଟ୍ଟନମ୍ଠାରେ ଆଇଏନ୍ଏସ୍ ମହେନ୍ଦ୍ରଗିରି କମିଶନିଂ ସମାରୋହଟି ଯୋଗ ଦେଇକରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍, ଇଟା ଭାରତର ସାମୁଦ୍ରିକ ଶକ୍ତି ଆଉ ପ୍ରତିରକ୍ଷା ସାମର୍ଥ୍ୟ କ୍ଷେତ୍ରଟି ଗୋଟିଏ ଗୁରୁତ୍ୱପୂର୍ଣ୍ଣ ମାଇଲ ଖୁଣ୍ଟ ଆଏ। ଭାରତ ପାରମ୍ପରିକ ପ୍ରତିରକ୍ଷା ସାମର୍ଥ୍ୟ ଆଉ ଉନ୍ନତ ପ୍ରଯୁକ୍ତି ବିଦ୍ୟାକେ ବର୍କସ୍ କରିକରି ଗୋଟିଏ ବର୍କସ୍ ଆତ୍ମନିର୍ଭର ଆଉ ଭବିଷ୍ୟତ ଲାଗି ବନିଥିବାର ପ୍ରତିରକ୍ଷା ବଲ୍ ତିଆରି କରିଥିବାର ଶ୍ରୀ ସିଂ କହିଛନ୍। ଆଇଏନ୍ଏସ୍ ମହେନ୍ଦ୍ରଗିରି ଯୁଦ୍ଧ ଜାହାଜ ତିଆରି ଥି 75% ନୁ ଅତ୍କା ସାମଗ୍ରୀ ସ୍ୱଦେଶୀ ଜ୍ଞାନକୌଶଳର ଉପଯୋଗ କରାଯାଇଛି। ଏଥି ବ୍ରହ୍ମୋସ୍ ସୁପରସୋନିକ କ୍ଷେପଣାସ୍ତ୍ର, ଅତ୍ୟାଧୁନିକ ରାଡାର, ସମନ୍ୱିତ ବାୟୁ ପ୍ରତିରୋଧୀ ବ୍ୟବସ୍ଥା ବାଗି ଉନ୍ନତମାନର ଯନ୍ତ୍ରାଂଶ ବ୍ୟବହାର କରାଯାଇପାରବା। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ସ୍ଥାୟୀ ସହରୀକରଣ ଆଉ ଜଳବାୟୁ ସହନଶୀଳ ଭିତ୍ତିଭୂମିକେ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ନେଇକରି ଆଜି ଭୁବନେଶ୍ୱରଠାରେ ଗୃହ ନିର୍ମାଣ ଆଉ ନଗର ଉନ୍ନୟନ ବିଭାଗ ତରଫୁ ସ୍ୱଚ୍ଛ କାର୍ବନ ତିଆରି ଦରବ ଆଉ ସ୍ଥାୟୀ ବିକାଶ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ଲାଗି ଗୋଟିଏ ତ୍ରିପାକ୍ଷିକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ବିଭାଗୀୟ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କର ଉପସ୍ଥିତି ଥି ଓଡ଼ିଶା ଅର୍ବାନ ଏକାଡେମୀ, IIT ଭୁବନେଶ୍ୱର ଆଉ ଡେଭଲପମେଣ୍ଟ ଅଲ୍ଟରନେଟିଭ ଭିତରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ମନ୍ତ୍ରୀ ଶ୍ରୀ ମହାପାତ୍ର କହିଛନ୍, ରାଜ୍ୟ ସ୍ଥାୟୀ ସହରୀ ବିକାଶକେ ଆଗକେ ନେବା ଲାଗି କେନ୍ଦ୍ର ଜ୍ଞାନ ଆଉ ନବୋନ୍ମେଷର ଗୋଟିଏ ପ୍ରମୁଖ କେନ୍ଦ୍ର ହେବା। ସହରୀ ବିକାଶ ଖାଲି ଭୌତିକ ଭିତ୍ତିଭୂମି

0: ଇଆର୍ ଭିତରେ ସୀମିତ ନାଇଁ ରହିକରି ପରିବେଶ ଅନୁକୂଳ ଯୋଜନା, ଗୁଣାତ୍ମକ ଜନକଲ୍ୟାଣ ଭିତ୍ତିଭୂମି ଆଉ ଦକ୍ଷ ନାଗରିକ ସେବା ଜରିଏ ଲୋକଙ୍କର ଜୀବନଶୈଳୀଥି ଉନ୍ନତି ଆନ୍ବାର ଉଚିତ ବୋଲି ମନ୍ତ୍ରୀ କହିଛନ୍। ଓଡ଼ିଶାକେ ସ୍ୱଚ୍ଛ, ସବୁଜ ଓ ଭବିଷ୍ୟତ ଲାଗି ପ୍ରସ୍ତୁତ ସହର୍ଣ୍ଣ ପରିଣତ କରବାର ସଂକଳ୍ପକେ ସାକାର କରବାର ଲାଗି ଗବେଷଣା, ଦକ୍ଷତା ବିକାଶ ଆଉ ସ୍ଥାୟୀ ନିର୍ମାଣ କରବାର, ପ୍ରସାର କରବାର ଇ ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ଆଏ। ମହାନଦୀ ପାଏନ୍ ଝମେଲାର ସମାଧାନ ଲାଗି ଓଡ଼ିଶା ଆଉ ଛତିଶଗଡ଼ ସହମତ ହେଇଛନ୍ ବୋଲି ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ କହିଛନ୍। ଓଡ଼ିଶା ସରକାରଙ୍କର ପ୍ରସ୍ତାବକେ ଛତିଶଗଡ଼ ସରକାର ଗ୍ରହଣ କରିଛନ୍। ଇ ଆଧାରଥି ଛତିଶଗଡ଼ନୁ ମହାନଦୀ ଟ୍ରିବ୍ୟୁନାଲ ଲିଖିତ ପ୍ରତିଶ୍ରୁତି ମାଗିଛନ୍। ମାମଲାର ଆଗ୍କେ ଶୁଣାଣି ଆଇବା 23 ଦିନ ଧାର୍ଯ୍ୟ କରାଯାଇଛି। ଇତାର ଆଘନୁ ଲିଖିତ ପ୍ରତିଶ୍ରୁତି ଦେବାର ଲାଗି ଟ୍ରିବ୍ୟୁନାଲ ଛତିଶଗଡ଼ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍। ରାଜ୍ୟ ସରକାର ସବୁ ସହରାଞ୍ଚଳ ସ୍ୱାୟତ୍ତ ଶାସନ ସଂସ୍ଥା ୟୁଏଲ୍ବିକେ ସ୍ୱାବଲମ୍ବୀ ଆଉ ସ୍ଥାୟୀ କରବାର ଉଦ୍ଦେଶ୍ୟ ରାଜସ୍ୱ ମଡେଲ ଉପରେ ଜୋର ଦେଉଛନ୍ ବୋଲି ଗୃହ ନିର୍ମାଣ ଆଉ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍। ରାଜ୍ୟ ସରକାର ଆଉ ଗୃହ ଆଉ ସହରାଞ୍ଚଳ ବିକାଶ ନିଗମ ହୁଡ୍କୋର ମିଳିତ ସହଯୋଗଥି ଆଜି ଭୁବନେଶ୍ୱରନ ଦିନିକିଆ କ୍ଷମତା ବିକାଶ କର୍ମଶାଳା ହୋଇଯାଇଛି। ୟୁଏଲ୍ବି ମାନକେ ଖାଲି ସରକାରୀ ଅନୁଦାନ ଉପରେ ନିର୍ଭର ନାଇଁ କରିକରି ନିଜର ରାଜସ୍ୱ ସୃଷ୍ଟି କରିକରି ନିଜର ଇଲାକାର ଭିତ୍ତିଭୂମି ସୁଦୃଢ଼ କରିପାରବା ବୋଲି ମନ୍ତ୍ରୀ କହିଛନ୍। ୟୁଏଲ୍ବି ଆଉ ଏନ୍ଏସି ମାନକେ ବୃହତ୍ ଭିତ୍ତିଭୂମି ପ୍ରକଳ୍ପ ଲାଗି ଦରକାରୀ ଆର୍ଥିକ ସମ୍ବଳ ହାସଲ କରବାର୍ଥି ସକ୍ଷମ କରବାର ବାବଦେ କର୍ମଶାଳାଥି ଆଲୋଚନା ହୋଇଥିଲା। 2036 ତକ ରାଜ୍ୟ ଅର୍ଥନୀତିକେ ଉଲ୍ଲେଖନୀୟ ସ୍ତରଥି ପହଞ୍ଚାବାର ଲାଗି ପୌର ସଂସ୍ଥା ଅଧିକାରୀମାନେ ନିଷ୍ଠାର ସହିତ କାମ କରବାର ଲାଗି ଶ୍ରୀ ମହାପାତ୍ର ଆହ୍ୱାନ ଦେଇଛନ୍। କର୍ମଶାଳାଥି ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ଯୋଗ ଦେଇକରି କହିଛନ୍, କେନ୍ଦ୍ର ସରକାରଙ୍କର ଗୃହ ନିର୍ମାଣ ଆଉ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ତରଫୁ April 15 ଦିନ ମୂଲ ହୋଇଥିବା ଅର୍ବାନ୍ ଚ୍ୟାଲେଞ୍ଜ ଫଣ୍ଡ ରାଜ୍ୟର ସବୁ ଭିତ୍ତିଭୂମି ବିକାଶ ଲାଗି ଗୋଟିଏ ନୂଆ ସୁଯୋଗ ସୃଷ୍ଟି କରିଛି। ସୁବର୍ଣ୍ଣପୁର ଜିଲ୍ଲା ପାତାଳୀ ଶ୍ରୀକ୍ଷେତ୍ରନ ତିନି ମହାପ୍ରଭୁମାନଙ୍କର ଗୁପ୍ତ ନୀତି ଚାଲିଛି। ଆଜି ଶ୍ରୀମନ୍ଦିର ପରମ୍ପରା ରୀତିନୀତି ଅନୁସାରେ ତିନି ମହାପ୍ରଭୁଙ୍କର ଦଶମୂଳ ମୋଦକ ଲାଗି କରାଯାଇଛି। ପବିତ୍ର ରଥଯାତ୍ରା ଲାଗି ଜିଲ୍ଲା ପ୍ରଶାସନ ଆଉ ପାତାଳୀ ଶ୍ରୀକ୍ଷେତ୍ର ଟ୍ରଷ୍ଟ ତରଫୁ ସବୁ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ଆଜି ଏବଂ ଭବିଷ୍ୟତ ପାଇଁ ଯୁବପିଢ଼ିଙ୍କ ଆଶା ଏବଂ ଆକାଂକ୍ଷାକୁ ସାକାର କରିବା ବାର୍ତ୍ତା ନେଇକରି ଆଜି ବିଶ୍ୱ ଜନସଂଖ୍ୟା ଦିବସ ପାଳନ କରାଯାଉଛି। ଜନ୍ମ ହାରକେ ନିୟନ୍ତ୍ରଣ କରିବା ଲାଗି ପୃଥ୍ୱୀ ଲୋକଙ୍କୁ ସଚେତନ କରିବାଟା ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ ଆଏ। ଭୁବନେଶ୍ୱର କୃଷି ଭବନଠାରେ ହୋଇଥିବା ରାଜ୍ୟସ୍ତରୀୟ ଉତ୍ସବଥି ପରିବାର ନିୟୋଜନ କାର୍ଯ୍ୟକ୍ରମଥି ଉଲ୍ଲେଖନୀୟ ଅବଦାନ ଲାଗି କେନ୍ଦ୍ରାପଡ଼ା ଜିଲ୍ଲାକେ ସମ୍ବର୍ଦ୍ଧିତ କରାଯାଇଛି। ଗାଙ୍ଗେୟ ପଶ୍ଚିମବଙ୍ଗ ଆଉ ତା ପାଖର ବାଂଲାଦେଶ ଉପରେ ଗୋଟିଏ ଘୂର୍ଣ୍ଣିବଲୟ ସୃଷ୍ଟି ହୋଇଛି। ଇତାର ପ୍ରଭାବଥି ଗୋଟିଏ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ଅନୁମାନ କରାଯାଇଛି। ସୂଚନା ଅନୁସାରେ ରାଜ୍ୟ ଆଇବା 7 ତକ ବର୍ଷା ହୋଇପାରେ। ଗଲା 24 ଭିତରେ ଖୋର୍ଦ୍ଧା ଜିଲ୍ଲାର ବାଲିପାଟଣାନ ସବୁନୁ ଜହ 90 mm ବର୍ଷା ରେକର୍ଡ କରାଯାଇଛି। ହୀରାକୁଦ ଜଳଭଣ୍ଡାର ଜଳସ୍ତର ଆଜି ସଞ୍ଜର 6 ତକ 611.62 ଫୁଟ ଥିଲା। ଇ ସମୟଥି 5 ଗେଟ୍ ଦେଇକରି ଫି ସେକେଣ୍ଡ ଥି 1,09,673 ଘନଫୁଟ ପାଣି ଛଡ଼ାଯାଉଥିବା ବେଳେ 33,443 ଘନଫୁଟ ପାଣି ଜଳଭଣ୍ଡାରକେ ଆସୁଛି। ସେଆଡ଼େ ହୀରାକୁଦ ଛଡ଼ାଯାଇଥିବା ଏ ବଛରର ପହିଲା ବଢ଼ି ପାଣି ଗଲା ରାତି କଟକର ମୁଣ୍ଡୁଲିନ ପହଞ୍ଚିଛି। ଶେଷ ମୁଖ୍ୟ ଖବର ଫେରଘାଏ। ବିଦ୍ୟାଳୟ ପଢ଼ାବହିତି ହୋଇଥିବା ଭୁଲ୍ର ଅପରାଧିକ ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। କଂସାରିଗୁଡ଼ା ଆଲୁମିନା ରିଫାଇନାରୀ ପ୍ରକଳ୍ପର ସମ୍ପ୍ରସାରଣ ଲାଗି ବିର୍ଲା ଗ୍ରୁପ୍ର ପ୍ରସ୍ତାବ ଖର୍ଚ୍ଚା ହେବା ଅଟକା 12,000 କୋଟି ଟଙ୍କା। ପୁରୀ ରଥଯାତ୍ରା ସୁରକ୍ଷା ବ୍ୟବସ୍ଥା ବାବଦେ ସମୀକ୍ଷା କଲେ ପୁଲିସ୍ ମହାନିର୍ଦ୍ଦେଶକ। ଆଉ ଭୁବନେଶ୍ୱରର ସ୍ୱଳ୍ପ କାର୍ବନ୍ ତିଆରି ସାମାନ ଆଉ ସ୍ଥାୟୀ ବିକାଶ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ଲାଗି ବୁଝାମଣାପତ୍ର ସ୍ୱାକ୍ଷରିତ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।
1: की बात प्रधानमंत्री रेडियो पर माननीय श्री नरेंद्र मोदी भारत की जनता से करेंगे। मन की बात आकाशवाणी के सभी केंद्र इसे प्रसारित करेंगे।
2: मेरे मन की बात आपके कारण सच्चे अर्थ में आपके मन की बात बन गई है। आपकी बातें सुनता हूँ, आपके लिए सोचता हूँ, आपके सुझाव देखता हूँ, उसी से मेरे विचारों की एक दौड़ शुरू हो जाती है जो आकाशवाणी के माध्यम से आपके पास पहुंचती है। बोलता मैं हूं, लेकिन बात आपकी होती है।

0: ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ନ୍ୟୁଜିଲାଣ୍ଡକୁ ଦୁଇଦିନିଆ ଗସ୍ତ ଶେଷ କରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରୁଛନ୍ତି ପ୍ରଧାନମନ୍ତ୍ରୀ. ବିଭିନ୍ନ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ପାଞ୍ଚଟି ବୁଝାମଣା ପତ୍ର ସ୍ୱାକ୍ଷରିତ. ସମ୍ବିଧାନ ପ୍ରତି ଅଙ୍ଗୀକାରବଦ୍ଧତା ଏବଂ ଜନମଙ୍ଗଳକୁ ପ୍ରାଧାନ୍ୟ ଦେବା ଉପରେ ଗୁରୁତ୍ୱ ଦେଲେ ଉପରାଷ୍ଟ୍ରପତି. ଭିଏତନାମରେ ଏକ ଦ୍ରୁତଗାମୀ ନୌକା ବୁଡ଼ିଯିବା ଫଳରେ 15 ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁ. ଶିକ୍ଷା ସହିତ ଜନସାଧାରଣଙ୍କ ମଧ୍ୟରେ ସଂସ୍କୃତି ଓ ଜ୍ଞାନର ପ୍ରସାର ପାଇଁ ପାଠାଗାର ଏକ ଶକ୍ତିଶାଳୀ ମାଧ୍ୟମ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ. ଏବଂ ଭାରତ ଇଂଲଣ୍ଡ ପୁରୁଷ T20 ସିରିଜ୍ର ପଞ୍ଚମ ତଥା ଶେଷ ମ୍ୟାଚ୍ ବିଳମ୍ବିତ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଦିନିଆ ନ୍ୟୁଜିଲାଣ୍ଡ ଗସ୍ତ ଶେଷ କରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରୁଛନ୍ତି. 4 ଦଶନ୍ଧିରୁ ଅଧିକ ସମୟ ମଧ୍ୟରେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ନ୍ୟୁଜିଲାଣ୍ଡ ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିଛି. ଗସ୍ତ ଅବସରରେ ଶ୍ରୀ ମୋଦି ନ୍ୟୁଜିଲାଣ୍ଡ ପ୍ରତିପକ୍ଷ କ୍ରିଷ୍ଟୋଫର ଲକ୍ସନ୍ଙ୍କ ସହ ବିଭିନ୍ନ ପ୍ରସଙ୍ଗ ନେଇ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି. ପ୍ରତିରକ୍ଷା, ପର୍ଯ୍ୟଟନ, କ୍ରୀଡ଼ା, ବିପର୍ଯ୍ୟୟ ପରିଚାଳନା, ଦୁଗ୍ଧ ଏବଂ ପଶୁପାଳନ ଆଦି ବିଭିନ୍ନ କ୍ଷେତ୍ରରେ 5 ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି. ଅକ୍ଲ୍ୟାଣ୍ଡର ସ୍ପାର୍କ ଆରେନାଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ପ୍ରବାସୀ ଭାରତୀୟଙ୍କ ସମାବେଶକୁ ସମ୍ବୋଧନ କରିଛନ୍ତି. ନ୍ୟୁଜିଲାଣ୍ଡର ପ୍ରଗତିରେ ଭାରତୀୟ ସମ୍ପ୍ରଦାୟଙ୍କ ଅବଦାନକୁ ଶ୍ରୀ ମୋଦି ଉଚ୍ଚ ପ୍ରଶଂସା କରିଛନ୍ତି. ଅକ୍ଲ୍ୟାଣ୍ଡର ୱେଲିଂଟନ୍ ଏବଂ କ୍ରେଷ୍ଟଚର୍ଚ୍ଚରୁ କୁଇନ୍ସଟାଉନ୍ ପର୍ଯ୍ୟନ୍ତ ଭାରତୀୟ ସମ୍ପ୍ରଦାୟ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ପ୍ରଦାନ କରୁଛନ୍ତି. ନିରନ୍ତର ବନ୍ଧୁତା, ସାଧାରଣ ମୂଲ୍ୟବୋଧ, ଦ୍ୱିପାକ୍ଷିକ ସହଭାଗିତା ଏବଂ ଭବିଷ୍ୟତ ସମ୍ପର୍କରେ ନୂତନ ମାର୍ଗ ଉନ୍ମୁକ୍ତ ନେଇ ଉଭୟ ଦେଶ ଅଙ୍ଗୀକାରବଦ୍ଧ ପ୍ରକାଶ କରିଥିବା ଶ୍ରୀ ମୋଦି କହିଛନ୍ତି.
1: हमने भारत न्यूजीलैंड संबंधों को स्ट्रेटेजिक पार्टनरशिप के स्तर पर ले जाने का ऐतिहासिक निर्णय लिया है. इसके अंतर्गत हम हर क्षेत्र में स्पष्ट लक्ष्यों और ठोस परिणामों के साथ आगे बढ़ेंगे. इस वर्ष हमने रिकॉर्ड समय में फ्री ट्रेड एग्रीमेंट किया. इस उपलब्धि से दोनों देशों के उद्योगों, किसानों और युवाओं के लिए नए द्वार खुलेंगे.
0: ସମାବେଶରେ ଯୋଗଦେଇ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନ୍ ଦ୍ୱିପାକ୍ଷିକ ରଣନୈତିକ ଏବଂ ଆର୍ଥିକ ସହଭାଗିତା ଉପରେ ଆଲୋକପାତ କରିଥିଲେ. ଭାରତ ନ୍ୟୁଜିଲାଣ୍ଡ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ୱାକ୍ଷରିତ ହେବା ପରେ ନ୍ୟୁଜିଲାଣ୍ଡର ବ୍ୟବସାୟୀଙ୍କ ପାଇଁ 140 ଲୋକଙ୍କର ଏକ ବଜାର କ୍ଷେତ୍ର ଉନ୍ମୁକ୍ତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ଲକ୍ସନ୍ କହିଛନ୍ତି. ଉଭୟ ଦେଶର ବ୍ୟବସାୟିକ କ୍ଷେତ୍ର ପ୍ରତି ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. କାର୍ଯ୍ୟକ୍ରମରେ 10,000 ଅଧିକ ପ୍ରବାସୀ ଭାରତୀୟ ଯୋଗଦେବା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ. ନ୍ୟୁଜିଲାଣ୍ଡ ଗସ୍ତ ପୂର୍ବରୁ ଶ୍ରୀ ମୋଦି ଇଣ୍ଡୋନେସିଆ ଏବଂ ଅଷ୍ଟ୍ରେଲିଆକୁ ଗସ୍ତ ଶେଷ କରିଥିଲେ. ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ କହିଛନ୍ତି, ଗଣତନ୍ତ୍ରରେ ଭିନ୍ନମତ ରହିବା ସ୍ୱାଭାବିକ, ହେଲେ ସମ୍ବିଧାନ ପ୍ରତି ଅଙ୍ଗୀକାରବଦ୍ଧତା ଏବଂ ଜନମଙ୍ଗଳକୁ ପ୍ରାଧାନ୍ୟ ଦିଆଯିବା ଉଚିତ.

ବିହାରର ଗୟାଠାରେ 18ତମ ବିହାର ବିଧାନସଭାର ସଦସ୍ୟଙ୍କୁ ନେଇ ଆୟୋଜିତ ଦୁଇଦିନିଆ ଓରିଏଣ୍ଟେସନ୍ ଏବଂ ତାଲିମ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ଅବସରରେ ଉପରାଷ୍ଟ୍ରପତି ଏହା କହିଛନ୍ତି। ଏଭଳି ଶିବିର ଆୟୋଜନ ଫଳରେ ଗଣତନ୍ତ୍ର ମଜବୁତ ହେବା ସହ ସମ୍ଭିଧାନ ପ୍ରତି ନିର୍ବାଚିତ ସଦସ୍ୟଙ୍କର ଦାୟିତ୍ୱବୋଧ ବୃଦ୍ଧି ପାଇବ। ଉପରାଷ୍ଟ୍ରପତି ଆହୁରି କହିଛନ୍ତି, ଭାରତୀୟ ଗଣତନ୍ତ୍ର ଯାତ୍ରାପଥରେ ବିହାରର ବିଧାନସଭା ସଦସ୍ୟଙ୍କର କାର୍ଯ୍ୟକଳାପ ମାର୍ଗଦର୍ଶକ ଭାବେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ବିଧାନସଭାର ସଦସ୍ୟଙ୍କୁ ଉଦ୍ବୋଧନ ଦେବା ଅବସରରେ ଉପରାଷ୍ଟ୍ରପତି ରାଜ୍ୟରେ ନିଯୁକ୍ତି ସୁଯୋଗ, ସର୍ବାଙ୍ଗୀନ ବିକାଶ, ଦାଦନ ଶ୍ରମିକଙ୍କ ପ୍ରତି ନୂତନ କାର୍ଯ୍ୟକ୍ରମ ଗ୍ରହଣ କରି ନିଜ ରାଜ୍ୟକୁ ଫେରାଇ ଆଣିବାର କାର୍ଯ୍ୟ ଉପରେ ଗୁରୁତ୍ୱ ଦିଆଯାଇଛି। ବିଧାନସଭା ପରିଚାଳିତ ହେଉଥିବା ସମୟରେ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନକାଳ, ଶୂନ୍ୟକାଳ ଏବଂ ବ୍ୟବସାୟିକ ଉପଦେଷ୍ଟା କମିଟିର କାର୍ଯ୍ୟକୁ ସଠିକ୍ ଏବଂ ଫଳପ୍ରଦ ଭାବରେ କାର୍ଯ୍ୟ କରିବାକୁ ଉପରାଷ୍ଟ୍ରପତି ସଦସ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି। ଏହି କାର୍ଯ୍ୟକ୍ରମ ଅବସରରେ ଉପରାଷ୍ଟ୍ରପତି କୃତ୍ରିମ ବୁଦ୍ଧିମତା, ସହଜାତ ଭାଷା ପ୍ରକ୍ରିୟା ଏବଂ ଡିଜିଟାଲ୍ ମାଧ୍ୟମରେ ବିଧାନସଭାର କାର୍ଯ୍ୟ ଅତ୍ୟନ୍ତ ବଳିଷ୍ଠ, ସ୍ୱଚ୍ଛ ଏବଂ ନାଗରିକ କୈନ୍ଦ୍ରିକ ହେବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। କାର୍ଯ୍ୟକ୍ରମରେ ଉପରାଜ୍ୟପାଳ ସୟଦ ଅତା ହାସିନେନ୍ ଏବଂ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଉଦ୍ବୋଧନ ଦେଇଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭିଏତନାମର ଫୁକ୍ୱକ୍ ଦ୍ୱୀପ ନିକଟରେ ଭାରତୀୟ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ଦ୍ରୁତଗାମୀ ଯନ୍ତ୍ରଚାଳିତ ନୌକା ବୁଡ଼ିଯିବା ଫଳରେ 15 ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି। 21 ଜଣଙ୍କୁ ଉଦ୍ଧାର କରାଯାଇଛି। ଏହି ନୌକାରେ 32 ଜଣ ଭାରତୀୟ ପର୍ଯ୍ୟଟକ ଏବଂ 4 ଜଣ ନୌକା କର୍ମଚାରୀ ହନ୍ମେ ରୁଟ୍ ଅନ୍ଗୋଇ ଦ୍ୱୀପର 400 ମିଟର ଦୂରତାରେ ଗସ୍ତ କରୁଥିବା ବେଳେ ଦୁର୍ଘଟଣା ଘଟିଥିଲା। ହାନୋଇଠାରେ ଥିବା ଭାରତୀୟ ଦୂତାବାସର ଅଧିକାରୀ କହିଛନ୍ତି, ତଲାସୀ ଏବଂ ଉଦ୍ଧାର କାର୍ଯ୍ୟ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାରି ରହିଛି। ଏ ସମ୍ବନ୍ଧୀୟ ସୂଚନା ଏବଂ ସହାୟତା ନିମନ୍ତେ ଏକ ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷ ହୋ ଚି ମିନ୍ ସହରରେ ଖୋଲାଯିବା ସହ ହେଲ୍ପଲାଇନ୍ ନମ୍ବର ମଧ୍ୟ ଜାରି କରାଯାଇଛି। ଏହି ଦୁଃଖଦ ଘଟଣାରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିବା ସହ ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଭିଏତନାମରେ ଥିବା ଭାରତୀୟ ଦୂତାବାସ ଏବଂ ବାଣିଜ୍ୟ ଦୂତାବାସ ପକ୍ଷରୁ ସମସ୍ତ ପ୍ରକାର ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯାଉଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପାଠାଗାର ସହ ଯୋଡ଼ି ହେବାକୁ ଯୁବବର୍ଗଙ୍କୁ ଆହ୍ୱାନ ଦେଇଛନ୍ତି। ନୂଆଦିଲ୍ଲୀରେ ଆଜି ଜୟପ୍ରକାଶ ନାରାୟଣ ପବ୍ଲିକ୍ ଲାଇବ୍ରେରୀ ଉଦ୍ଘାଟନ କରି ଶ୍ରୀ ଶାହା ବ୍ୟକ୍ତିତ୍ୱ ଗଠନରେ ପାଠାଗାରର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଛନ୍ତି। ଆଧୁନିକ ଶିକ୍ଷା ସହିତ ଜନସାଧାରଣଙ୍କ ମଧ୍ୟରେ ସଂସ୍କୃତି ଏବଂ ଜ୍ଞାନ ପ୍ରସାର ପାଇଁ ପାଠାଗାର ଏକ ଶକ୍ତିଶାଳୀ ମାଧ୍ୟମ ବୋଲି ଶ୍ରୀ ଶାହା ବର୍ଣ୍ଣନା କରିଛନ୍ତି। ପାଠପଢ଼ାକୁ ଉତ୍ସାହିତ କରିବା ଲକ୍ଷ୍ୟ ନେଇ ସରକାର ବିଦ୍ୟାଳୟ ସହିତ ପାଠାଗାରଗୁଡ଼ିକୁ ସଂଯୋଗ କରିବାକୁ ପ୍ରୟାସ କରୁଛନ୍ତି। ଏ ସମ୍ପର୍କରେ ଅଧିକ ସୂଚନା ପ୍ରଦାନ କରି ଶ୍ରୀ ଶାହା ଗାନ୍ଧୀନଗର ଲୋକସଭା ନିର୍ବାଚନ ମଣ୍ଡଳୀ ଉପରେ ଆଲୋକପାତ କରିଛନ୍ତି। ସେଠାରେ ପ୍ରତ୍ୟେକ ଗାଁରେ ପାଠାଗାର ଖୋଲାଯାଇଛି ଏବଂ ପ୍ରତି ପାଠାଗାରରେ ପାଖାପାଖି 4000 ପୁସ୍ତକ ରହିଛି ବୋଲି ଶ୍ରୀ ଶାହା କହିଛନ୍ତି। ଏହି ପାଠାଗାରଗୁଡ଼ିକୁ କେନ୍ଦ୍ରୀୟ ପାଠାଗାର ସହିତ ସଂଯୁକ୍ତ କରାଯାଇଛି, କାରଣ କେନ୍ଦ୍ରୀୟ ପାଠାଗାରରେ 125,000 ଅଧିକ ପୁସ୍ତକ ଉପଲବ୍ଧ ଅଛି। ଜୟପ୍ରକାଶ ନାରାୟଣ ପବ୍ଲିକ୍ ଲାଇବ୍ରେରୀରେ 32,000 ଅଧିକ ପୁସ୍ତକ ରହିଛି। ଏଥିସହ ସେଠାରେ ଏକ ଆଧୁନିକ ବହୁମୁଖୀ ପ୍ରେକ୍ଷାଳୟ, ଗବେଷଣା କେନ୍ଦ୍ର ଏବଂ 1 କୋଟିରୁ ଅଧିକ ଅନ୍ଲାଇନ୍ ପୁସ୍ତକ ଥିବା ଇ ଲାଇବ୍ରେରୀର ମଧ୍ୟ ସୁବିଧା ରହିଛି। ଶ୍ରୀ ଶାହା କହିଛନ୍ତି, ପାଠାଗାରରେ ନିଃଶୁଳ୍କ ୱାଇଫାଇ ବ୍ୟବସ୍ଥା ମଧ୍ୟ ଉପଲବ୍ଧ ଅଛି। ଏହି ଅବସରରେ ଶ୍ରୀ ଶାହା ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିଛନ୍ତି। ଲୋକସଭା ଏବଂ ରାଜ୍ୟ ବିଧାନସଭାଗୁଡ଼ିକରେ ଏକକାଳୀନ ନିର୍ବାଚନ ଏ ସଂକ୍ରାନ୍ତ ପରିଚାଳନାଗତ ବ୍ୟବସ୍ଥାକୁ ଅଧିକ ସଶକ୍ତ କରିବ ବୋଲି ଏକ ରାଷ୍ଟ୍ର ଏକ ନିର୍ବାଚନ ଆଧାରିତ ମିଳିତ ସଂସଦୀୟ କମିଟି ଅଧ୍ୟକ୍ଷ ସାଂସଦ ପିପି ଚୌଧୁରୀ କହିଛନ୍ତି। ଗୋଆଠାରେ ଗଣମାଧ୍ୟମ ପ୍ରତିନିଧିକୁ ସମ୍ବୋଧନ କରି ଶ୍ରୀ ଚୌଧୁରୀ କହିଛନ୍ତି, ଏଭଳି ପଦକ୍ଷେପ ଖର୍ଚ୍ଚ ହ୍ରାସ କରିବା ସହ ଦେଶର ଅର୍ଥନୀତିକୁ ଅଧିକ ସୁଦୃଢ଼ କରିବ। ପ୍ରମୁଖ ରାଜନୈତିକ ଦଳର ପ୍ରତିନିଧିତ୍ୱ କରୁଥିବା ଏହି 41 ଜଣିଆ ମିଳିତ ସଂସଦୀୟ କମିଟି ସରକାର, ରାଜନୈତିକ ଦଳ, ସାମ୍ବିଧାନିକ ବିଶେଷଜ୍ଞ, ନାଗରିକ ସମାଜ ଏବଂ ଅନ୍ୟାନ୍ୟ ଅଂଶୀଦାରଙ୍କଠାରୁ ମତାମତ ସଂଗ୍ରହ କରୁଛନ୍ତି। ଗୋଆ ଗସ୍ତ ପୂର୍ବରୁ କମିଟି ଅନ୍ୟ 8ଟି ରାଜ୍ୟ ଗସ୍ତ କରିସାରିଥିବା ଶ୍ରୀ ଚୌଧୁରୀ ସୂଚନା ଦେଇଛନ୍ତି। କମିଟି ଏହାର ରିପୋର୍ଟ ଦାଖଲ କରିବା ପୂର୍ବରୁ ଦେଶର ବିଭିନ୍ନ ପ୍ରାନ୍ତ ତଥା ସମାଜର ବିଭିନ୍ନ ବର୍ଗରୁ ପ୍ରାପ୍ତ ପରାମର୍ଶଗୁଡ଼ିକୁ ବିଚାର କରିବ ବୋଲି ଶ୍ରୀ ଚୌଧୁରୀ କହିଛନ୍ତି। ତେଲଙ୍ଗାନାର ସଙ୍ଗାରେଡ୍ଡି ଜିଲ୍ଲା ଉପକଣ୍ଠସ୍ଥିତ ନନ୍ଦିଗାମା ଅଞ୍ଚଳର ମେଧା ରେଳକୋଚ୍ ଉତ୍ପାଦନ ଉଦ୍ୟୋଗକୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଗସ୍ତ କରିଛନ୍ତି। 375 ଏକର ପରିବ୍ୟାପ୍ତ ଏହି ବୃହତ୍ ଶିଳ୍ପ ୟୁନିଟ୍ ରେଳବାଇର ଆଧୁନିକୀକରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସୁଛି। ଗସ୍ତ ଅବସରରେ ମନ୍ତ୍ରୀ ଶ୍ରୀ ବୈଷ୍ଣବ ମେକ୍ ଇନ୍ ଇଣ୍ଡିଆ ପଦକ୍ଷେପ ଅଧୀନରେ ଘରୋଇ ଉଦ୍ୟୋଗଗୁଡ଼ିକୁ

0: ପ୍ରୋତ୍ସାହନ ପ୍ରଦାନ କରାଯିବାରେ କେନ୍ଦ୍ର ସରକାରଙ୍କ ଅଙ୍ଗୀକାରବଦ୍ଧତା ଉପରେ ଆଲୋକପାତ କରିଛନ୍ତି। ଶିଳ୍ପ ୟୁନିଟ୍ର ଉତ୍ପାଦନ ପ୍ରକ୍ରିୟାଗୁଡ଼ିକୁ ମଧ୍ୟ ମନ୍ତ୍ରୀ ଶ୍ରୀ ବୈଷ୍ଣବ ସମୀକ୍ଷା କରିବା ସହ କାର୍ଯ୍ୟରତ ଶ୍ରମିକଙ୍କ ସହ ଆଲୋଚନା କରିଛନ୍ତି। ଭାରତ ଇଂଲଣ୍ଡ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ପୁରୁଷ ଟି ଟ୍ୱେଣ୍ଟି କ୍ରିକେଟ୍ ସିରିଜ୍ର ପଞ୍ଚମ ତଥା ଅନ୍ତିମ ମ୍ୟାଚ୍ ଆଜି ଖେଳାଯାଉଛି। ସାଉଥମ୍ପଟନ୍ଠାରେ ୟୁଟିଲିଟା ବାଉଲ୍ଠାରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ରେ ଟସ୍ ପଡ଼ିବାରେ ବିଳମ୍ବ ହୋଇଛି। ସନ୍ଧ୍ୟା 7:00 ପରିବର୍ତ୍ତେ ମ୍ୟାଚ୍ 7:30 ଆରମ୍ଭ ହେବ। ଏହି ସିରିଜ୍ରେ ପ୍ରଥମ ମ୍ୟାଚ୍ଟି ବାତିଲ ହୋଇଥିବା ବେଳେ ଅନ୍ୟ 3 ମ୍ୟାଚ୍ରେ ଇଂଲଣ୍ଡ ବିଜୟୀ ହୋଇ 3-0 ଆଗୁଆ ରହିଛି। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଭାରତୀୟ ସମୟ ଆଜି ରାତି 2:30 ଏବଂ ଆସନ୍ତାକାଲି ସକାଳ 6:30 ଅନ୍ୟ 2 କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ ଖେଳାଯିବ। ରାତି 2:30 ମିଆମି ଷ୍ଟାଡିୟମ୍ଠାରେ ନରୱେ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ ଖେଳାଯିବ। ଆସନ୍ତାକାଲି ସକାଳ 6:30 ଚତୁର୍ଥ କ୍ୱାର୍ଟର ଫାଇନାଲ୍ରେ ଆର୍ଜେଣ୍ଟିନା ଏବଂ ସ୍ୱିଜରଲ୍ୟାଣ୍ଡ ପରସ୍ପରକୁ ଭେଟିବେ। ସ୍ପେନ୍ ଓ ଫ୍ରାନ୍ସ ସେମିଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇସାରିଛନ୍ତି। ଲଣ୍ଡନର ଲର୍ଡ଼ସ୍ କ୍ରିକେଟ୍ ପଡ଼ିଆଠାରେ ଭାରତ ଇଂଲଣ୍ଡ ମହିଳା ଟେଷ୍ଟ ମ୍ୟାଚ୍ ଜାରି ରହିଛି। ଆଜିର ଦ୍ୱିତୀୟ ଦିବସରେ ଇଂଲଣ୍ଡ ତା'ର ପ୍ରଥମ ଇନିଂସ୍ ବ୍ୟାଟିଂ କରୁଛି। ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଇଂଲଣ୍ଡ 8 ୱିକେଟ୍ ବିନିମୟରେ 169 ରନ୍ ସଂଗ୍ରହ କରିଛି। ଟସ୍ ଜିତି ଭାରତ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମ ଇନିଂସ୍ରେ ଭାରତ 285 ରନ୍ ସଂଗ୍ରହ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ନ୍ୟୁଜିଲାଣ୍ଡକୁ 2-ଦିନିଆ ଗସ୍ତ ଶେଷ କରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରୁଛନ୍ତି ପ୍ରଧାନମନ୍ତ୍ରୀ। ବିଭିନ୍ନ କ୍ଷେତ୍ରରେ 2 ମଧ୍ୟରେ 5 ବୁଝାମଣା ପତ୍ର ସ୍ୱାକ୍ଷରିତ। ସମ୍ବିଧାନ ପ୍ରତି ଅଙ୍ଗୀକାରବଦ୍ଧତା ଏବଂ ଜନମଙ୍ଗଳକୁ ପ୍ରାଧାନ୍ୟ ଦେବା ଉପରେ ଗୁରୁତ୍ୱ ଦେଲେ ଉପରାଷ୍ଟ୍ରପତି। ଭିଏତନାମରେ ଏକ ଦ୍ରୁତଗାମୀ ନୌକା ବୁଡ଼ିଯିବା ଫଳରେ 15 ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ଏବଂ ଭାରତ ଇଂଲଣ୍ଡ ପୁରୁଷ ଟି ଟ୍ୱେଣ୍ଟି ସିରିଜ୍ର ପଞ୍ଚମ ତଥା ଶେଷ ମ୍ୟାଚ୍ ବିଳମ୍ବିତ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ନବରଙ୍ଗପୁର ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ନବରଙ୍ଗପୁର ସମ୍ବାଦଦାତା ପ୍ରଭାତୀ କୁମାରୀ ବିଷୋଇ। ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ଏଣିକି ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ଉତ୍ପାଦିତ ଉତ୍ପାଦଗୁଡ଼ିକ ବିକ୍ରି ପାଇଁ ଦୂର ସ୍ଥାନକୁ ଡାକ ବିଭାଗ ସହାୟତାରେ ପଠାଯାଇପାରିବ। ନବରଙ୍ଗପୁରରେ ଭାରତୀୟ ଡାକ ବିଭାଗ ପକ୍ଷରୁ ସ୍ୱୟଂ ସହାୟିକା ଗୋଷ୍ଠୀ ଓ MSME ଉଦ୍ୟୋଗୀଙ୍କ ପାଇଁ ସଚେତନତା ଓ ମତ ବିନିମୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ବ୍ରହ୍ମପୁର ଅଞ୍ଚଳର ପୋଷ୍ଟମାଷ୍ଟର ଜେନେରାଲ କର୍ଣ୍ଣେଲ ବିନୋଦ କୁମାର କହିଛନ୍ତି ଡାକ ବିଭାଗର ପାର୍ସଲ ଓ ଲଜିଷ୍ଟିକ୍ ସେବା ମାଧ୍ୟମରେ ସ୍ୱୟଂ ସହାୟିକା ଗୋଷ୍ଠୀ ନିଜ ଉତ୍ପାଦକୁ ସହଜରେ ଦେଶର ବିଭିନ୍ନ ସ୍ଥାନକୁ ପଠାଇ ପାରିବେ।
3: बेसिक पर्पज इस विजिट का दोनों के बीच का गैप कम करना है ताकि सेल्फ हेल्प ग्रुप के लोग जो भी अपना उत्पादन करते हैं उसको प्रॉपर तरीके से मार्केट तक पहुंचाया जा सके और इसमें जो भी इंडिया पोस्ट की सर्विसेज का मदद हो सकती है वो हमारे ब्रांच पोस्ट मास्टर उसको समझें और उनको फैसिलिटी उपलब्ध कराएं। इसमें स्पेशल जोर रहा है सेल्फ हेल्प ग्रुप के उत्पादों को प्रमोशन करने के लिए मीडिया पोस्ट रिटेल पोस्ट और पार्सल सर्विसेज का। सेल्फ हेल्प ग्रुप में ज़्यादातर महिलाएँ काम करती हैं और ये महिला एम्पावरमेंट की दिशा में एक बड़ा कदम है। मेरे ब्रांच पोस्ट मास्टर्स जो यहाँ पर हैं उन सबको ये एजुकेट किया गया है, अवेयरनेस फैलाई गई है ताकि इंडिया पोस्ट की सर्विसेज का भी प्रमोशन हो और साथ ही साथ सेल्फ हेल्प ग्रुप के उत्पादों को उचित मूल्य मिल सके, उचित बाजार मिल सके। उड़ीसा में बहुत सारे ऐसे हैंडीक्राफ्ट के प्रोडक्ट्स हैं और कैशूनट है, टर्मरिक पाउडर है, रागी है, इन सबको हम प्रमोट करना चाहेंगे और अभी भी सेल्फ हेल्प ग्रुप के लोग इसका उत्पादन कर रहे हैं और साथ ही सेल भी कर रहे हैं लेकिन वो सेल एक बहुत छोटे लेवल पर चल रही है। छोटे लेवल पर मतलब ज़्यादातर वो कंज्यूम हो जाती है लोकल लेवल पर। तो हम चाहते हैं कि इसको स्टेट लेवल पर दूसरे डिस्ट्रिक्ट्स में और दूसरी स्टेट्स में भी बढ़ावा मिले और इसी के लिए हम रागी पाउडर, टर्मरिक और जंगल हनी को प्रमोट करना चाहते हैं ताकि पोस्ट ऑफिस के माध्यम से उच्च गुणवत्ता वाले उत्पादों को हम कंज्यूमर तक पहुँचा सकें और साथ ही उसका मैक्सिमम बेनिफिट सेल्फ हेल्प ग्रुप के मेंबर्स को मिल सके। जब मिडिल मैन बीच में से निकल जाएगा तो जो एक्सपेंसेस हैं ओवरहेड एक्सपेंसेस जब कम होंगे तो डेफिनेटली कंज्यूमर को मार्केट रेट से थोड़ा कम मिलेगा और सबसे बड़ी बात है कि उसमें गुणवत्ता बड़ी उत्कृष्ट क्वालिटी की होगी और सेल्फ हेल्प ग्रुप के लोगों को सीधा बेनिफिट मिलेगा।
2: नवरंगपुर रे सांसद बलभद्र माझी अध्यक्षता रे जिला उन्नयन समन्वय और मॉनिटरिंग कमिटी

0: କୋଟି 8 ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ସେତୁର ଲୋକାର୍ପଣ କରିଛନ୍ତି। ଏହି ସେତୁ ଉମରକୋଟ ରାଇଘର ଅଞ୍ଚଳର ଯାତାୟାତକୁ ଅଧିକ ସୁଗମ କରିବ ବୋଲି ସେ କହିଛନ୍ତି। ନବରଙ୍ଗପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ବିକଶିତ ଭାରତ ରୋଜଗାର ଗ୍ୟାରେଣ୍ଟି ଅଭିଯାନର ଶୁଭାରମ୍ଭ ଅବସରରେ ସିଧା ପ୍ରସାରଣ ଦେଖାଯାଇଥିଲା। କାର୍ଯ୍ୟକ୍ରମରେ ରୋଜଗାର ସୃଷ୍ଟି, କାମ ନ ମିଳିଲେ ବେରୋଜଗାରୀ ଭତ୍ତା ଏବଂ ଯୋଜନାର ସଫଳ ରୂପାୟନ ଉପରେ ଗୁରୁତ୍ୱ ଦିଆଯାଇଥିଲା। ବିକାଶର ଧାରା ଓଡ଼ିଶା ସାରା ଅଭିଯାନ ଅନ୍ତର୍ଗତ ନବରଙ୍ଗପୁର ଓ ଉମରକୋଟରେ ବୁଦ୍ଧିଜୀବୀ ସମ୍ମିଳନୀ ଆୟୋଜିତ ହୋଇଥିଲା। ମନ୍ତ୍ରୀ ବିଭୂତିଭୂଷଣ ଜେନା ରାଜ୍ୟର ବିକାଶ, ଶିଳ୍ପାୟନ ଓ ଜନକଲ୍ୟାଣମୂଳକ ପଦକ୍ଷେପ ସମ୍ପର୍କରେ ମତ ରଖିବା ସହ ବୁଦ୍ଧିଜୀବୀଙ୍କ ପରାମର୍ଶ ଆହ୍ୱାନ ଦେଇଥିଲେ। ନବରଙ୍ଗପୁରରେ ସ୍ୱଦେଶୀ ଜାଗରଣ ମଞ୍ଚର ଦୁଇଦିନିଆ ପ୍ରଶିକ୍ଷଣ ଓ ବିଚାରବର୍ଗ କାର୍ଯ୍ୟକ୍ରମ ଶେଷ ହୋଇଛି। ଏଥିରେ ଦେଶର ଆର୍ଥିକ ନୀତି, ଗ୍ରାମୀଣ ବିକାଶ, ପରିବେଶ ସୁରକ୍ଷା ଓ ସ୍ୱାବଲମ୍ବନ ଭଳି ବିଷୟରେ ଆଲୋଚନା ସହ 14 ଜିଲ୍ଲାର 120 ଜଣ କାର୍ଯ୍ୟକର୍ତ୍ତାଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ନୟାଗଡ଼ ଜିଲ୍ଲା ସମ୍ପର୍କରେ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ବନାନୀ।

ହଁ ଶ୍ରୋତା ବନ୍ଧୁ, ଏ ହେଉଛି ବନାନୀର ଅନ୍ତରାତ୍ମାର କଥା, ତା ହୃଦୟ ଭିତରର ଆର୍ତ୍ତ ଚିତ୍କାର। ଥରେ ଚିନ୍ତା କଲେ, ଜଙ୍ଗଲରେ ନିଆଁ ଲଗାଇ ଆମେ କଣ ଲାଭ ପାଉଛେ? ବଣ ଜଙ୍ଗଲକୁ ଧ୍ୱସ୍ତ ବିଧ୍ୱସ୍ତ କରି ସବୁ ଜିମାମୟ ପରିବେଶକୁ ନଷ୍ଟ କରି ମାଟି ମାକୁ ଆମେ କଷ୍ଟ ଦଉନି କି? ମାତ୍ର ଏ ବିଷୟରେ କେହି କେବେ ଚିନ୍ତା କରୁନାହାନ୍ତି। ଆଉ ମଣିଷ ନିଜର ସୌଖୀନ ମନୋଭାବ ପାଇଁ ବଣ ଜଙ୍ଗଲକୁ ନଷ୍ଟ କରି ଆସବାବପତ୍ର ତିଆରି କରିଚାଲିଛି। ପ୍ରଗତି ନାଁରେ କଳ କାରଖାନା ରାସ୍ତାଘାଟ ନିର୍ମାଣ କରି ଜଙ୍ଗଲ କାଟି ଦୁର୍ଗତିକୁ ଟାଣି ଆଣୁଛୁ ଆମେ ମାନେ। ଗାଁ ଛାଡି ସହରାଭିମୁଖୀ ହେଉଛି ଏ ମଣିଷ, ଫଳରେ ସହରରେ ଗଢି ଉଠୁଛି ବଡ ବଡ ଅଟ୍ଟାଳିକା। ଜନସଂଖ୍ୟାର ଅହେତୁକ ବୃଦ୍ଧି ଫଳରେ ବାସସ୍ଥାନର ସମସ୍ୟାକୁ ପୂରଣ କରିବାକୁ ଯାଇ ଜଙ୍ଗଲ ଉପରେ ଆଧିପତ୍ୟ ଜାହିର କରିଚାଲିଛି ଏଇ ମଣିଷ। ଜନସଂଖ୍ୟା ବୃଦ୍ଧି ହେତୁ ଖାଦ୍ୟ ସମସ୍ୟାର ସମାଧାନ କରିବାକୁ ଯାଇ ଜୈବିକ ଚାଷ ପରିବର୍ତ୍ତେ ଅଧିକ ଉତ୍ପାଦନ ଆଶାରେ ରାସାୟନିକ ସାର କୀଟନାଶକ ପ୍ରୟୋଗ କରିଚାଲିଛି ଫସଲରେ ଏଇ ମଣିଷ। ତେଣୁ ପ୍ରଥମେ ଜନସଂଖ୍ୟା ବୃଦ୍ଧିରେ ରୋକ ଲଗେଇବାକୁ ପଡିବ, ନହେଲେ ଆଗକୁ ଖାଦ୍ୟାଭାବ ଜଳାଭାବ।

0: ଦେଖାଦେବ। ଜନସଂଖ୍ୟା ବୃଦ୍ଧି ଫଳରେ ବେକାରୀ ସମସ୍ୟା ଦେଖାଦେଉଛି। ବେକାରୀ ସମସ୍ୟାକୁ ଦୂର କରିବାକୁ ଯାଇ ବିଭିନ୍ନ କଳକାରଖାନା ମୁଣ୍ଡ ଟେକୁଛି। ସେ ପୁଣି ଜଙ୍ଗଲ ଜମିରେ ବଣ ଜଙ୍ଗଲ ଗଛ ସଂଖ୍ୟା କମିବା ଫଳରେ ପାଣିପାଗର ଅନିୟମିତତା ଦେଖାଦେଉଛି। ହଁ ଶ୍ରୋତା ବନ୍ଧୁ, ଏବେ ବି ସମୟ ଅଛି। ଆସନ୍ତୁ ହାତରେ ହାତ ମିଳାଇ ଗାଁ ଠାରୁ ସହର ପର୍ଯ୍ୟନ୍ତ ସମସ୍ତ ଲୋକଙ୍କୁ ଜନସଂଖ୍ୟା ବୃଦ୍ଧିର କୁପରିଣାମ ସମ୍ପର୍କରେ ଅବଗତ କରାଇବା। ଜନସଂଖ୍ୟା ବୃଦ୍ଧିକୁ ରୋକିବା ପାଇଁ ଚେଷ୍ଟା କରିବା। ଖାଲି ଥିବା ସ୍ଥାନ ମାନଙ୍କରେ ବୃକ୍ଷ ରୋପଣ କରିବା। ଜଳର ମହତ୍ତ୍ୱକୁ ଉପଲବ୍ଧି କରିବା। ଜଳର ସୁବିନିଯୋଗ କରିବା ସହିତ ଜଳ ବିଭାଜିକା ପ୍ରକଳ୍ପ, ପୋଖରୀ, ଡ୍ୟାମ ପ୍ରଭୃତି ତିଆରି କରି ମାଟିର ଜଳ ଧାରଣ କ୍ଷମତାକୁ ବଢାଇବା ପାଇଁ ଚେଷ୍ଟା କରିବା। ଶ୍ରୋତା ବନ୍ଧୁ, ଆଜି ବନାନୀ କାର୍ଯ୍ୟକ୍ରମରେ ରହିଛି ଏକ ବିଶେଷ ଆଲୋଚନା। ଆଲୋଚନାର ବିଷୟ ହେଉଛି ମାଟିର ଜଳ ଧାରଣ କ୍ଷମତା ଓ ଜଙ୍ଗଲ। ଏ ସମ୍ପର୍କରେ ଆଲୋଚନା କରିବା ପାଇଁ ଆମ ସହିତ ଅଛନ୍ତି ବନ ସଂରକ୍ଷକ ହର୍ଷବର୍ଦ୍ଧନ ଉଦ୍ଗାତା। ତାଙ୍କ ସହିତ ଆଲୋଚନାରେ ଅଂଶଗ୍ରହଣ କରୁଛନ୍ତି ଦୁର୍ଗା ମାଝୀ।
1: ହର୍ଷବର୍ଦ୍ଧନ ବାବୁ, ଆପଣଙ୍କୁ ସ୍ୱାଗତ କରୁଛୁ ବନାନୀ କାର୍ଯ୍ୟକ୍ରମକୁ। ନମସ୍କାର।
2: ନମସ୍କାର ଆଜ୍ଞା।
1: ତେବେ ନିଶ୍ଚିତ ଭାବରେ ଗୋଟେ ଉପାଦେୟ ବିଷୟବସ୍ତୁ ସଦାବେଳେ ଆମେ ଚିନ୍ତା କରି ଆସିଛୁ ଯେ ପ୍ରକୃତରେ ଆମର ଯୋଉ ପରିବେଶରେ ଆମେ ରହୁଛେ ତାହା ସୁସ୍ଥ ଅଛି ନା ନାହିଁ। ପାଣି ଯେମିତି ତଳକୁ ତଳକୁ ଚାଲିଯାଉଛି ଆଉ ପାଣିର ଯୋଉ ଉତ୍ସ ସେଟା କମିଯାଉଛି। ଆପଣ ଟିକେ ସୂଚନା ଦେବେ ଶ୍ରୋତା ବନ୍ଧୁମାନଙ୍କୁ, ପ୍ରଥମେ ଯୋଉ ଆମର ପୃଥିବୀ ପୃଷ୍ଠ ରହିଛି କେତେ ଜଳ ଅଛି, ସେଇ ଭିତରୁ ବ୍ୟବହାର ଯୋଗ୍ୟ ଜଳର ପରିମାଣ କେତେ?
2: ଦେଖନ୍ତୁ, ଆମ ପୃଥିବୀ ହେଉଛି ଗୋଟେ ଜଳର ଗ୍ରହ। ପୃଥିବୀର ଯେତେ ଉପର କ୍ଷେତ୍ରଫଳ ରହିଛି ସେଥିରୁ 71% ବୋଧେ ସମୁଦ୍ର,
1: ଆଜ୍ଞା,
2: ବାକି ସ୍ଥଳ ଭାଗ। ଏ ଯୋଉ 71 ଭାଗ ରହିଲା ସମୁଦ୍ର, ସେ ସବୁଯାକ ହଉଛି ଲୁଣିଆ ପାଣି। ତାକୁ କୌଣସି ପ୍ରକାର ଆମେ ବ୍ୟବହାର କରିପାରୁନେ। ଯେତେ ଜଳ ଯୋଉ ରୂପରେ ଅଛି, କିଏ ବରଫରେ ଅଛି, କିଏ ବାଷ୍ପ ହିସାବରେ ଅଛି ବା ତରଳ ଅବସ୍ଥାରେ ଅଛି ଜଳ, 97% ଜଳ ସେ ସମୁଦ୍ର ଭିତରେ ହିଁ ରହିଗଲା।
1: ଆଜ୍ଞା।
2: ଆଉ ଯୋଉ 3% ଜଳ ଆମର ଅଛି ବୋଲି ମଧୁର ଜଳ ଆମେ କହୁଛୁ, ସେଥିରୁ ମଧ୍ୟ ବରଫ ଆକାରରେ ଆମର 68% ରହିଗଲା। ଯୋଉ ଉତ୍ତର ମେରୁ ହଉ, ଦକ୍ଷିଣ ମେରୁ
1: ଅଞ୍ଚଳ,
2: ମେରୁ ଅଞ୍ଚଳ ବା ଉଚ୍ଚ ପାହାଡ଼ ହିମାଳୟ ଭଳିଆ ପାହାଡ଼ ବରଫ ଗ୍ଲାସିୟର,
1: ଆଜ୍ଞା,
2: ସେଇଥିରେ ରହିଗଲା। 30% ଜଳ ମାଟି ତଳେ ଭୂତଳ ଜଳ ହେଇକି ରହିଗଲା।
1: ଆଜ୍ଞା।
2: ଆଉ ଯାହା ଆମେ ଜଳ ବୋଲି ଦେଖୁଛେ, ନଦୀ ନାଳ ପୋଖରୀ କି ହ୍ରଦ ଯାହା ଦେଖୁଛେ ଆମେ, ତା ଭିତରେ ମଧୁର ଜଳ ଯଦି କହିବା 0.3%।
1: ଆଜ୍ଞା।
2: ମାନେ ଏତେ କମ ଆମର ମଧୁର ଜଳ ଯାହାକୁ ଆମେ ବ୍ୟବହାର କରୁଛୁ ପିଇବା ପାଇଁ ହଉ ବା ଗାଧେଇବା ପାଇଁ ହଉ, ଲୁଗା ସଫା କରିବାକୁ ହଉ, ଏପରିକି କୃଷି କର୍ମରେ କଳକାରଖାନାରେ ଯାହା ଆମେ ବ୍ୟବହାର କରୁଛୁ ସେଇ ପାଣିକି ଆମେ ବ୍ୟବହାର କରୁଛୁ। ଏତେ କମ ପରିମାଣର ଯୋଉ ଜଳ ରହିଛି ତାକୁ ଯଦି ଆମେ ଠିକ ଭାବରେ ବ୍ୟବହାର ନ କରିବା କି ତାର ସଂରକ୍ଷଣ ଯଦି ଠିକ ଭାବରେ ନ କରିବା, ତାହେଲେ ଆଗାମୀ ଦିନରେ ଯୋଉ ସମସ୍ୟା ଦେଖାଯିବ ସେ ଜଳକୁ ନେଇକି ହବ।
1: ତେବେ ନିଶ୍ଚିତ ଭାବରେ ଆପଣ ଯାହା କହିଲେ, ଯେତିକି ଜଳ ଉତ୍ସ ଅଛି, ଯୋଉ ବ୍ୟବହାର ଯୋଗ୍ୟ ଜଳ ଯୋଉଟା ଆପଣ କହିଲେ, ତାକୁ ନେଇକି ଆମକୁ ଚିନ୍ତା କରିବାକୁ ପଡ଼ିବ ତାର କେମିତି ସୁବିନିଯୋଗ ହବ। ଅର୍ଥାତ୍ ଆମେ ଦେଖିବାକୁ ଗଲେ କୃଷି କ୍ଷେତ୍ର ହଉ ବା ଯୋଉ ବ୍ୟବହାର୍ଯ୍ୟ ପାଣି ଯୋଉଗୁଡ଼ା ସବୁ ଆମେ ବ୍ୟବହାର କରୁଛୁ କଥା ସବୁ ଆପଣ କହିଲେ, ସେଥିରେ ମଧ୍ୟ ଆପଣ ଦେଖିବେ ଆମେ ଠିକ ବିନିଯୋଗ କରୁନେ, ଜଳ ପ୍ରଦୂଷଣ ହେଉଛି ଏବଂ ପ୍ରଦୂଷଣ ହେବା ଦ୍ୱାରା ଆମର ବ୍ୟବହାର ଯୋଗ୍ୟ ଜଳର ପରିମାଣ କମିଯାଉଛି, ସେ ବିଷୟରେ ଟିକେ ଧାରଣା ଦେବେ।
2: ଭାରତରେ ତ ପ୍ରାୟ ଗଙ୍ଗା ନଦୀ କୁହନ୍ତୁ, ଯେକୌଣସି ନଦୀ, ମହାନଦୀ କୁହନ୍ତୁ, ବ୍ରାହ୍ମଣୀ କୁହନ୍ତୁ, ସବୁ ଗୁଡାକ ଆମର ପ୍ରଦୂଷଣ ହେଇଗଲାଣି।
1: ଆଜ୍ଞା।
2: ଜଳର ଆଉ ପ୍ରକୃତ ମଧୁରତା ନାହିଁ। ପ୍ରାୟତଃ ନଦୀ କୂଳରେ ସବୁ ଆମର ଶିଳ୍ପ କଳକାରଖାନା ଯୋଉ ପ୍ରତିଷ୍ଠା କରାହେଇଛି, ଏଥିପାଇଁ କରାହେଇଛି ଯେ ନଦୀରୁ ପାଣି ନେବେ ପୁଣି ବ୍ୟବହାର କରିକି ତାର
1: ନଦୀକୁ
2: ଛାଡ଼ିଦେବେ। କିନ୍ତୁ ଏଇ ଯୋଉ ସମସ୍ୟା ରହିଲା, ସେମିତି ସହର, ଯେତେ ସହର ଗାଁ ଗଣ୍ଡା ସବୁ ବସତି ହେଇଛି ନଦୀ କୂଳରେ ହେଇଛି, ତ ନଦୀ କୂଳକୁ ମଧ୍ୟ ସେ ଯୋଉ ସହରର ଯେତେକ ଆବର୍ଜନା, ଯେତେକ ନର୍ଦ୍ଦମା, ଯେତେକ ପରିତ୍ୟକ୍ତ ଜଳ ତାକୁ ବି ଆମେ ଛାଡ଼ିଲେ, ତା ଛଡା ନଦୀ ଭିତରେ ଯେତେକ ପ୍ଲାଷ୍ଟିକ ପଲିଥିନ ଭଳିଆ ଯାହାକୁ କି ବିଘଟନ ହେଇପାରୁନି ହଜାର ହଜାର ବର୍ଷ ଲାଗିକି, ସେଇଭଳିଆ ବର୍ଜ୍ୟବସ୍ତୁ ମଧ୍ୟ ଆମେ ନଦୀ ଭିତରକୁ ଛାଡ଼ିଲେ, ଏପରିକି ଆମର ଯୋଉ ଖୋଲା ଶୌଚ କରୁଛେ ସେଗୁଡାକ ମଧ୍ୟ ଗାଈ ଗୋରୁଙ୍କୁ ଗାଧେଇବାଠୁ ଆରମ୍ଭ କରି ଲୁଗା ସଫାଠୁ ଯୋଉ ଗାଁ ଗହଳିର ଯୋଉ
1: ପୋଖରୀ ଗୁଡା
2: ଯୋଉ ରହିଛି ସେଗୁଡାକ ମଧ୍ୟ ମଧୁର ଜଳ ସବୁ ପ୍ରଦୂଷିତ ହଉଛି।
1: ଆଜ୍ଞା।
2: ଯାହାଫଳରେ କଣ ହଉଛି, ଆମେ ଯାହାକୁ ମାନେ ଅମୃତ ବୋଲି ଭାବିକିରି ଗ୍ରହଣ କରୁଛୁ ସେ ପ୍ରକୃତରେ ବିଷାକ୍ତ ହେଇଗଲାଣି। ନଦୀରେ ଆଉ ଜଳଜୀବ ମାନଙ୍କର ଦୃଶ୍ୟମାନ ହଉନାହିଁ, ବିଲୋପ ହେଲେଣି ସବୁ।
1: ଆଜ୍ଞା।
2: ବହୁତ ନଦୀ ଆଉ ତାର ବାସ ଉପଯୋଗୀ ଜଳଜୀବ ପାଇଁ ଆଉ ରହୁନାହିଁ।
1: ଆଜ୍ଞା।
2: ପ୍ରଥମେ ଆମେ ଗୋଟେ ଜିନିଷ ଭାବିବା ଦରକାର ଯେ କେମିତି ଆମେ ଯୋଉ କଳକାରଖାନା କରୁଛେ ନିଷ୍କାସିତ ଜଳକୁ ସିଧାସଳଖ ନଦୀ ବା ସମୁଦ୍ରକୁ ନ ଛାଡ଼ିକିରି ଯଦି ଗୋଟେ ଟ୍ରିଟମେଣ୍ଟ ପ୍ଲାଣ୍ଟ କରାହନ୍ତା, ତାକୁ ବିଶୋଧନ କଲା ପରେ ପାଣିକୁ ଛଡ଼ା ଯାଆନ୍ତା, ତାହେଲେ ଏତେ ପ୍ରଦୂଷଣକାରୀ ଦ୍ରବ୍ୟ ସେଥିରେ ଆଉ ରୁହନ୍ତା ନାହିଁ। ସେ ସହରର ନର୍ଦ୍ଦମା ହଉ

0: ବା ଶିଳ୍ପ କଳକାରଖାନାର ବର୍ଜ୍ୟ ତରଳ ପଦାର୍ଥ ହଉ, ସେମିତି ଆମକୁ ଟିକେ ସଚେତନ ହେବାର ଏବେ ଆବଶ୍ୟକତା ରହିଛି। ରାସାୟନିକ ସାର ମଧ୍ୟ ବ୍ୟବହାର କରାଯାଉଛି, ତା ଯୋଗୁଁ କେବଳ ଜଳର ଯେ କ୍ଷତି ହଉନି, ମୃତ୍ତିକାର ମଧ୍ୟ କ୍ଷତି ହଉଛି। ମୃତ୍ତିକାର ରାସାୟନିକ ଯୋଉ ଅବସ୍ଥାକୁ ମଧ୍ୟ ଆମେ ଯୋଉ ପ୍ରକାର ପରିବର୍ତ୍ତିତ କରୁଛୁ, ତା ଫଳରେ ସିଏ ଆଉ ଏତେ ଉତ୍ପାଦନ କ୍ଷମ ହେଇପାରୁନାହିଁ
1: ଆଜ୍ଞା
0: ମୃତ୍ତିକା।
1: ତେବେ ଏଇ ଯୋଉ ପ୍ରଦୂଷଣ କଥା କହିଲେ, ଯୋଉଟାକି ଆମକୁ ସଚେତନ ହେବାକୁ ପଡିବ, ଯାହାକି ତାର ନିରାକରଣ ଆମ ହାତରେ ହିଁ ଅଛି, ଯାହା କହିଲେ ତାକୁ ଯଦି ବନ୍ଦ କରିବା ତାହେଲେ ଆମ ନିରାକରଣ ହେଇଯିବ। ତେବେ ଯୋଉଠି ଆମେ ଧରନ୍ତୁ ଚାଷ କରୁଛେ ବା ଯୋଉଠି ଆମେ ରହିଛେ, ଯୋଉ ମାଟି ତାରି ଆଧାର ନେଇକି ତାକୁ ଆମେ କ'ଣ ଜାଣିବା, ଏବଂ ପ୍ରକୃତରେ କୋଉ ସବୁ ଉପାଦାନକୁ ନେଇକି ସେ ମାଟି ଗଠନ ହେଇଛି, ଏହା କେମିତି ଆପଣଙ୍କର ଗୋଟେ ସଂଯୁକ୍ତ ରହିଛି, ସେ ବିଷୟରେ ଟିକେ ଶ୍ରୋତାମାନଙ୍କୁ ଧାରଣା ଦେବେ କି?
0: ଦେଖନ୍ତୁ, ପୃଥିବୀର ପୃଷ୍ଠଭାଗଟାକୁ ଆମେ କହୁଛେ ମାଟି
1: ଆଜ୍ଞା,
0: କିନ୍ତୁ ଏମିତି ସାଧାରଣ ଭାବରେ ଯଦି କହିବା ପୃଥିବୀର ପୃଷ୍ଠଭାଗଟା ମାଟି ବୋଲି, ସେମିତିରେ ତାର ଅର୍ଥ ପ୍ରକୃତରେ ଆମେ ବ୍ୟାଖ୍ୟା କରିପାରୁନେ
1: ଆଜ୍ଞା।
0: ମାଟି ଗୋଟେ କହିଲେ ଗୋଟେ ବଡ଼ ଜଟିଳ ପଦାର୍ଥକୁ ପଳେଇଲା। କେମିତି ଦେଖନ୍ତୁ, ମାଟିଟା ତିଆରି ହେଇଛି ଗୋଟେ ଆମର ଯେମିତି ପଥର ଖଣ୍ଡ ଖଣ୍ଡ ହେଲା, ଗୋଡ଼ି ହେଲା, ଗୋଡ଼ିରୁ ବାଲି ହେଲା, ବାଲିରୁ ଛୋଟ ଛୋଟ ତାର କଣିକା ବାଲି ରେଣୁ ଧୂଳି ଏମିତି ହେଇକିରି ସେ ଗୋଟେ ତାର ବିଖଣ୍ଡିତ ହେଇକି ଛୋଟ ଛୋଟ ବାଲିର ପଦାର୍ଥ ରହିଲା ବା ମାଟିରେ ସେ ଉପାଦାନ ରହୁଛି। ଖାଲି ସେତିକି ହେଲେ ହବ ନାହିଁ, ସେଥିରେ ବିଭିନ୍ନ ଜୈବିକ ପଦାର୍ଥ ମଧ୍ୟ ମିଶିକି ରହିଛି, ବୃକ୍ଷଲତା ଜୀବଜନ୍ତୁଙ୍କର ଦେହାବଶେଷ, ବୃକ୍ଷର ପତ୍ର ଶୁଖିଲା ପତ୍ର ପଡିକି ପଚିକିରି ଯୋଉ ତା ଭିତରେ ଜୈବ ସାର ଖତ ରହୁଛି, ସେଗୁଡ଼ାକ ମିଶିଲେ ଯାଇକି ସେ ତାର ଯୋଉ ବଞ୍ଜିଟା ପଡୁଛି ତାକୁ ଗଜା ହେବାରେ ବା ତାର ଖାଦ୍ୟ ସାର ଯୋଗେଇବାରେ ସାହାଯ୍ୟ କରୁଛି। ସେ ଖାଦ୍ୟ ସାର ରହୁଛି, ଜୈବିକ ଖତ ରହୁଛି, ତା ସହିତ ତା ଭିତରେ ପାଣି ଆଉ ବାୟୁ
1: ଆଜ୍ଞା
0: ଯଦି ନ ରହିବ ତାହେଲେ କୌଣସି ଗୁଳ୍ମଟିଏ ହଉ ବା ବୃକ୍ଷଟିଏ ହଉ ସିଏ ସେଠାରେ ଉଧେଇ ପାରିବ ନାହିଁ ବା ବଞ୍ଚିପାରିବ ନାହିଁ। ଆଉ ଏମାନେ ଯଦି ବଞ୍ଚି ନ ପାରିବେ, ପୃଥିବୀ ଉପରେ ବସବାସ କରୁଥିବା ପ୍ରାଣୀ ଜଗତ ମଧ୍ୟ ବଞ୍ଚିପାରିବ ନାହିଁ। ତେଣୁ ମାଟି ହଉଛି ଗୋଟେ ଆଧାର, ସିଏ ସବୁଯାକ ଜୀବନ ଶକ୍ତିକୁ ସିଏ ଉଜ୍ଜୀବିତ କରିବା ପାଇଁ ତାର କ୍ଷମତା ରହିଛି।
1: ତାମାନେ ଆପଣଙ୍କୁ ହଜାର ହଜାର ବର୍ଷ ଲାଗୁଥିବ ଏଟାକୁ ତିଆରି ହେବା ପାଇଁ,
0: ଗୋଟେ ଇଞ୍ଚ ମାଟି ତିଆରି ହେବା ପାଇଁ ଗୋଟେ ହଜାର ବର୍ଷ ଲାଗେ
1: ଆଜ୍ଞା।
0: କେତେ କଷ୍ଟରେ କେତେ ପ୍ରୋସେସ ଦେଇକିରି ସେ ଆସୁଛି, ବିଘଟନ ହେଇକିରି ପଥରରୁ ଆସ୍ତେ ଆସ୍ତେ ଯୋଉ ବାଲି ବାଲିରୁ ରହିଲା ପଟୁ ପଟୁରୁ କର୍ଦ୍ଦମ ଯୋଉଟାକୁ କହନ୍ତି ସିଲ୍ଟ କ୍ଲେ, ସେଗୁଡ଼ାକ ସବୁ ଏତେ ଏତେ ଯୋଉ ରହୁଛି, କେତେ ବର୍ଷ ଲାଗୁଛି ବିଘଟନ ହେବାକୁ। ବିଘଟନ ପାଇଁ ଗୋଟେ ୱେଦରିଂ ପ୍ରୋସେସ ଯୋଉଟାକି ଜଳବାୟୁର ପ୍ରଭାବରୁ ସେ ଆସ୍ତେ ଆସ୍ତେ ଭାଙ୍ଗୁଛି, ଆଉ ବିଭିନ୍ନ ଅଣୁଜୀବ ମାନଙ୍କର ପ୍ରକ୍ରିୟା ଯୋଗୁଁ ମଧ୍ୟ ସେ ବିଘଟିତ ହେଇକିରି କ୍ଷୁଦ୍ର କ୍ଷୁଦ୍ର ଅଣୁରେ ବା ରେଣୁରେ ପରିଣତ ହେଉଛି।
1: ତାମାନେ ଆପଣ କହୁଛନ୍ତି ଯେ ମାଟି ଗୋଟେ ଜୀବନ୍ତ ବସ୍ତୁ, କାହିଁକି ନା କୌଣସି ମଞ୍ଜିଟିଏ ଯଦି ସେଠି ପଡୁଛି ସେ ଯେତେବେଳେ ବୃଦ୍ଧି ହେଉଛି ବୃକ୍ଷରେ ପରିଣତ ହେଉଛି, ତାମାନେ ଆମେ ଦେଖୁଛେ ଯେ ସେ ଗୋଟେ ଆଧାର ରହିଛି ବର୍ଷ ବର୍ଷ ଧରିକି, ସେ ଗୋଟେ ଜୀବନ୍ତ ବସ୍ତୁ ଯେଉଁଟାକି ଆମେ ଜାଣିପାରୁଛେ ଯେ ଆମେ ମାଟି ବିନା କୌଣସି ଆପଣଙ୍କର ବୃକ୍ଷ ଲତାଦି ବା ଜଙ୍ଗଲ ସୃଷ୍ଟି
0: ହେଇପାରିବ ନାହିଁ।
1: ତେବେ କୌଣସି ସବୁ ଉପାଦାନ ସବୁ ରହିଛି ନେଇକି ଆମେ କରୁଥିବେ ସେଠି ସମୟ ଧାରଣା ଦେବେ?
0: କିନ୍ତୁ ଉପାଦାନ ଭିତରେ କହିଲେ ମୁଁ ଯୋଉ କହିଲି ମାଟିରେ ଧୂଳି କଣା ବା ବାଲି ଆଉ ତାର ଯୋଉ
1: ଜୈବ ଉପାଦାନ
0: ଗୁଡିକ ରହୁଛି, ଜୈବ ଉପାଦାନ କହିଲି ପତ୍ର ଗଛ ପତ୍ର ଜୀବଜନ୍ତୁଙ୍କର ଦେହାବଶେଷରୁ ସେ ଆସିଲା।
1: ଆଚ୍ଛା,
0: ତାପରେ ଯୋଉ ପାଣିଟା ଆସୁଛି ସେ ଭିତରକୁ ପାଣି ଗଲା କେମିତି, ତେଣୁ କୋଉଟା ଆସୁଛି? ଭୂତଳ ଜଳ ଅଲଗା ଅଛି, ଭୂତଳ ଜଳ ତ ବହୁତ ତଳେ ଅଛି, ଯେମିତି କହିଲି 30% ଭୂତଳ ଜଳ ଭିତରେ ରହୁଛି, କିନ୍ତୁ ବିଶେଷ ଭାବରେ ଆମର ଜଙ୍ଗଲ ବା ଆମର କୃଷି ପାଇଁ ଯାହା ଆବଶ୍ୟକ ହଉଛି ସେ ପାଣିଟା ଆମେ ସିଧାସଳଖ ବର୍ଷାରୁ ପାଉଛୁ।
1: ଆଚ୍ଛା,
0: ବର୍ଷା ଯେତେବେଳେ ପଡୁଛି ସେ ମାଟି ଉପରେ ପଡିଲା, ମାଟି ଉପରେ ସିଧାସଳଖ ନ ପଡିଲେ ବି ଗଛ ବୃକ୍ଷ ଉପରେ ପଡିଲା, ପଡିକିରି କ୍ରମାନ୍ୱୟରେ ସେ ତଳକୁ ଗଡିକି ମାଟି ଉପରକୁ ଆସିଲା
1: ଆଜ୍ଞା।
0: ସେ ପାଣିଟା ମାଟିରେ ଭିଜୁଛି, ମାଟି ଭିତରକୁ ଭେଦିକିରି ସ୍ପଞ୍ଜରେ ଯେମିତି ଆମର ପାଣି ଭେଦିଯାଏ ସେମିତି ସେ ପୃଥିବୀର ଉପର ଭାଗଟା ଆମର ସବୁବେଳେ ସେ ସ୍ପଞ୍ଜ ଭଳିଆ କାମ କରେ, ତେଣୁ କିଛି ପାଣି ମାଟିର ରହିଯାଏ, ସେତକ ଯେତେବେଳେ ତାର ସାଚୁରେସନ ହେଇଯାଏ ହେଇସାରିଲା ପରେ ଆଉ ବଳକା ପାଣି ସେ ନଦୀ ଆକାର ଉପରେ ବୋହିଯିବ, ନହେଲେ ତ ତଳକୁ ଯାଇକି ଭୂତଳ ଜଳର ତାର ସ୍ତରକୁ ବୃଦ୍ଧି କରିବାରେ ସାହାଯ୍ୟ କରିବ,
1: ମାଟି ତଳକୁ
0: ପାଣି ଯିବ। ଏଇ ଯୋଉ ଜଳ ଧାରଣ କ୍ଷମତା ଯୋଉ କୁହାଯାଉଛି, ମାଟିରେ କେତେ ପାଣି ରହୁଛି ଯେତିକି ରହିଲା ସିଏ ହେଲା ଜଳ ଧାରଣ କ୍ଷମତା
1: ଆଜ୍ଞା।
0: କାହିଁକି ସେଇ ଜଳଟା ହିଁ ପ୍ରକୃତରେ ଆମର ଗଛର ଚେରକୁ ସେ ପାଣି ମିଳିବ ବା ଚେର ସେଇ ପାଣିଟାକୁ ଶୋଷିକି ନେଇପାରିବ, ଯୋଉ ପାଣି ବୋହି ଯାଉଥିବ ବା ଯୋଉ ପାଣି ଭୂତଳ ଜଳକୁ ପଳଉଛି ସେ ପାଣି ଚେର ତାର ନେଇପାରେନି। ତେଣୁ ସବୁଠୁ ମୁଖ୍ୟ କଥା ହେଲା ଯେ ଆମର ଯୋଉ ରୁଟ୍ ଜୋନ୍ ତାର ଚେର ଯୋଉ ଅଞ୍ଚଳରେ ସ୍ତରରେ ଅଛି ସେଇ ସ୍ତରରେ ପାଣି କେତେ ରହୁଛି, ସେଇଟାକୁ ଆମେ କହୁଛୁ ମାଟି। ମାଟିର ଜଳ ଧାରଣ କ୍ଷମତା, ସେଇ କ୍ଷମତାଟା ବିଭିନ୍ନ ପ୍ରକାର ମାଟିର ଅଲଗା ଅଲଗା। ଆପଣଙ୍କର ବାଲିଆ ମାଟି ଯୋଉଟା ରହୁଛି, ବାଲିଆ ମାଟିରେ ଆପଣ ପାଣି ଢାଳନ୍ତୁ,

0: ପାଣି ସାଙ୍ଗେ ସାଙ୍ଗେ ତଳକୁ ପଳେଇବ
1: ଆଜ୍ଞା,
0: ତାର ନ ଦେଖିଲା ବେଳକୁ ପୁଣି ଶୁଖିଯାଇଥିବ
1: ଆଜ୍ଞା,
0: ସେ ବାଲି ତାକୁ ଧରିକି
1: ରଖିପାରିବନି।
0: ବାଲିଆ ମାଟି ବା ବାଲିରେ ଜଳ ଧାରଣ କ୍ଷମତା କମ, କିନ୍ତୁ ଯୋଉଟା କାଦୁଆ ମାଟି ହେଇଥିବ, କୃଷ୍ଣ କାର୍ପାସ ମୂର୍ତ୍ତିକା ଯୋଉଟା କହୁଛନ୍ତି ସେଟା ହେଇଥିବ, ସେଗୁଡ଼ାକରେ କଣ ହୁଏ, ବାଲିର ଭାଗ ସେଥିରେ କମ
1: ଆଜ୍ଞା,
0: ସେଥିରେ ପଟୁ ଭାଗ ବା ସିଲ୍ଟ ଅଧିକା ବା କର୍ଦ୍ଦମ ଭାଗ ଯୋଉଟା
1: ଅଧିକ ରହିଛି,
0: କ୍ଲେ ଭାଗ ଅଧିକା ରହୁଛି, ଯାହାଫଳରେ ସେ ପାଣିଟା ତାକୁ ରଖିବା ପାଇଁ ସୁବିଧା ହେଉଛି। ଆପଣ ଗୋଟେ କୈଶିକ ଛିଦ୍ର ଭିତରେ ଭିତରେ ଥାଏ ସୃଷ୍ଟି ହୁଏ, ଯେତେବେଳେ ଟୋଟାଲ ସର୍ଫେସ ଏରିଆ କୁହନ୍ତୁ ବା ଯୋଉ ରେଣୁ ଗୁଡାକ ରହୁଛି ଧୂଳି କଣିକାର ଉପର ଭାଗରେ ସେ ପାଣିଟା ଲାଗିକି ରହେ, ତେଣୁ ସେଇଠି ବହୁତ କୈଶିକ ଛିଦ୍ର ସୃଷ୍ଟି ହୁଏ। କୋଉଠି ଆମର କାଦୁଆ ବା କୃଷ୍ଣ କାର୍ପାସ ମୃତ୍ତିକା ହଉ ବା ଇଭେନ୍ ଦୋରସା ମାଟିରେ ବି ସେଇଟା ବି ରହିବ, ତେଣୁ ସେଇଥିରେ ଜଳଧାରଣ କ୍ଷମତା ସେମାନଙ୍କର ସେଇଭଳିଆ ମାଟିର ଅଧିକାର ହୁଏ।
1: ତେବେ ଏହାକୁ କେମିତି ବୃଦ୍ଧି କରାଯାଇପାରିବ, ଏଇ ଯୋଉ ଜଳଧାରଣ କ୍ଷମତା ଯୋଉଟା ଆମେ କହୁଛେ,
0: ସେଥିରେ ଆଉ ଗୋଟେ ଉପାଦାନ ରହୁଛି ଯେ ଜୈବିକ ଖତ ବା ଯୋଉଟା ଅର୍ଗାନିକ ମାଟିର ଯୋଉଟା କୁହାଯାଏ ଜୈବିକ ପଦାର୍ଥ, ଜୈବିକ ପଦାର୍ଥ ମାଟିରେ ରହିଲେ ହିଁ ମାଟିର ଜଳଧାରଣ କ୍ଷମତାଟା ବଢ଼ିବ, କାରଣ ସେମାନଙ୍କର ଗୋଟେ ଆଫିନିଟି ରହିଛି, ତାଙ୍କର ଗୋଟେ ଆକର୍ଷଣ କରିବାର ଶକ୍ତି ରହିଛି ଯେ ଜଳ ଅଣୁକୁ ସେ ପୁରା ବାନ୍ଧିକି ରଖିବେ, ତେଣୁ ଯେମିତି ଆମର କହିଲି କାଦୁଅ ଆଉ ପଟୁର ଯେମିତି କ୍ଷମତା ରହିଛି, ସେମିତି ଆମର ଜୈବିକ ପଦାର୍ଥର ମଧ୍ୟ କ୍ଷମତା ରହିଛି, ସେ ପାଣିକି ତା ଭିତରେ ଧରିକି ରଖିବ, ପାଣିକୁ ସେ ଭିତରେ ବାନ୍ଧି ରଖିବାର ଅଛି ବା ମାଟିର ଜଳଧାରଣ କ୍ଷମତାକୁ ଯଦି ବଢ଼େଇବାର ଅଛି, ତାହେଲେ ଆମେ ସେଇ ଜାଗାରେ ଏଇ ଯୋଉ କର୍ଦ୍ଦମ ବା ପଟୁ ଅଂଶ ଅଧିକା ଥିବା ଦରକାର ଆଉ ଜୈବିକ ପଦାର୍ଥ ଅଧିକା ଥିବା ଦରକାର।
1: ଆଜ୍ଞା,
0: ଯୋଉ ମାଟିରେ ଏଇଟା ନାହିଁ ସେ ମାଟିର ଜଳଧାରଣ କ୍ଷମତାଟା କମ।
1: ଆଜ୍ଞା,
0: ହେଲେ ଯେତେବେଳେ ଆପଣଙ୍କର ମାଟିଟା ଯୋଉ କହିଲି କେତେ ମୂଲ୍ୟବାନ, ହଜାର ବର୍ଷ ଲାଗୁଛି ଗୋଟେ ଇଞ୍ଚ ତିଆରି ହେବା ପାଇଁ, ସେ ମାଟିଟା ଯେତେବେଳେ ଧୋଇ ହେଇକି ପଳଉଛି, ଯେତେବେଳେ ତାର ମୃତ୍ତିକା କ୍ଷୟ ଘଟୁଛି,
1: ଅତ୍ୟଧିକ ବର୍ଷା ହେଲା ଧରନ୍ତୁ ମାଟିଟା ଉପର ସ୍ତରର ସେ ଧୋଇ ହେଇକି
0: ଚାଲିଗଲା, ସେତେବେଳେ କଣ ହଉଛି ନା ସେ ଯୋଉ ତଳକୁ ତାର ବାଲି କିମ୍ବା ଗୋଡ଼ି କିମ୍ବା ପଥରଟା ଉପରକୁ ଦେଖାଗଲା, ତାର ଜଳଧାରଣ କ୍ଷମତା ବେଶୀ ନାହିଁ, କଣ ହବ ମାଟି ଭିତରେ ଆଉ ସ୍ପଞ୍ଜ ଭଳିଆ ପାଣି ନ ରହିକିରି ସେ ଉପରେ ଉପରେ ଗଡ଼ି ଚାଲିବ, ଉପରେ ଉପରେ ଯଦି ଗଡ଼ି ଚାଲିଲା ମୃତ୍ତିକା କ୍ଷୟ କରିବ ଆଉ ବାସି ପାଣି ତାର ରହିବ ନାହିଁ, ତେଣୁ ଆମକୁ ସବୁବେଳେ ଦେଖିବାକୁ ପଡ଼ିବ, ଯେମିତି ଜଙ୍ଗଲର କଥା କହୁଛି, ଜଙ୍ଗଲରେ ଆମର ଶୁଖିଲା ପତ୍ର ପଡ଼ିଲା, କାଠିକୁଟା ପଡ଼ିଲା ବା ଜୀବଜନ୍ତୁଙ୍କର ମଲାଦେହ ପଡ଼ିଲା, ସେଗୁଡ଼ାକ ଯେତେବେଳେ ପଚି ସଢ଼ିକିରି ବିଘଟନ ହେଇକିରି ତାର ଯୋଉ ଅଣୁଜୀବମାନଙ୍କ ଦ୍ୱାରା ବିଘଟନ ହେଉଛି, ସେଟା ସେ ଯୋଉ ତାର ଜୈବ ପଦାର୍ଥ ଭିତରେ ମିଶିଲା ସେଥିରେ ପାଣିଟା ରହିଲା, ସେଥିପାଇଁ କୁହାହଉଛି ଜଙ୍ଗଲରୁ ପତ୍ର ତମେ କାଢ ନାହିଁ ବା ଜଙ୍ଗଲରେ ନିଆଁ ଲଗାଅ ନାହିଁ, ତାକୁ ଲଣ୍ଡା କର ନାହିଁ, ଗଛ କାଠ ନାହିଁ, କାହିଁକି କୁହାହଉଛି ଯେ ବର୍ଷା ଯେତେବେଳେ ପଡୁଛି ସେତେବେଳେ ସେ ଗଛ ଉପରେ ପଡ଼ିଲା, ଗଛ ଉପରେ ସିଧାସଳଖ ଯଦି ମାଟି ଉପରେ ପଡ଼ନ୍ତା ତାହେଲେ ସେ ଖୋଳି ଦିଅନ୍ତା ମାଟି, କିନ୍ତୁ ଯେହେତୁ ଗଛ ଉପରେ ପଡୁଛି ଗଛ ପତ୍ରରେ ସେ ପ୍ରଥମେ ଆଗ ବାଧାପ୍ରାପ୍ତ ହେଇକି ତାର ବେଗଟା କମିଗଲା, ତାପରେ ଧୀରେ ତଳକୁ ପଡ଼ିଲା, ସେ ବେଗରୁ ତାର ମୃତ୍ତିକା କ୍ଷୟ ହବ ନାହିଁ, ତଳେ ଯେହେତୁ ରହିଛି ବିଭିନ୍ନ ପ୍ରକାର ଗଛ ଚେର ସିଷ୍ଟମ ରହିଲା,
1: ଶୁଖିଲା
0: ପତ୍ର ରହିଲା, ଜୈବିକ ପଦାର୍ଥ ରହିଲା ବା ଘାସ ରହିଲା, ସେଥିରେ ପାଣିଟା ଯେତେବେଳେ ଗଡୁଛି ସେ ଏତେ ସ୍ପିଡ୍ରେ ଗଡ଼ିବ ନାହିଁ, ଯେତେବେଳେ ଆସ୍ତେ ଆସ୍ତେ ଗଡ଼ିବ ସେତେବେଳେ କଣ ହବ ପାଣିକୁ ତଳକୁ ଭେଦିବା ପାଇଁ ସମୟ ମିଳିବ, ତେଣୁ ସିଏ ସେଥିରେ ମୃତ୍ତିକା କ୍ଷୟ ହବ ନାହିଁ, ତେଣୁ ଆମେ ଯଦି ମୃତ୍ତିକା କ୍ଷୟକୁ ରୋକିବାକୁ ଚାହିଁବା ତାହେଲେ ଉପର ସ୍ତରର ମାଟିକୁ କେମିତି ସଂରକ୍ଷଣ କରିବା ଏବଂ ଜୈବିକ ପଦାର୍ଥ କେମିତି ରହିବ ସେ ବିଷୟରେ ଚିନ୍ତା କରିବା, ତାହେଲେ ଯାଇକି ଆମେ ସଫଳ ହେଇପାରିବା।
1: ଆଚ୍ଛା, ଏଇ ଯୋଉ ମୃତ୍ତିକା କ୍ଷୟ ହେଉଛି କାରଣ ସବୁ କ'ଣ?
0: ମୃତ୍ତିକା କ୍ଷୟର ବହୁତ ଗୁଡ଼ିଏ କାରଣ ରହିଲା, ଦେଖନ୍ତୁ ଯେମିତି ତାର ଗଠନ, ମାଟିର ଗଠନ, ଆପଣ ହିମାଳୟ ପର୍ବତର ଗଠନ ଆଉ ପୂର୍ବଘାଟ ପର୍ବତମାଳାର ଗଠନ, ସେଇଠି ହିମାଳୟ ପର୍ବତରେ ସବୁବେଳେ ଆପଣ ଦେଖିବେ ଲ୍ୟାଣ୍ଡସ୍ଲାଇଡ୍ ହେଉଛି, ଭୂସ୍ଖଳନ ହେଉଛି, କାହିଁକି ହେଉଛି ତାର ଗଠନଟା ସେମିତି ପ୍ରକାର ଅଛି, ଯଦି ଅତ୍ୟଧିକ ବର୍ଷା ହେଇଗଲା ସେ ମାଟି ଅତଳା ଖସିବ, ଯୋଉଟାକି ଆମର ପୂର୍ବଘାଟ ପଶ୍ଚିମଘାଟ ପର୍ବତମାଳାରେ ଦେଖାଯାଏନି। ପ୍ରବଳ ବର୍ଷା ଯୋଉଠି ହେଉଛି, ଆପଣ ଦେଖିବେ ପ୍ରବଳ ବର୍ଷା ଆମର ପଶ୍ଚିମଘାଟ ପର୍ବତମାଳାରେ ବି ହେଉଛି, କିନ୍ତୁ ସେଇଠି ଯେତିକି ମୃତ୍ତିକା କ୍ଷୟ ହୁଏ ନାହିଁ, ବେଶୀ ହୁଏ ଆପଣ ଉତ୍ତର ପୂର୍ବାଞ୍ଚଳରେ ଯୋଉଠିକି ହିମାଳୟର ରହିଲା ଅଂଶ, ଆଉ ବାକି ସେଇଠି ସେମାନେ ପୋଡ଼ୁ ଚାଷ କରୁଛନ୍ତି ବା ବେଶୀ ଖଣି ଖାଦାନ ହେଉଛି ଯାହାଫଳରେ କି ମାଟି ଡିଷ୍ଟର୍ବ ରହୁଛି, ସେଠି ଯଦି ପ୍ରବଳ ବର୍ଷା ହେଇଗଲା ବା ବେଶୀ ଦିନ ପର୍ଯ୍ୟନ୍ତ ବର୍ଷା ହେଲା ତାହେଲେ ନିଶ୍ଚିତ ଭାବରେ ମୃତ୍ତିକା ସେଠି କ୍ଷୟ ହବ। ତାପରେ ଯୋଉ ପାହାଡ଼ିଆ ନଦୀ ଗୁଡାକ ରହିଛି ଯାହାର ବେଶୀ ଢାଲୁ ବହୁତ, ତାଙ୍କର ବେଗ ଅଧିକା, ଯେତେବେଳେ ବହୁତ ବେଗରେ ପାଣି ପଡ଼ିବ କୌଣସି ଜାଗାରେ ନିଶ୍ଚିତ ଭାବରେ ସେ ମାଟି ଧୋଇ ନେଇଯିବ। ଆଉ ଗୋଟେ କହିଲି ମୁଁ ସିଲ୍ଟ କ୍ଲେ ଯୋଉ ରହିଲା ସେମାନଙ୍କର ଯଦି ପରିମାଣ କମ ହବ ତାହେଲେ ବି ପାଣି ଧାରଣ କ୍ଷମତା କମିଯିବ, ଆସ୍ତେ ଆସ୍ତେ କ୍ଷୟ କରି ଚାଲିବ, ତା ତଳକୁ ତଳକୁ ଆଉ ଯେତେ ମାଟି ରହିଲା ସବୁ କ୍ଷୟ କରିକି ଚାଲିବ। ନିଆଁ କଥା ଯୋଉ କହିଲି, ନିଆଁ ଆମେ ଲଗେଇଦେଲେ କଣ ହଉଛି, ପ୍ରଥମତଃ ଏକ ଜୈବ ପଦାର୍ଥ ପୋଡ଼ିଗଲା,
1: ପୋଡ଼ିକି ନଷ୍ଟ ହେଲା,
0: ଦ୍ୱିତୀୟରେ ସେ ମାଟିରେ ଟାଣ ହେଇଗଲା, ଟାଣ ହେଇଗଲେ ପାଣି ଆଉ ଭିତରକୁ ନ ଭେଦିବନି।

0: ଉପରେ ଉପରେ ଚାଲିବ, ଯେତେ ପାଣି ଉପରେ ଦୌଡ଼ିବ ସେତେ ମୃତ୍ତିକା କ୍ଷୟ କରିବ, ଜଙ୍ଗଲ କଟିଲା ତେଣୁ ବର୍ଷା ପାଣିକୁ ଅଟକିବାକୁ କିଛି ନାହିଁ, ପୋଡ଼ୁ ଚାଷ ପୁରା ସଫା କରିକି ନିଆଁ ଲଗେଇଦେଲେ ଜୈବ ପଦାର୍ଥରୁ ଆରମ୍ଭ କରି ବିଭିନ୍ନ ଗଛ ସବୁ ରହିଗଲା। ତାପରେ ଆଉ ଗୋଟେ ଜଙ୍ଗଲ ଜମିକୁ ଆମେ ଯେଉଁ ବିଭିନ୍ନ ପ୍ରକାର ଅନ୍ୟ ଉଦ୍ଦେଶ୍ୟରେ ବ୍ୟବହାର କରୁଛେ, ଚାରଣ ଭୂମି ପାଇଁ ହଉ, ଚାଷ ଜମି ପାଇଁ ହଉ, ବା ଘର ବାଡ଼ି କରିବା ପାଇଁ ଆମେ ଯେଉଁ ପରିବର୍ତ୍ତନ କରୁଛେ, ଯାହାଫଳରେ ସେ ମାଟିଟା ତାର ଖୋଲା ହେଇଗଲା, ସୁରକ୍ଷା ଦେବା ପାଇଁ କିଛି ଉପରେ ରହିଲାନି, ସେଥିପାଇଁ ହୁଏତ ବେଶୀ ମୃତ୍ତିକା କ୍ଷୟ ହଉଛି। ଆଉ ବାକି ବିଲ ବାଡ଼ିରେ ଚାଷ ଜମିରେ ଆମେ ଯେଉଁ ଭଳିଆ ବୈଜ୍ଞାନିକ ପଦ୍ଧତିରେ ଚାଷ କରୁନେ,
1: ରାସାୟନିକ ସାର,
0: ହଁ, ଯାହାଫଳରେ ମଧ୍ୟ ରାସାୟନିକ ସାର ହଉ ବା ତାର ବିଭିନ୍ନ କୌଶଳ ଅଛି ଯୋଉଟାକି କରୁନେ ବୈଜ୍ଞାନିକ ପଦ୍ଧତିରେ, ଯେଉଁଥିପାଇଁ କି ମଧ୍ୟ ଏ କାରଣ ରହୁଛି ମୃତ୍ତିକା କ୍ଷୟ ହବା ପାଇଁ।
1: ତେବେ ଆମେ ଦେଖିବା ଦରକାର, ଯେହେତୁ ଜଙ୍ଗଲ କଥା ଆମେ ସଦାବେଳେ କହି ଆସିଛେ, ଏଇ ଜଙ୍ଗଲ ଜଳଧାରଣ କ୍ଷମତାକୁ କେମିତି ବୃଦ୍ଧି କରିଥାଏ ସେ ବିଷୟରେ ଟିକେ ଧାରଣା ଦେବେ।
0: ଦେଖନ୍ତୁ, ଯେଉଁ କହିଲି ବର୍ଷା ଯେତେବେଳେ ହଉଛି ଜଙ୍ଗଲରେ, ଜଙ୍ଗଲ ସିଧାସଳଖ ପଡ଼ୁନି, ବାଧାପ୍ରାପ୍ତ ହେଇକି ପଡିଲା, ଜଙ୍ଗଲ ମାଟି ଉପରେ ପ୍ରଥମେ ପାଣି ପଡିଲା, ବର୍ଷା ପାଣି ପଡିଲା,
1: ଉପରସ୍ତର ମାଟି ଉପରେ ଆପଣଙ୍କର ଘଞ୍ଚ ଜଙ୍ଗଲ ଥିବା ଦରକାର,
0: ଜଙ୍ଗଲ ଥିବା ଦରକାର, ସେଇଟା ଦରକାର, ଏବଂ ମାଟି ମଧ୍ୟ ତା ଉପରେ କିଛି ଆଚ୍ଛାଦନ ରହିବା ଦରକାର।
1: ଆଚ୍ଛା,
0: ତାଫଳରେ କ'ଣ ହବ, ଗୋଟେ ଆମର ବୈଜ୍ଞାନିକ ମାନେ କହିଛନ୍ତି ଯେ ଯଦି ଜଙ୍ଗଲରେ ବର୍ଷା ହଉଛି ତାହେଲେ ସେ 18 ଇଞ୍ଚ ବର୍ଷା ପର୍ଯ୍ୟନ୍ତ, 45 ସେଣ୍ଟିମିଟର ବର୍ଷା ପର୍ଯ୍ୟନ୍ତ ବି ସେ ପାଣି ପୁରା ଭେଦିଯିବ ସ୍ପଞ୍ଜ ଭଳିଆ,
1: ଆଜ୍ଞା,
0: ସେ ବାହାରକୁ ପାଣି ବାହାରିବନି, ଶୋଷି ନେଇଯିବ ମାଟି, ସେ ଭିତରେ ରହିଯିବ। ତାପରେ ସେଥିରେ ଠିଆ ଜଳ ରହିଲା ଜଙ୍ଗଲରେ, ତାହେଲେ ଗୋଟେ ଘଣ୍ଟା ଯଦି ଠିଆ ପାଣି ରହିବ 12 ଇଞ୍ଚ ପର୍ଯ୍ୟନ୍ତ ପାଣି ତଳକୁ ଭେଜିଯିବ।
1: ଆଚ୍ଛା,
0: ଗୋଟେ ଘଣ୍ଟା ରହିଲେ, କିନ୍ତୁ ଯୋଉଠି ଜଙ୍ଗଲ ନାହିଁ ସେଠି ଯଦି ଠିଆ ପାଣି ରହିବ ସେ ପାଣି ମାତ୍ର 4 ଇଞ୍ଚ ଭେଦିବ ଭିତରକୁ, ଆଉ ସେମିତି ରହିଥିବ। ପାଣିଟା ଯେତେବେଳେ ଗଡି ଗଡି ଯାଉଛି ସେ କେତେ ସମୟ ନଉଛି ଦୂରତା ଅତିକ୍ରମ କରିବାକୁ,
1: ଆଜ୍ଞା,
0: ସେଇଟା ହଉଛି ମୁଖ୍ୟ ଜିନିଷ ବିଚାର ଯୋଗ୍ୟ, ଯେତେ ଅଧିକା ସମୟ ନଉଛି ସେତିକି ଭିତରେ କେତେ ପାଣି ତଳକୁ ଯାଉଛି। ତେଣୁ ଜଙ୍ଗଲର ମାଟି ଯେତେ ବର୍ଷା ପାଣି ରହିଲା ସେ ଯଦି ଆସ୍ତେ ଆସ୍ତେ ଗଡିବ ତାହେଲେ ସବୁଯାକ ପାଣି ଆମର
1: ସଂରକ୍ଷିତ
0: ହୋଇକି ରହିଯିବ। ଯଦି ମାଟି ରହିବନି, ଜୈବ ପଦାର୍ଥ ରହିବନି ଏବଂ ଢାଲୁ ବେଶୀ ରହିବ ତାହେଲେ ପାଣି ଠିଆ ହେବାକୁ ତ ସୁଯୋଗ ମିଳିବନି, ଯେତେ ସମୟ ଠିଆ ହେଲେ ବି ପାଣି ଆଉ ଭିତରକୁ ଭେଦିବାର ସୁଯୋଗ ନାହିଁ।
1: ଯେହେତୁ ଜଙ୍ଗଲଟା ଆପଣଙ୍କର ବୃକ୍ଷ ଲତା ଦେଇ ରହିଥିବ, ତାର ଯେଉଁ ଚେର ମାଟିଟାକୁ ବି ଧରି ରଖିଥିବ, ଯାହାଫଳରେ ଆପଣ ସେଇ ଯୋଉ ଚେର ସ୍ତର ରହିଛି ସେ ପର୍ଯ୍ୟନ୍ତ ଆପଣଙ୍କର ମାଟିଟି କେବେ ହେଲେ ହୋଇକି
0: ଯିବ ନାହିଁ। ରୁଟ୍ ଜୋନ୍ ଯୋଉଟା ରହିଛି ସେ ଭିତରେ ପାଣିଟା ଯୋଉଟା ରହିଲା ସେଟା ଗଛକୁ ମିଳିଲା, ସେଇଟା ଯେତେବେଳେ ସାଚୁରେସନ ହେଇଯାଉଛି, ପରିପକ୍ୱ ହେଇଯାଉଛି, ତାପରେ ସେ ପାଣିଟା ତଳକୁ ଯାଉଛି, ଯୋଉ ଭୂତଳ ଜଳ ହଉଛି, ଭୂତଳ ଜଳର ସ୍ତର ଯେତେବେଳେ ବୃଦ୍ଧି ପାଉଛି ସେତେବେଳେ ସେ ପାଣିଟା ଆମକୁ ଖରାଦିନେ ମଧ୍ୟ ଆମର କୂଅ, ନଳକୂଅ ବା ପୋଖରୀରେ ଚାଷ ଜମିରେ ସେଇଟା ଉପଲବ୍ଧି ହଉଛି, ସେଇଟା ଆମେ ଜାଣିବା ଦରକାର। କେବଳ ବର୍ଷା ଦିନେ ତ ସବୁଆଡେ ବର୍ଷା ହେଲା, ବର୍ଷା ଦିନରେ ପାଣିର ଅଭାବ ନୁହଁ, କିନ୍ତୁ ବର୍ଷା ଦିନ ସରିଲା ପରେ ମାର୍ଚ୍ଚ ମାସ ଖରା ଟିକିଏ ଆରମ୍ଭ ହଉ ପୁରା ସବୁ ଶୁଖିଯାଉଛି, ସେମିତି ଅବସ୍ଥା ହବ ନାହିଁ ଯେ ଜଙ୍ଗଲଟେ ଥିବ।
1: ଆଗୁଆ ଆମକୁ ସତର୍କ ହେବାକୁ ପଡିବ, ସଚେତନ ହେବାକୁ ପଡିବ। ତେଣୁ ଆମେ କହିବା ଯେ ମୃତ୍ତିକା ଯୋଉଟା ରହିଛି ଉପରସ୍ତର ତାକୁ ସଂରକ୍ଷଣ କରିବା, ଆଉ ଜଳ ଯାହା ରହିଛି ତାକୁ ବି ସଂରକ୍ଷଣ କରିବା। ତେବେ ୟାର କୌଶଳ କ'ଣ ସବୁ ଆପଣେଇବେ ଆମର ଶ୍ରୋତା ବନ୍ଧୁମାନେ?
0: ବିଭିନ୍ନ ପ୍ରକାର କୌଶଳ ରହିଛି ବୈଜ୍ଞାନିକ ପଦ୍ଧତିରେ ଯେଉଁ ଚାଷ କରୁଛେ ସେଥିରେ ଆମେ ଟେରାସ୍ ଫାର୍ମିଂ କରିଦେଇପାରିବା, ବା ହୁଡ଼ାଗୁଡ଼ାକ ଟେକିକି ରଖିବା ଯେମିତି ପାଣି ଅଯଥାରେ ତଳକୁ ଗଡ଼ିଯିବନି, ଆଉ ଯେଉଁଠି ପାହାଡ଼ ରହିଛି ଜଙ୍ଗଲ ସୃଷ୍ଟି କରିବା, ବା ଯେଉଁଠି ନାଳ ସୃଷ୍ଟି ହେଇଯାଉଛି ସେଠି ଗଲି ପ୍ଲଗିଂ କରାହଉଛି, ମଝିରେ ମଝିରେ ଚେକ୍ ଡ୍ୟାମ୍, ଲୁଜ୍ ବୋଲ୍ଡର ଚେକ୍ ଡ୍ୟାମ୍, ପଥରକୁ ସଜେଇକି ରଖିକି ଲୁଜ୍ ବୋଲ୍ଡର ଚେକ୍ ଡ୍ୟାମ୍।

ଶ୍ରୋତାବନ୍ଧୁ ଗୀତଟି ଶୁଣୁଥିଲେ ବାଦଲ କଥାଚିତ୍ରରୁ। କଣ୍ଠଦାନ କରିଥିଲେ ଜସ୍ବିନ୍ଦର ନରୁଲା ଏବଂ ଉଦିତ ନାରାୟଣ। ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତ ଶୁଣୁଛନ୍ତି ଆମ ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। କାର୍ଯ୍ୟକ୍ରମରେ ପରବର୍ତ୍ତୀ ଗୀତ ମେ ହୁଁ ନା ଫିଲ୍ମରୁ ଗାଇଛନ୍ତି ଅଭିଜିତ ଏବଂ ଶ୍ରେୟା ଘୋଷାଲ। ସଙ୍ଗୀତ ସଂଯୋଜନା ଅନୁ ମଲ୍ଲିକ, ରଚନା ଜାଭେଦ ଅଖତର।

0: କମ୍ ସମୟରେ ଅଧିକ ଫାଇଦା, ମାତ୍ର ଗୋଟିଏ କ୍ଲିକ୍‌ରେ ବଢିଆ ପସିଲା।
1: ଅଜଣା ଲିଙ୍କ୍ସ ଉପରେ କ୍ଲିକ୍ କରନ୍ତୁ ନାହିଁ। RBI କହେ,
2: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।

ଶୁଣୁଛନ୍ତି ଆମ ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। କାର୍ଯ୍ୟକ୍ରମରେ ପରବର୍ତ୍ତୀ ଗୀତ ଫିଦା କଥାଚିତ୍ରରୁ ଗାଇଛନ୍ତି ଉଦିତ ନାରାୟଣ ଏବଂ ସ୍ୱପ୍ନା ମୁଖାର୍ଜୀ। ସଙ୍ଗୀତ ସଂଯୋଜନା ଅନୁ ମଲ୍ଲିକ।

ଶ୍ରୋତାବନ୍ଧୁ ଗୀତଟି ଶୁଣୁଥିଲେ ଆନ୍ଦୋଲନ ଫିଲ୍ମରୁ, ଗାଇଥିଲେ ଅଲକା ୟାଗ୍ନିକ ଏବଂ କୁମାର ସାନୁ। ଆପଣମାନେ ଟ୍ୟୁନ୍ କରିଛନ୍ତି ସବୁ ବର୍ଗର ଶ୍ରୋତାମାନଙ୍କର ପ୍ରିୟ ରେଡ଼ିଓ ଚ୍ୟାନେଲ 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଶୁଣିବା ସିନେ ସଙ୍ଗୀତ କାର୍ଯ୍ୟକ୍ରମରେ ପରବର୍ତ୍ତୀ ଗୀତ କୁଛ ତୁମ୍ କହୋ କୁଛ ହମ୍ କହେ ଫିଲ୍ମରୁ, ଗାଇଛନ୍ତି କୁମାର ସାନୁ ଏବଂ ଅଲକା ୟାଗ୍ନିକ। ଏହି ସୁନ୍ଦର ଗୀତଟିରେ ସଙ୍ଗୀତ ସଂଯୋଜନା କରିଛନ୍ତି ଅନୁ ମଲ୍ଲିକ, ରଚନା ସମୀର।

ଶ୍ରୋତାବନ୍ଧୁ ଗୀତଟି ଶୁଣୁଥିଲେ କୁଛ ତୁମ କହୋ କୁଛ ହମ୍ କହେ ଫିଲ୍ମରୁ। କଣ୍ଠଦାନ କରିଥିଲେ କୁମାର ସାନୁ ଏବଂ ଅଲକା ୟାଗ୍ନିକ। ଏ ସୁନ୍ଦର ଗୀତଟି ସହ ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ଆମର କାର୍ଯ୍ୟକ୍ରମ ପ୍ରସାର କରାଯାଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.6 ମେଗାହର୍ଜ ଯୋଗେ। ଶ୍ରୋତାବନ୍ଧୁ, ବର୍ତ୍ତମାନ ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠାରୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ ଏହି ଟେଲିଫୋନ୍ ନମ୍ବରକୁ 8249809672। ନମ୍ବରଟି ଆଉ ଥରେ କହି ରଖୁଛି 8249809672।

ଆକାଶବାଣୀ ରାଉରକେଲା ସମୟ ବର୍ତ୍ତମାନ 8:45 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆକାଶବାଣୀ ଦିଲ୍ଲୀରୁ ସମାଚାର ସନ୍ଧ୍ୟା ପରେ ପରେ ଇଂରାଜୀରେ ସମ୍ବାଦ ଶୁଣିପାରିବେ। ରିଲେ କରୁଛୁ କିଛି କ୍ଷଣ ମଧ୍ୟରେ।

ଶ୍ରୋତାବନ୍ଧୁ ଏତେବେଳେ ଯାଏ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ଆମର କାର୍ଯ୍ୟକ୍ରମ ପ୍ରସାର କରାଯାଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.6 ମେଗାହର୍ଜ ଯୋଗେ। ଆରମ୍ଭ କରୁଛୁ ଗୀତ ଓ ଗଜଲ କାର୍ଯ୍ୟକ୍ରମ। ଏହି କ୍ରମରେ ଆଜି ଶୁଣିବା ଗଜଲ ଗାୟକ ଜଗଜିତ୍ ସିଂଙ୍କ କଣ୍ଠରେ କେତୋଟି ଗଜଲ।

ଶ୍ରୋତାବନ୍ଧୁ ଗୀତ ଓ ଗଜଲ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆମ ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ଏହି କ୍ରମରେ ଆଜି ଶୁଣୁଛନ୍ତି ଗଜଲ ଗାୟକ ଜଗଜିତ୍ ସିଂଙ୍କ କଣ୍ଠରେ କେତୋଟି ଗଜଲ ଶୁଣିବା। ପରବର୍ତ୍ତୀ ଗଜଲ ଯେଉଁଥିରେ ସାୟର ହେଲେ ରିୟାଜ କରିବଡ଼ି।

ଶୁଣିଲେ ଲୋକଗୀତ କାର୍ଯ୍ୟକ୍ରମରେ ସଂକୀର୍ତ୍ତନ ପରିବେଷଣ କରିଥିଲେ ସୁଗ୍ରୀବର କିଷାନ ଏବଂ ସାଥୀ ଆକାଶବାଣୀ ରାଉରକେଲା 102.6 FM ଶୁଣୁଛନ୍ତି ଆପଣ ଶ୍ରୋତାବନ୍ଧୁ। ସମୟ ବର୍ତ୍ତମାନ ରାତି 11 ହେବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀରେ ସମ୍ବାଦ ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।